ଆକାଶବାଣୀ ପୁରୀ ଆଜି ବୁଧବାର 1948 ଶକାଧ ଜ୍ୟେଷ୍ଠ ମାସ 6 ଦିନ ଇଂରାଜୀ 2026 ମସିହା ମେ ମାସ 37 ତାରିଖ ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ 5:56:32 ଆକାଶବାଣୀ ପୁରୀର ସମସ୍ତ ଶ୍ରୋତାବନ୍ଧୁମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରାତଃ ଅଧିବେଶନ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ 103.4 MHz ଯୋଗେ।

ବାଗ୍ମୀ ମିଶ୍ରଙ୍କ କଣ୍ଠରେ ଶୁଣୁଥିଲେ ଏହି ଭକ୍ତି ଅର୍ଘ୍ୟଟି ଦୀନକୃଷ୍ଣଙ୍କ ଗୀତ ରଚନାରୁ। ଏଥର ଶିଳ୍ପୀ ମନମୋହନ ପ୍ରଧାନ, ଶିଳ୍ପୀଙ୍କ କଣ୍ଠରେ ଭୀମ ଭୋଇଙ୍କ ଗୀତ ରଚନା।

କାର୍ଯ୍ୟକ୍ରମର ଶେଷ ଭକ୍ତିଆର୍ଘ୍ୟଟି ଶୁଣିବା ଗାୟତ୍ରୀ ବୋଷ ଓ ସୁବୀର କୁମାର ଦାସଙ୍କ କଣ୍ଠରେ ରଘୁନାଥ ରାଉତଙ୍କ ଗୀତ ରଚନାରୁ।

ଆମ ଜୀବନକୁ ସୁସ୍ଥ ସୁନ୍ଦର କରିବା ପାଇଁ ଶାସ୍ତ୍ରରେ ନାନା ଉପଦେଶ ଦିଆଯାଇଛି। ଏହା ସତ୍ୟ ଯେ ଯେଉଁମାନେ ମହାପୁରୁଷ ବା ମହଜ୍ଜନମାନଙ୍କର ବାଣୀକୁ ଗ୍ରହଣ କରି ଆଚରଣ କରୁଛନ୍ତି ସେମାନେ ନିଶ୍ଚୟ ଉପକୃତ ହେଉଛନ୍ତି। ଉପଦେଶ ଦୁଇ ପ୍ରକାର, ଏକ ବିଧି, ଅନ୍ୟଟି ନିଷେଧ। କ'ଣ ଆମେ ଜୀବନରେ ଆଚରଣ କରିବା ତାହିଁ ହେଲା ବିଧି, କ'ଣ ଆମେ ପରିତ୍ୟାଗ କରିବା ତାହିଁ ନିଷେଧ। ଉଦାହରଣ ସ୍ୱରୂପ କୁହାଯାଇଛି, ଶତଂ ବିହାୟ ଭୋଜନ ସହସ୍ରମ ସ୍ନାନମାଚରେତ୍ ଲକ୍ଷ୍ୟଂ ପରୋପକାର।

ଆୟ କୋଟିଂ ତେକ୍ତୁଆ ହରିମ ଭଜେତ୍, ଅର୍ଥାତ୍ ନିଜର ଶହେ କାମ ଫିଙ୍ଗିଦେଇ ଯେଉଁ ସମୟରେ ଖାଇବା ସମୟ ତାକୁ ମାନିବା ଉଚିତ, ଅର୍ଥାତ୍ ଖାଦ୍ୟପେୟର ନିୟମାନୁବର୍ତ୍ତିତା ହେବା। କୌଣସି ଦିନ ଯଦି ବିଶେଷ କାରଣ ହେତୁ ବିଳମ୍ବ ହୋଇଗଲା ତାହା ଚଳନୀୟ, କିନ୍ତୁ ଅତ୍ୟଧିକ ଅସମୟରେ ଖାଇବା ପିଇବା ଶରୀର ପକ୍ଷେ ହାନିକାରକ। ଏହାଦ୍ୱାରା ନାନା ପ୍ରକାର ରୋଗ ମଣିଷକୁ ଆକ୍ରମଣ କରିଥାଏ, ତେଣୁ ସମୟାନୁବର୍ତ୍ତିତା ହେଲେ ଶରୀରର ରୋଗର ମାତ୍ରା ନିଶ୍ଚୟ କମିଯାଏ। ଦ୍ୱିତୀୟରେ କୁହାଯାଉଛି, ହଜାର କାମ ଫିଙ୍ଗିଦେଇ ଗାଧୋଇବା କାମ ସାରିଦେବାଟା ଉଚିତ। ଯଦି ଦେହ ଅସୁସ୍ଥ ଅଛି ବା ଡାକ୍ତର ନିଷେଧ କରିଛନ୍ତି ତାହେଲେ ନ ଗାଧୋଇଲେ ଚଳିବ। ତେବେ ଆମ ଶାସ୍ତ୍ରରେ ଗାଧୋଇବାର ନାନା ପ୍ରକାର ବିଧି ଅଛି। ଗାଈ ବାଛୁରୀ ବଳଦେମାନଙ୍କର ଖୁରାବାଜି ଯେଉଁ ଧୂଳି ଉଡ଼ିଯାଏ ତାହା ଯଦି ଅଙ୍ଗରେ ପଡ଼େ ତାହା ମଧ୍ୟ ସ୍ନାନ, ଏହାକୁ ଗୋରଜପତନ ସ୍ନାନ କୁହାଯାଏ। ଦ୍ୱିତୀୟରେ ଯଜ୍ଞକୁଣ୍ଡର ଭସ୍ମ ବା ବିଭୂତି ମୁଣ୍ଡରେ ବା ଦେହରେ ସାମାନ୍ୟ ବଳି ହୋଇଗଲେ ତାହାକୁ ବାୟବୀୟ ବା ଭସ୍ମ ସ୍ନାନ ବୋଲି କୁହାଯାଏ, ତଦ୍ୱାରା ଅଙ୍ଗ ପବିତ୍ର ହୁଏ। ମୁଣ୍ଡ ବୁଡ଼ାଇ ନଦୀରେ ଝରଣାରେ ବା ପୋଖରୀରେ ସ୍ନାନ କଲେ ତାକୁ ନିମଜ୍ଜମାନ ସ୍ନାନ କୁହାଯାଏ। ଯେଉଁମାନଙ୍କୁ ଥଣ୍ଡା କାଶ ସର୍ଦ୍ଦି ଥାଏ ସେମାନେ କେବଳ ପାଦରୁ ଆଣ୍ଠୁ ପର୍ଯ୍ୟନ୍ତ ହାତରୁ କହୁଣୀ ପର୍ଯ୍ୟନ୍ତ ଧୋଇଦେଲେ ତାହା ମଧ୍ୟ ସ୍ନାନକୁ ବୁଝାଏ, ତାହାକୁ କାପିଲ ସ୍ନାନ କୁହାଯାଏ। ଶେଷରେ ପ୍ରଭୁଙ୍କର ନାମ ଉଚ୍ଚାରଣ କରି କେତେ ବିନ୍ଦୁ ଜଳ ମୁଣ୍ଡରେ ବା ଦେହରେ ସିଞ୍ଚନ କଲେ ତାକୁ ମନ୍ତ୍ର ସ୍ନାନ କୁହାଯାଏ। ଆୟୁର୍ବେଦ ଶାସ୍ତ୍ରରେ କୁହାଯାଇଛି, କୌଣସି ଖାଦ୍ୟ ବସ୍ତୁକୁ ଗାଧୋଇ ସାରି ଖାଇଲେ ତାର ଉପକାରିତା ନଗାଧୋଇ ଖାଇବା ଠାରୁ ଅଧିକ ବଢ଼ିଯାଏ। ଗୋଟିଏ ଉଦାହରଣ ରାମାୟଣରେ ବର୍ଣ୍ଣିତ ହେଇଛି। ରାମ ପିତା ଦଶରଥ ମା କୈକେୟୀଙ୍କ ଠାରୁ ବିଦାୟ ନେଇ ବଣକୁ ଯିବା ଅବସ୍ଥାରେ ମା କୌଶଲ୍ୟାଙ୍କ ସହିତ ଭେଟ ହେଲା। ମାଙ୍କ ପାଦ ତଳେ ମୁଣ୍ଡ ଲଗାଇ ରାମ ପ୍ରଣାମ କଲେ। ସ୍ନେହମୟୀ ମା ଶିଶୁ ଅବସ୍ଥାରେ ରାମଙ୍କ ମୁହଁରେ ଯେଭଳି ଚୁମ୍ବନ ଦେଉଥିଲେ ସେଭଳି ଚୁମ୍ବନ ଦେଇ କୋଳରେ ବସାଇଲେ। 27 ବର୍ଷରେ ରାମଙ୍କର ବନବାସ ହୋଇଥିଲା ବାଲ୍ମୀକି ରାମାୟଣ ଅନୁସାରେ। 27 ବର୍ଷର ପୁଅକୁ କୋଳରେ ବସାଇ ଦାଣ୍ଡରେ ସମସ୍ତେ ଦେଖୁଥିଲା ବେଳେ ମୁହଁରେ ଅସୁମାରି ଚୁମ୍ବନ ଦେବାର ଦୃଶ୍ୟ ଆଜିର ଦିନରେ ପ୍ରାୟ ବିରଳ। ଏଥିରୁ ସୂଚିତ ହୁଏ କେତେ ନିବିଡ଼ ଓ ପବିତ୍ର ସେହି ବାତ୍ସଲ୍ୟ ସ୍ନେହ, ଆଧୁନିକ ସମାଜରେ ଆଜି ତାହା ଦୁର୍ଲଭ। ମା ଦେଖିଲେ ରାମ ଗାଧୋଇ ନାହାନ୍ତି। ମା ପଚାରିଲେ, ଆରେ ସମୟ ଏତେ ବେଶୀ ହେଲାଣି, ତୁମେ ଗାଧୋଇ ନା କାହିଁକି? ଶୀଘ୍ର ଯାଅ, ଗାଧୋଇବା କାମ ସାରିନିଅ, ଆମ ଘରେ ଯାହା ଅଛି ଯେଉଁଥିରେ ତୁମର ରୁଚି ତାହା ଖାଇନିଅ। ଏଥିରୁ ସୂଚିତ ହୁଏ ମା ପୁଅକୁ ସ୍ନେହ କରିବା ସହିତ ଅନୁଶାସନବଦ୍ଧ କରିଥାନ୍ତି। ଗାଧୋଇ ସାରି ଖାଇଲେ ଖାଦ୍ୟର ଉପକାରିତା ବଢ଼ିଯାଏ। ବେଗି ଯାଉ ପୁନିତା ତନହାଉ, ଯୋ ମନ ଭାବ ମଧୁର କଛୁ ଖାଉ, ରାମଚରିତ ମାନସରେ ଗୋସ୍ୱାମୀ ତୁଳସୀଆର ବର୍ଣ୍ଣନା ଦେଇଛନ୍ତି। ତୃତୀୟରେ ଉପଦେଶ ଦିଆଯାଇଛି, ନିଜର ଲକ୍ଷ୍ୟ କାମ ଛାଡ଼ିଦେଇ ପରୋପକାର କରିବା ବିଧେୟ। ଉପଦେଶ ଦ୍ୱାରା ହେଉ ବା ଅର୍ଥ ଦ୍ୱାରା ହେଉ ବା ଶରୀର ଦ୍ୱାରା ହେଉ ବା ଯେନ କେନ ଉପାରଣ, ଅନ୍ୟର ଉପକାର କରିବା ଉଚିତ। ପରୋପକାର ଠାରୁ ଅଧିକ ପୁଣ୍ୟ କିଛି ନାହିଁ। ଯେତେବେଳେ ରାମ ବନକୁ ବାହାରିଲେ କୌଶଲ୍ୟା ମାତା କହିଲେ, ତୁମେ କିଏ ମୁଁ ଜାଣିଛି, ଏନ୍ତୁଡ଼ିଶାଳରେ ତୁମର 4 ହାତ 4 ଆୟୁଧ, କଣ୍ଠରେ ବନମାଳ, କଟିରେ ପୀତବସନ, କୁଞ୍ଚିତ କେଶ, ଉଇ ଆସୁଥିବା ମେଘଠାରୁ ଉଜ୍ଜଳ ନୀଳବର୍ଣ୍ଣ, ଏପରି ଭାବରେ ମୁଁ ତୁମକୁ ଦେଖିଥିଲି। ମୋର ଅନୁରୋଧରେ ତୁମେ ତୁରନ୍ତ ଛୋଟ ଶିଶୁଟି ହେଇଥିଲ, ଅତେ ତୁମେ ପ୍ରଥମେ ମାଧବ ତାପରେ ମାନବ, ବୈକୁଣ୍ଠର ତୁମେ ସେଇ ପ୍ରଭୁ ନାରାୟଣ, ବୈକୁଣ୍ଠରେ କେତେ ସୁଖ ଆନନ୍ଦ ଭୋଗ ବିଳାସରେ ତୁମେ ଥିଲ, ମା ଲକ୍ଷ୍ମୀଙ୍କ କଅଁଳିଆ ହାତରୁ ସେବା ପାଉଥିଲ, ଘଷାମୁଡ଼ା ଖାଉଥିଲ, ଇଏ ସବୁକୁ ତ୍ୟାଗ କରି କାହିଁକି ଅଯୋଧ୍ୟାକୁ ବା ଆମ ଘରକୁ ଆସିଲ? ରାମ କହିଲେ, ମା ସୁଖର ମାତ୍ରା ବା ଆନନ୍ଦର ମାତ୍ରା କେତେ ତାହା ଜାଣିବା ପାଇଁ ମୁଁ ଆସିଛି। ବୈକୁଣ୍ଠର ଭୋଗବିଳାସ ଲକ୍ଷ୍ମୀଙ୍କର କୋମଳ ହାତର ପାଦ ସେବାର ଆନନ୍ଦ ବେଶୀ ନା ଦୁଃଖୀ କଷ୍ଟ ନିବାରଣ କରି ପରର ଉପକାର କରିପାରିଲେ ସେଥିରେ ଆନନ୍ଦ ବେଶୀ? ବରା ପିଆଜି ଖାଉଥିବା ଲୋକ ଯେଉଁ ଆନନ୍ଦ ପାଏ, ଯଦି କେତେବେଳେ ସନ୍ଦେଶ ରସଗୋଲା ଇତ୍ୟାଦି ଖାଏ, ତାର ଆନନ୍ଦର ମାତ୍ରା ପ୍ରାୟ ବେଶୀ ହେଇଥାଏ। ସୁତରାଂ ଏହି ସ୍ୱାଦକୁ ଚାଖିବା ପାଇଁ ମୁଁ ଆସିଛି। ଶେଷରେ କୁହାଯାଇଛି, କୋଟିଏ କାମ ଛାଡ଼ିଦେଇ ନିଜର ଇଷ୍ଟ ବା ପ୍ରଭୁଙ୍କୁ ଭଜନ ସ୍ମରଣ କରିବ, ନିଜର କଲ୍ୟାଣ ନିମନ୍ତେ ଇହଲୋକ ଓ ପରଲୋକ ପାଇଁ ସର୍ବଦା ବିଭୁ ସ୍ମରଣ କରିବା ବିଧେୟ।

0: ଶୁଣୁଥିଲେ ଅନୁଚିନ୍ତା ନିବେଦନ କରିଥିଲେ ଘନଶ୍ୟାମ ମିଶ୍ର।
1: ଶ୍ରୋତାବନ୍ଧୁ ଶୁଣୁଥିଲେ ଅନୁଚିନ୍ତା କାର୍ଯ୍ୟକ୍ରମ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ପୁରୀ ବର୍ତ୍ତମାନ ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସଙ୍କ ଦ୍ୱାରା ରଚିତ ଶ୍ରୀରାମଚରିତ ମାନସର 88ତମ ଅଧ୍ୟାୟ। କଣ୍ଠଶିଳ୍ପୀ ଏ ହରିହରନ୍।
2: Episode 88 8 8

ଶ୍ରୋତା ବନ୍ଧୁ ଶୁଣୁଥିଲେ ଶ୍ରୀରାମ ଚରିତ ମାନସର 88ତମ ଅଧ୍ୟାୟ। ମୂଳ ରଚନା ଗୋସ୍ୱାମୀ ତୁଳସୀଦାସ, କଣ୍ଠଶିଳ୍ପୀ ଥିଲେ ଏ ହରିହରନ। ବର୍ତ୍ତମାନ ଶୁଣିନେବା ଏକ ଭକ୍ତି ଅର୍ଘ୍ୟ

ସନ୍ଧ୍ୟା 5ଟାରେ ପ୍ରଚାର କରିବ ସିଆଇଟି ଏନ୍ସିଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗର 1293 ଅଧ୍ୟାୟ ସନ୍ଧ୍ୟା 5ଟାରେ। ସନ୍ଧ୍ୟା 5:30 ପ୍ରଚାର କରିବୁ ଯୁବବାଣୀର ପ୍ରେରଣା କାର୍ଯ୍ୟକ୍ରମ। ସନ୍ଧ୍ୟା 6:10 ଶୁଣିପାରିବେ ଭକ୍ତିଗୀତ ଦେଶାତ୍ମକ ବୋଧକ ସଙ୍ଗୀତ ପ୍ରଚାର କରିବୁ ସନ୍ଧ୍ୟା 6:15। ସନ୍ଧ୍ୟା 6:20 ପ୍ରଚାର କରିବୁ ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ। ଓଡ଼ିଆ କଥାଚିତ୍ରର କାର୍ଯ୍ୟକ୍ରମ ଶୁଣିପାରିବେ ସନ୍ଧ୍ୟା 7ରେ। ସନ୍ଧ୍ୟା 7:30 ପ୍ରଚାର କରିବୁ ଚାଷୀ ଭାଇମାନଙ୍କ ପାଇଁ ଆମ ଆକାଶବାଣୀ ପୁରୀ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ କୃଷି ହାଲଚାଲ। ଆଜି ଏଥିରେ ଶୁଣିବେ ଆଲୋଚନା କଖାରୁ ଜାତୀୟ ଫସଲ ଚାଷ। ଆଲୋଚନା କରିବେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ପ୍ରାଧ୍ୟାପକ ଡକ୍ଟର ଅଜୟ ପଟ୍ଟନାୟକ। ଏଥିସହିତ ଚାଷୀ ଅନୁଭୂତିରେ ଶୁଣିବା ସଫଳ ଚାଷୀ ମମତା ବରାଳଙ୍କୁ। ରାତି 8ରେ ପ୍ରଚାର କରିବୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ରାତି 8:30 ଶୁଣିପାରିବେ ହ୍ୟାଲୋ ଆକାଶବାଣୀ କାର୍ଯ୍ୟକ୍ରମର ପୁନଃ ପ୍ରସାରଣ। ଦିନ ରାତି 10ଟାରେ ପ୍ରଚାର କରିବୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଏବଂ ରାତି 10:30 ଶୁଣିପାରିବେ ଶ୍ରୀଜଗନ୍ନାଥଙ୍କ ଭଜନ। ଶ୍ରୋତାବନ୍ଧୁ ଶୁଣିଲେ ଆଜିର କାର୍ଯ୍ୟକ୍ରମର ସୂଚନା ପରବର୍ତ୍ତୀ କାର୍ଯ୍ୟକ୍ରମ କିଛି କ୍ଷଣ ମଧ୍ୟରେ ଶୁଣିପାରିବେ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ, ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ।

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର। ଭାରତର ମହାଲେଖା ନିୟନ୍ତ୍ରକ ଏବଂ ମହାସମୀକ୍ଷକ ବାର୍ଷିକ କାର୍ଯ୍ୟଯୋଜନା 2026-27 ଅଧୀନରେ ଦେଶର 101 ସହରରେ ନାଗରିକ କୈନ୍ଦ୍ରିକ ଅନୁପାଳନ ଅଡିଟ୍ କରିବାକୁ ନିଷ୍ପତ୍ତି ହୋଇଛି। ଏଥିରେ ଓଡ଼ିଶାର ଭୁବନେଶ୍ୱର କଟକ ସହରକୁ ସାମିଲ କରାଯାଇଛି। ଭୁବନେଶ୍ୱରସ୍ଥିତ ଖାରବେଳ ଭବନ ସମ୍ମିଳନୀ କକ୍ଷରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷାପାଢ଼ୀଙ୍କ ଅଧ୍ୟକ୍ଷତାରେ ଏନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ ବିକାଶକୁ ଅଧିକ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ସରକାରଙ୍କ ପକ୍ଷରୁ ଗୁରୁତ୍ୱ ପ୍ରଦାନ କରାଯାଉଛି। କଲ୍ୟାଣକାରୀ ଯୋଜନାଗୁଡ଼ିକୁ ତୃଣମୂଳ ସ୍ତରରେ ବାସ୍ତବ କ୍ଷେତ୍ରରେ କାର୍ଯ୍ୟକାରୀ କରିବା ନେଇ 30 ବିଭାଗର ସଚିବଙ୍କୁ ବିଭିନ୍ନ ଜିଲ୍ଲା ଦାୟିତ୍ୱ ପ୍ରଦାନ କରାଯାଇଛି। ରାଜ୍ୟ ଉନ୍ନୟନ କମିଶନର ଦେବରଞ୍ଜନ କୁମାର

ଏଜେନ୍ସିଙ୍କ ପକ୍ଷରୁ ଏ ସଂକ୍ରାନ୍ତ ତାଲିକା ପ୍ରସ୍ତୁତ କରାଯାଇଛି। ଚଳିତ ମାସରୁ ଜୁଲାଇ ମାସ ମଧ୍ୟରେ ବିଭିନ୍ନ ବିଭାଗର ସଚିବ ନିର୍ଦ୍ଦିଷ୍ଟ ଜିଲ୍ଲାକୁ ଗସ୍ତ କରି ସ୍ଥିତିର ସମୀକ୍ଷା କରିବେ। ଆସନ୍ତା ଜୁଲାଇ 6 ଓ 7 ତାରିଖରେ ଅଷ୍ଟମ କେନ୍ଦ୍ରୀୟ ବେତନ କମିଶନର ଭୁବନେଶ୍ୱର ଆସିବାର କାର୍ଯ୍ୟସୂଚୀ ସ୍ଥିର ହୋଇଛି। କମିଶନଙ୍କ ସହ ଆଲୋଚନା କରିବାକୁ ଇଚ୍ଛା ପ୍ରକାଶ କରୁଥିବା କେନ୍ଦ୍ରୀୟ ସରକାରୀ ସଂସ୍ଥା, କାର୍ଯ୍ୟାଳୟ, ସଂଗଠନ ଏବଂ କର୍ମଚାରୀ ସଂଘର କର୍ମକର୍ତ୍ତା ଅନ୍ଲାଇନ୍ ମାଧ୍ୟମରେ ପଞ୍ଜୀକରଣ କରିବାକୁ କୁହାଯାଇଛି। 2026-27 ଶିକ୍ଷାବର୍ଷ ପାଇଁ ସ୍ନାତକ ପାଠ୍ୟକ୍ରମରେ ନାମଲେଖା ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜି ଅପରାହ୍ନ 4:00 ଏକକ ଆବେଦନ ଫର୍ମ ସାମ୍ସ ପୋର୍ଟାଲରେ ଉପଲବ୍ଧ ହେବ। ଜୁନ୍ 10 ପର୍ଯ୍ୟନ୍ତ ଆବେଦନର ସମୟସୀମା ଧାର୍ଯ୍ୟ ହୋଇଛି। ଆସନ୍ତା ମାସ 17 ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ଚଳିତ ଥର ନାମଲେଖା ପ୍ରକ୍ରିୟା ଜାତୀୟ ଶିକ୍ଷାନୀତି 2020 ଆଧାରରେ କରାଯିବ। ଜୁଲାଇ ମାସ 9 ସୁଦ୍ଧା ସ୍ନାତକ ପାଠପଢ଼ା ଆରମ୍ଭ ପାଇଁ ଲକ୍ଷ୍ୟ ରଖାଯାଇଛି। କଲ୍ୟାଣକାରୀ ଯୋଜନାଗୁଡ଼ିକୁ ତୃଣମୂଳ ସ୍ତରରେ ବାସ୍ତବ କ୍ଷେତ୍ରରେ କାର୍ଯ୍ୟକାରୀ କରିବା ନେଇ 30 ବିଭାଗର ସଚିବଙ୍କୁ ବିଭିନ୍ନ ଜିଲ୍ଲା ଦାୟିତ୍ୱ ପ୍ରଦାନ କରାଯାଇଛି। ରାଜ୍ୟ ଉନ୍ନୟନ କମିଶନର ଦେଓରଞ୍ଜନ କୁମାର ସିଂଙ୍କ ପକ୍ଷରୁ ଏ ସଂକ୍ରାନ୍ତ ତାଲିକା ପ୍ରସ୍ତୁତ କରାଯାଇଛି। ଚଳିତ ମାସରୁ ଜୁଲାଇ ମାସ ମଧ୍ୟରେ ବିଭିନ୍ନ ବିଭାଗର ସଚିବ ନିର୍ଦ୍ଦିଷ୍ଟ ଜିଲ୍ଲାକୁ ଗସ୍ତ କରି ସ୍ଥିତିର ସମୀକ୍ଷା କରିବେ। ଆସନ୍ତା ଜୁଲାଇ 6

ଶୁଣୁଛନ୍ତି ପୁରାତନୀ ଗୀତର କାର୍ଯ୍ୟକ୍ରମ। ଆଜିର କଣ୍ଠଶିଳ୍ପୀ କୃଷ୍ଣଚନ୍ଦ୍ର ରାୟ। ଶିଳ୍ପୀଙ୍କ କଣ୍ଠରେ ଶୁଣିନେବା କାର୍ଯ୍ୟକ୍ରମର ଶେଷ ଛାନ୍ଦଟି ଉପେନ୍ଦ୍ର ଭଞ୍ଜଙ୍କ ରଚନାରୁ।

ଶ୍ରୋତବନ୍ଧୁ ଶୁଣୁଥିଲେ ପୁରାତନ ଗୀତର କାର୍ଯ୍ୟକ୍ରମ। ଆଜିର କଣ୍ଠଶିଳ୍ପୀ ଥିଲେ କୃଷ୍ଣଚନ୍ଦ୍ର ରାୟ। ଶିଳ୍ପୀଙ୍କ କଣ୍ଠରେ ଆପଣମାନେ ଶୁଣୁଥିଲେ କିଛି ଓଡ଼ିଶୀ ଓ ଛାନ୍ଦ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ। ପରବର୍ତ୍ତୀ କାର୍ଯ୍ୟକ୍ରମ ଘୋଷଣା କିଛି କ୍ଷଣ ମଧ୍ୟରେ।

ଆକାଶବାଣୀ ପୁରୀ ବର୍ତ୍ତମାନ ପ୍ରଚାର କରୁଛୁ ପଲ୍ଲୀ ଗୀତ। ଆଜିର କଣ୍ଠଶିଳ୍ପୀ ଇନ୍ଦିରା ନନ୍ଦ। ଇନ୍ଦିରା ନନ୍ଦଙ୍କ କଣ୍ଠରୁ ଶୁଣିବା ପୁରାତନ ରଚନାରୁ ଏହି ପଲ୍ଲୀ ଗୀତଟି।

ଫୁଟିବି ମୁଁ ଫୁଲ ହୋଇ ସେ ଫୁଲ ମହକ ଦେବି, ସୁରଭି ମୁଁ ଭରିଦେବି ଦିଗ ଦିଗ ଦେବି ଚକାଇ। ଆସନ୍ତୁ ଶୁଣିବା ପୁରାତନୀ ରଚନାରୁ ଇନ୍ଦିରା ନନ୍ଦଙ୍କ କଣ୍ଠରେ ପଲ୍ଲୀ ଗୀତଟିଏ।

ଆକାଶବାଣୀ ପୁରୀ ସୁପ୍ରଭାତ ପୁରୀର ଆଜିର ଅଧ୍ୟାୟକୁ ଆପଣମାନଙ୍କୁ ସ୍ୱାଗତ। ଶ୍ରୋତାବନ୍ଧୁ, ଜାଣିବା ପଞ୍ଜିକା ଅନୁଯାୟୀ ଆଜି କ'ଣ। ଆଜି ହେଉଛି ବୁଧବାର, ପୃଷ ଦିନାଙ୍କ 13 ଦିନ, ଇଂରାଜୀ 2026 ମସିହା, ମେ ମାସ 27 ତାରିଖ। ବର୍ତ୍ତମାନ ଶୁଣିବା ଆଜି ସକାଳର ସୂର୍ଯ୍ୟୋଦୟର ସମୟ। ଆଜି ସକାଳେ ସୂର୍ଯ୍ୟ ଉଦୟ ହୋଇଥିଲେ ସକାଳ 5:11:24 ଏବଂ ଆଜିର ସୂର୍ଯ୍ୟାସ୍ତ ହେବାର ସମୟ ରହିଛି ସନ୍ଧ୍ୟା 6:15:52। ଆଜି ହେଉଛି ଦ୍ୱାଦଶୀର ଏକଦଶୀ, ଆଉ ପ୍ରାବଣ ଶ୍ରାଦ୍ଧ, ପୁରୁଷୋତ୍ତମ ଏକାଦଶୀ ଉପବାସ, ଆଉ ଶ୍ରୀଜୀଉଙ୍କର ଜଳକ୍ରୀଡ଼ା।

1928 ମସିହା ଆଜିର ଦିନରେ ଅର୍ଥାତ୍ ମେ 27 ତାରିଖରେ ଐତିହାସିକ ବିପିନ ଚନ୍ଦ୍ରଙ୍କ ଜନ୍ମଗ୍ରହଣ କରିଥିଲେ। 1962 ମସିହା ଆଜିର ଦିନରେ ପୂର୍ବତନ ଭାରତୀୟ କ୍ରିକେଟର ରବି ଶାସ୍ତ୍ରୀ ମଧ୍ୟ ଜନ୍ମଗ୍ରହଣ କରିଥିଲେ। ତାଙ୍କୁ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା।

2006 ମେ ମାସ 27 ତାରିଖରେ ଇଣ୍ଡୋନେସିଆରେ ଏକ ଶକ୍ତିଶାଳୀ ଭୂମିକମ୍ପ ଆସିବା ଫଳରେ 6600ରୁ ଉର୍ଦ୍ଧ୍ୱ ଲୋକଙ୍କର ମୃତ୍ୟୁ ହୋଇଥିଲା। 2009 ଆଜିର ଦିନରେ ରାଜନେତା ତଥା ଅରୁଣାଚଳ ପ୍ରଦେଶ ଓ ଆସାମର ପୂର୍ବତନ ରାଜ୍ୟପାଳ ଲୋକନାଥ ମିଶ୍ର ଇହଲୀଳା ପରିତ୍ୟାଗ କରିଥିଲେ।

ଏଥର ଶୁଣିବା କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି କହିଁ ପ୍ୟାର ନ ହୋ ଯାଏ କଥାଚିତ୍ରରୁ ହିମେଶ ରେଶମିଆଙ୍କ ସଙ୍ଗୀତ ସଂଯୋଜନାକୁ ଯୁଗଳକଣ୍ଠରେ ସଜାଇଛନ୍ତି ସୋନୁ ନିଗମ ଅଲକା ୟାଗ୍ନିକ୍।

ଆପଣମାନେ ଶୁଣିଛନ୍ତି କହନା ପ୍ୟାର ହେ କହନା ପ୍ୟାର ହୋ ଯାଏ କଥାଚିତ୍ରର ଟାଇଟିଲ୍ ସଙ୍ଗଟି ଉଦିତ ନାରାୟଣ ଓ ଅଲକା ୟାଗ୍ନିକଙ୍କ କଣ୍ଠରେ।

ସଙ୍ଗୀତ ଅମୃତମୟ ହୃଦୟର ଭାବ ପ୍ରକଟିତ ହୁଏ ସଙ୍ଗୀତରେ, ମନର ପ୍ରତିଟି କଥା ପ୍ରତିଫଳିତ ହୁଏ ଗୀତରେ। ମଣିଷ ଜୀବନର ପ୍ରତିଟି ଭାବ ରସ ସୁଖ ଦୁଃଖକୁ ନେଇ ଗୀତ ଆମକୁ ନେଇଯାଏ ସ୍ମୃତିର ଫରୁଆ ଭିତରକୁ। ମଧୁର ଅପାସରା ମୁହୂର୍ତ୍ତ ସବୁ ମାନସପଟରେ ନାଚିଯାଏ। ଆପଣମାନେ ମଧ୍ୟ ଗୀତରେ ଗୀତରେ ହଜିଯାଆନ୍ତି, ଆଉ ଓଠରେ କେତେବେଳେ ଭରିଯାଏ ହସ, ପୁଣି କେତେବେଳେ ଆଖି କୋଣରୁ ଝରିଆସେ ଲୁହ। ଶ୍ରୋତାବନ୍ଧୁ, ସ୍ୱାଗତ କରୁଛି ଆପଣମାନଙ୍କୁ ଆପଣମାନଙ୍କର ପ୍ରିୟ କାର୍ଯ୍ୟକ୍ରମ ହ୍ୟାଲୋ ଆକାଶବାଣୀ ପୁରୀ ପରିସରକୁ। ମୁଁ ପ୍ରକାଶ ରଥ।

0: ହ୍ୟାଲୋ
1: ହ୍ୟାଲୋ ଆକାଶବାଣୀ ପୁରୀ।
0: ହ୍ୟାଲୋ ଆକାଶବାଣୀ ପୁରୀ, ଆପଣଙ୍କ ପରିଚୟ ଦିଅନ୍ତୁ।
1: ସାର୍ ନମସ୍କାର, ମୁଁ ଚନ୍ଦନ ବାରିକ କହୁଥିଲି, ପୁରୀ ଜିଲ୍ଲା ସାକ୍ଷୀଗୋପାଳ ସାନ ଭେମନ୍ଦାସପୁରରୁ।
0: ଚନ୍ଦନ ବାବୁ କଣ କରନ୍ତି ଆପଣ, ଆମ ଶ୍ରୋତା ବନ୍ଧୁମାନଙ୍କୁ ଟିକେ କୁହନ୍ତୁ।
1: ସାର୍ ମୁଁ ଜଣେ ବ୍ଲାଇଣ୍ଡ ପର୍ସନ।
0: ଆଚ୍ଛା, ଆପଣଙ୍କର ଏଇ ଯୋଉ ଦୃଷ୍ଟିଶକ୍ତି ବାଧିତ କଣ ପିଲାବେଳୁ?
1: ଆଜ୍ଞା,
0: ଆମର ଯୋଉ ଦୃଷ୍ଟି ବାଧିତ ଯୋଉ ଦିବ୍ୟାଙ୍ଗ ଭାଇ ଭଉଣୀ ମାନେ ଅଛନ୍ତି, ସେମାନେ ମଧ୍ୟ ବିଭିନ୍ନ ସେମାନଙ୍କ ପାଇଁ ଯୋଉ ଉଦ୍ଦିଷ୍ଟ କିଛି ବିଦ୍ୟାଳୟ ରହିଛି ସେଠାରେ ପଢୁଛନ୍ତି। ଆପଣ କିଛି ପଢାପଢି କରିଥିଲେ?
1: ଆଜ୍ଞା ଆଜ୍ଞା।
0: କଣ ପଢିଥିଲେ, କୋଉଠି ପଢିଥିଲେ?
1: ସାର୍ କଣାସ ନୀଳାଞ୍ଚଳ ସେବା ପ୍ରତିଷ୍ଠାନ।
0: ଆଚ୍ଛା, ସେଠାରେ କଣ ଆପଣଙ୍କ ଭଳି ଯୋଉମାନେ ଅଛନ୍ତି ଦୃଷ୍ଟିବାଧିତ ସେମାନଙ୍କ ପାଇଁ ପଢିବା ପାଇଁ ଯୋଉ ବ୍ରେଲ ଲିପିର ବ୍ୟବସ୍ଥା ଅଛି?
1: ଆଜ୍ଞା ଆଜ୍ଞା।
0: ଆଚ୍ଛା, ଯୋଉମାନେ ଟିଚର ଅଛନ୍ତି ସେମାନେ କେତେ ସମୟ କ୍ଲାସ ନିଅନ୍ତି, କଣ ସବୁ ପଢାନ୍ତି?
1: 10ରୁ 4ଟା ନିଅନ୍ତି।
0: କଣ ସବୁ ବିଷୟ ଆପଣଙ୍କୁ ପଢିଥାନ୍ତି?
1: ସାହିତ୍ୟ, ଇଂରାଜୀ, ଗଣିତ ସବୁ।
0: ଆପଣ କୋଉଠା ପର୍ଯ୍ୟନ୍ତ ପଢିଛନ୍ତି?
1: 9 କ୍ଲାସ ଯାଏ।
0: ବର୍ତ୍ତମାନ କଣ ପାଠପଢା ଆପଣଙ୍କର ଜାରି ରହିଛି ନା ବନ୍ଦ କରିଦେଇଛନ୍ତି?
1: ନା ସାର୍, ବନ୍ଦ ହେଇଯାଇଛି ଟିକେ।
0: କାରଣ?
1: ସାର୍ ପରିବାରରେ ଟିକେ ଅସୁବିଧା ରହିଲା ସେଥିପାଇଁ।
0: ଆଉ ପରିବାରରେ କିଏ ସବୁ ଅଛନ୍ତି?
1: ପରିବାରରେ

0: ବାପା ବୋଉ ଭାଇ ଭାଉଜ ଭାଉ ଆମର ଗୋଟେ ଛୋଟ ପୁଅଟି।
1: ଆଚ୍ଛା ଆଚ୍ଛା, ଭାଇ କ'ଣ କରନ୍ତି?
0: ଭାଇ ଆମର ଭୁବନେଶ୍ୱରରେ ଅଛି ଆଜ୍ଞା।
1: ଆଚ୍ଛା, କିନ୍ତୁ ଯଦି ଆପଣଙ୍କୁ ସୁବିଧା ହୁଏ ପୁଣି ପାଠପଢ଼ାକୁ ଜାରି ରଖନ୍ତୁ।
0: ଆଜ୍ଞା
1: ଆମର ଦିବ୍ୟାଙ୍ଗ ଭାଇ ଭଉଣୀମାନେ ବହୁତ ଆଗକୁ ଯାଇକିରି ସେମାନଙ୍କର ବିଭିନ୍ନ ପ୍ରତିଭା ତାଙ୍କ ଭିତରେ ଯାହା ରହିଛି ତାର ବିକାଶ କରିପାରୁଛନ୍ତି, ଶିକ୍ଷା କ୍ଷେତ୍ରରେ ମଧ୍ୟ ପାଠ ପଢ଼ିକିରି ବହୁତ ପଦପଦବୀରେ ମଧ୍ୟ ରହିପାରୁଛନ୍ତି।
0: ଆଜ୍ଞା
1: ଆପଣ ମଧ୍ୟ କିଛି ଜୀବନରେ କରିବେ ଆଉ।
0: ଆଜ୍ଞା,
1: ତେବେ ଆପଣଙ୍କ ଜୀବନ କେତେ ସଂଘର୍ଷମୟ ଥିଲା? କ'ଣ କ'ଣ ସବୁ ଯେଉଁ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିବାକୁ ଆପଣଙ୍କୁ ପଡ଼ିଥିଲା?
0: ସେମିତି ତ ବହୁତ କିଛି ହେଇଛି, ତଥାପି ଆମର ଏଠି ଗୋଟେ ମୁଁ ରହୁଛି, ଆମର ଏଠି ଗୋଟେ ଭଜନ ସନ୍ଧ୍ୟା ଅଛି ଆମର ଏଇ ପୁରୀରେ।
1: ଆଚ୍ଛା, ଗୋଟେ ଗ୍ରୁପରେ ଆପଣ ଅଛନ୍ତି? ଆଚ୍ଛା, ଏଇ ଯୋଉ ଭଜନ ଗ୍ରୁପରେ ଆପଣ ଅଛନ୍ତି, ଆଉ କେତେ ସଦସ୍ୟ ଗ୍ରୁପରେ ଅଛନ୍ତି?
0: ଆମର ଅଛନ୍ତି ରାଜେଶ ଭାଇ, ମନୁସ୍ୱିନୀ ଦିଦି, ନମିତା ଆପା, ସୁମନ୍ତ ଭାଇ, ବାସନ୍ତୀ, ମୁନ୍ନା ଭାଇ ବୋଲି ଜଣେ ଅଛନ୍ତି।
1: ତାହେଲେ ଜଗନ୍ନାଥଙ୍କର ନାମ ସଂକୀର୍ତ୍ତନ ଭଜନ ଭିତରେ ଆପଣ ନିଜକୁ ବୁଡ଼ି ରଖିଛନ୍ତି?
0: ଆଜ୍ଞା,
1: ନିଶ୍ଚିତ ଭାବେ ସେଥିରୁ ଗୋଟେ ଆତ୍ମସନ୍ତୋଷ ମିଳୁଥିବ।
0: ଆଜ୍ଞା,
1: ଯେତେବେଳେ ଆପଣ ଗୀତ ବୋଲନ୍ତି ମଞ୍ଚରେ ଆଉ ଯେଉଁମାନେ ଥାନ୍ତି ଆପଣଙ୍କ ଗୀତକୁ ଶୁଣନ୍ତି ଶ୍ରୋତାମାନେ, ଆପଣଙ୍କ ଗୀତରେ ବିମୁଗ୍ଧ ହେଇକି ଆପଣଙ୍କର ପ୍ରଶଂସା କରନ୍ତି, କ'ଣ ଅନୁଭବ ହୁଏ?
0: ବହୁତ କିଛି ହୁଏ,
1: ଗୋଟେ ପ୍ରେରଣା ଆସେ।
0: ଆଜ୍ଞା,
1: ପ୍ରଭୁଙ୍କ ପାଇଁ ଆହୁରି ସୁନ୍ଦର ଭାବରେ ଗୀତ ବୋଲିବେ।
0: ଆଜ୍ଞା,
1: ଠିକ୍ ଅଛି ଭାଇ, ଆମର ଆକାଶବାଣୀ ପୁରୀର କାର୍ଯ୍ୟକ୍ରମ ମଧ୍ୟ ତା ଭିତରେ ଶୁଣୁଛନ୍ତି।
0: ଆଜ୍ଞା,
1: ଆକାଶବାଣୀ ପୁରୀର କୋଉ କୋଉ କାର୍ଯ୍ୟକ୍ରମ ଶୁଣନ୍ତି ଆପଣଙ୍କୁ ଭଲ ଲାଗେ?
0: ଶ୍ରୀକ୍ଷେତ୍ର ସୁରଭି, ହେଲୋ ଆକାଶବାଣୀ ପୁରୀ, ସବୁ ଅନ୍ୟାନ୍ୟ କାର୍ଯ୍ୟକ୍ରମ।
1: ଠିକ୍ ଅଛି, ଏମିତି ନିୟମିତ ଶୁଣୁଥାନ୍ତୁ। କୁହନ୍ତୁ ଆଜିର କାର୍ଯ୍ୟକ୍ରମରେ ଆମେ ଆପଣଙ୍କ ପାଇଁ କୋଉ ଗୀତ ଶୁଣିବୁ?
0: ସାର୍ ଭିକାରୀ ବଳଙ୍କର ଆପଣ ଯୋଉ ଗୀତ ଆପଣଙ୍କ ପସନ୍ଦର ଶୁଣେଇବେ ଆଉ।
1: ଆମେ ଶୁଣୁଛୁ ଆପଣଙ୍କ ପାଇଁ ଏଇ ଗୀତଟିକୁ। ରହିଲୁ, ଅନେକ ଧନ୍ୟବାଦ,
0: ନମସ୍କାର।

0: हेलो
1: सर नमस्कार। जगतसिंहपुर
0: नमस्कार। हेलो आकाशवाणी पूरी कार्यक्रम आपण को परिचय दिंतु
1: रु ममिना कहूची,
0: आपणकर पूरा ना
1: ममता महापात्र।
0: ममता भौणी केमिते अछंती आपण?
1: मु पूरा बढ़िया अछि, जहां थेलि आपणक संगे कनेक्ट होइ गेलि, मु आउरी सहे कु सहे भलो होइ गेलि।
0: ता माने आकाशवाणी पूरी आपणकर हृदय रे घर करि नै छि।
1: आज्ञा आज्ञा।
0: ଯାହା ହଉ ଆପଣ ଏତେ ଖୁସି ରହିପାରୁଛନ୍ତି ଆମର ଆକାଶବାଣୀ ସହିତ ଯୋଗାଯୋଗ କରି, ଘର କାମରେ ବ୍ୟସ୍ତ ରହୁଛନ୍ତି ନା ଆଉ କିଛି କରୁଛନ୍ତି?
1: ନାଇଁ, ଘର କାମରେ ବ୍ୟସ୍ତ ରହୁ, ତାପରେ ଆପଣମାନଙ୍କ ପ୍ରୋଗ୍ରାମ ଟିକେ ଶୁଣୁ। ଆମ ଜଗତସିଂହପୁର ରେଡିଓ ସଂସ୍କାର ଗୋଟେ ଅଛି, ଏଫଏମ୍ ସେଣ୍ଟର, ତାକୁ ଟିକେ ଶୁଣୁ। ଆରେ ଆପଣଙ୍କୁ ବି ମନରେ ରଖିଥିଲି।
0: ଆଚ୍ଛା, ବିଭିନ୍ନ ଆକାଶବାଣୀ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣୁଛନ୍ତି, ଆକାଶବାଣୀ ପୁରୀର କଣ ବିଶେଷତା ଆପଣଙ୍କ ମନକୁ ଛୁଇଁଛି?
1: ମତେ ସବୁ ଭଲ ଲାଗେ, ମତେ ରେଡିଓର ସବୁ ପ୍ରୋଗ୍ରାମ ଭଲ ଲାଗେ।
0: ଆଉ ଯେତେବେଳେ ସମୟ ମିଳେ ରେଡିଓ ତ ଶୁଣନ୍ତି, ଆଉ କଣ ମନ ଭିତରେ ଅଛି ଆଗ୍ରହ ଯାହାକି କରିବାକୁ ଭଲ ପାଆନ୍ତି?
1: ମତେ ଟିକେ ଆଧ୍ୟାତ୍ମିକ ବହି ସବୁ ପଢିବାକୁ ଭଲ ଲାଗେ, ଆଧ୍ୟାତ୍ମିକ ବିଷୟରେ ଆଲୋଚନା କରିବାକୁ ଭଲ ଲାଗେ, ଆଉ ଟିକେ କୁଆଡେ ଲଙ୍ଗ ଜର୍ଣ୍ଣିରେ ବୁଲାବୁଲି କରିବାକୁ ଯିବାକୁ ଭଲ ଲାଗେ।
0: ଆଚ୍ଛା,
1: ଆଉ ସାଙ୍ଗମାନଙ୍କ ସାଙ୍ଗେ ଟିକେ କଥା ହବାକୁ ଫୋନ ଦେ, ସମୟ ମିଳିଲେ କଥା ହବାକୁ ଭଲ ଲାଗେ।
0: ଆଚ୍ଛା, ତା ମାନେ ଆପଣ ବହୁତ ମେଳାପି, ପରକୁ ଆପଣାର କରି ନିଅନ୍ତି କ୍ଷଣିକରେ।
1: ଆଜ୍ଞା ଆଜ୍ଞା, ଗର୍ବରେ କହୁନି ମୁଁ, କିନ୍ତୁ ଯେତିକି ଅନ୍ୟମାନଙ୍କଠୁ ଶୁଣିକରି ଜାଣିଛି, ମତେ କେହି ଏପର୍ଯ୍ୟନ୍ତ ମାନେ ଘୃଣା କରିନାହାନ୍ତି। କାହିଁକି ନା ମୁଁ କାହାକୁ ଘୃଣା କରିନି, କି ମୁଁ ଗର୍ବ କରିନି, କି କାହାକୁ ଖରାପ କଥା କହିନି, କି ଖରାପ ବ୍ୟବହାର କରିନି।
0: ବହୁତ ସୁନ୍ଦର। ବର୍ତ୍ତମାନ ସମୟରେ ସମସ୍ତଙ୍କ ପାଖରେ ସେଇ ଗୋଟିଏ ଜିନିଷ ଦରକାର, ଯେତେବେଳେ ମଣିଷ ଦିନକୁ ଦିନ ଆତ୍ମକୈନ୍ଦ୍ରିକ ହେଇଯାଉଛି, ସ୍ୱାର୍ଥ ସର୍ବସ୍ୱ ହେଇଯାଉଛି, ସେଠି ଭଲ ପାଇବାଟା ସମସ୍ତଙ୍କ ଭିତରେ ରହିବା ଦରକାର। ଆଉ ଯେମିତି ଆପଣ ସବୁବେଳେ ହସ ହସ ହେଇକରି ଯେତେବେଳେ କାର୍ଯ୍ୟକ୍ରମରେ ଭାଗ ନିଅନ୍ତି, ସବୁବେଳେ ଯେମିତି ଖୁସି ଥାନ୍ତି, ମଣିଷ ଭିତରୁ ଯେମିତି ସେ ଖୁସିଟା ଧୀରେ ଧୀରେ ଲୋପ ପାଇଯାଉଛି।
1: ଯେତିକି ଦିନ ଆମେ ବଞ୍ଚୁ, ସମସ୍ତଙ୍କ ସାଙ୍ଗରେ କାହିଁ ଗୋଟେ ଭଲ କଥାବାର୍ତ୍ତା, ଭଲ ବ୍ୟବହାର, ଭଲରେ କାହିଁ ନ ବଞ୍ଚିବା।
0: ଆଚ୍ଛା, ଆଜିକାଲି ଆପଣ ଯାହାକୁ ଦେଖିବେ ସମସ୍ତେ ବ୍ୟସ୍ତ ବିବ୍ରତ, ଆଉ ସଂଘର୍ଷ ତ ଚାଲିଛି ଜୀବନର ଚଲାପଥରେ, କିନ୍ତୁ ସବୁବେଳେ ଯେମିତି ମଣିଷ ଅଶାନ୍ତ ହେଇ ରହୁଛି, ଆପଣ କଣ କହିବେ ସବୁ ମଣିଷ କେମିତି ନିଜର ମନର ଶାନ୍ତିକୁ ବଜାୟ ରଖିପାରିବ?
1: ସାର୍, ମନର ଶାନ୍ତିକୁ ବଜାୟ ରଖିବାକୁ ହେଲେ ଆମର ପ୍ରଥମ ଆବଶ୍ୟକତା ହଉଛି ଭଗବାନଙ୍କ ପ୍ରତି ଟିକେ ତାଙ୍କ ପାଦ ପଦ୍ମରେ ଲୟ ରଖିବାକୁ ହବ।
0: ବହୁତ ସୁନ୍ଦର।
1: ଆଧ୍ୟାତ୍ମିକ ଚେତନା ଯଦି ଆମ ମନ ଭିତରେ ରହିବ, ତାହେଲେ ଆମେ ନିଶ୍ଚୟ ଆମ ମନକୁ ଶାନ୍ତି ଆସିବ।
0: ନିଶ୍ଚିତ ଭାବରେ ଆପଣଙ୍କର କଥାକୁ ଆମ ଶ୍ରୋତାମାନେ ଶୁଣିବେ। ସମସ୍ତେ ଆଧ୍ୟାତ୍ମିକତାକୁ ଜୀବନର ବ୍ରତ କରିବା ଦରକାର, ତାହେଲେ ମନକୁ ନିଶ୍ଚିତ ଶାନ୍ତି ମିଳିବ, ଗୋଟିଏ ପ୍ରେରଣା ମିଳିବ, ଜୀବନର ଗତିପଥରେ ଆଗକୁ ଯିବା ପାଇଁ କୌଣସି ଗୋଟିଏ ଦିବ୍ୟ ସତ୍ତା, ଈଶ୍ୱରୀୟ ଶକ୍ତି ଆମ ପଛରେ ରହିଛି, ଯେ କି ଆମର ସୁଖ ଦୁଃଖ ସବୁ ସମୟରେ ଆମକୁ ସାହାଯ୍ୟ କରୁଛି। କୁହନ୍ତୁ, ଆଜିର କାର୍ଯ୍ୟକ୍ରମରେ ଆମେ ଆପଣଙ୍କ ପାଇଁ କୋଉ ଗୀତ ଶୁଣିବୁ?
1: ହିନ୍ଦୀ ସିନେମାର ତାହେଲେ ଦେଇଦିଅନ୍ତୁ, ଗୋଟେ ଗୋଟେ ଭଗବାନଙ୍କ ଭଜନ ଦେଇଦିଅନ୍ତୁ, ଯେକୌଣସି।
0: ଠିକ୍ ଅଛି, ଆମେ ଶୁଣଉଛୁ ଆପଣଙ୍କ ପାଇଁ ଏଇ ଗୀତଟିକୁ।
1: ଧନ୍ୟବାଦ, ରଖୁଛି, ନମସ୍କାର।
0: ନମସ୍କାର।

0: ହ୍ୟାଲୋ
1: ହ୍ୟାଲୋ ଆଜ୍ଞା ନମସ୍କାର, ମୁଁ ଚାନ୍ଦୁଙ୍ଗୁଡ଼ି ଗୁଡା ଜିଲ୍ଲା କଳାହାଣ୍ଡିରୁ ନାଗୁ ପାତ୍ର କହୁଥିଲି।
0: ନାଗୁ ବାବୁ କଣ କରନ୍ତି ଆପଣ ଆମ ଶ୍ରୋତା ମାନଙ୍କୁ ଟିକେ କୁହନ୍ତୁ।
1: ମୁଁ ତ ବ୍ଲାଇଣ୍ଡ ଅଛି, କିଛି କରିପାରୁନି, ଘରରେ ଏକା ବସିଛି ଆଉ।
0: ଆଚ୍ଛା, ଆପଣଙ୍କୁ ବର୍ତ୍ତମାନ ବୟସ କେତେ?
1: 32-33।
0: ଆଚ୍ଛା, ଆପଣଙ୍କର ଏଇ ଯୋଉ ଦୃଷ୍ଟିଶକ୍ତି ବାଧିତ, ଆପଣ ପିଲାଦିନୁ?
1: ହଁ ପିଲାଦିନୁ
0: ଜନ୍ମରୁ?
1: ହଁ ଜନ୍ମରୁ।
0: ଆପଣଙ୍କୁ ନିଶ୍ଚିତ ଭାବରେ ଅନେକ ପ୍ରତିଘାତ ଭିତରେ ଜୀବନର ଗତିପଥରେ ଆଗକୁ ବଢ଼ିବାକୁ ହେଇଥିବ। ଟିକେ ସେ ସଂଘର୍ଷ ବିଷୟରେ କୁହନ୍ତୁ, କେମିତି ଆପଣ ଜୀବନ ଗତିପଥରେ ଧୀରେ ଧୀରେ ଆଗକୁ ଗଲେ?
1: ଜୀବନ ଗତିପଥରେ ବୋଲେ ମୁଇଁ ତ କେନାଳ ନାଇଁ ଯିବାର, କେନ୍କେ କିଛି ନିଜର ଥରେ ଡାକ୍ତର ହସ୍ପିଟାଲ ବି ଯାଇଥିଲି, ଅପରେସନ୍ କଲେ ଭଲ ଦିଶବାକେ ବୋଲିକରି, ତ ସେଟା ବି କାମ କଲା ନାଇଁ, ସେ ଅପରେସନ୍ ବି ସକ୍ସେସ ହେଲା ନାଇଁ।
0: ଡାକ୍ତର କଣ କହିଲେ?
1: ଡାକ୍ତର ଅପରେସନ୍ କରିଦେଲେ, ଡାକ୍ତର କହିଲା ବୋଲେ ନାଇଁ ଆସ୍ତେ ଆସ୍ତେ ଦିଶିବ ବୋଲି କହିଲେ, ଘରକୁ ତମେ ଯାଅ ବୋଲି କହିଲେ, ଆଉ ସେଟା କାମ କଲା ନାଇଁ। ଆଉ
0: ତାମାନେ ଆଗରୁ କିଛି ଆପଣଙ୍କୁ ଅଳ୍ପ ଅଳ୍ପ ଦେଖାଯାଉଥିଲା ବୋଧେ?
1: ନାଇଁ ବୋଲେ ଯେଉଁ ଆଖିଟା ହେଇଥିଲା ସେ ଆଖିଟା ଦେଖାଯାଉନଥିଲା, ଯେମିତିକି ସେମିତି ଅଛି, ଗୋଟେ ଆଖିରେ ଚଲୁଛି, 20-25% ଗୋଟେ ଦିଶୁଛି।
0: ଆଚ୍ଛା, ତେବେ ଆଉ ଘରେ କିଏ ସବୁ ଅଛନ୍ତି?
1: ଆମର ଘରେ ବାପା ଅଛନ୍ତି, ମୋର ମେସେଜ ଅଛନ୍ତି, ଆଉ ପୁଅ ଦୁଇଟା।
0: ଆଚ୍ଛା, ଆପଣଙ୍କ ପରିବାର କେମିତି ପ୍ରତିପୋଷଣ କରୁଛନ୍ତି? ଆପଣ ତ ନିଶ୍ଚିତ ଭାବରେ କିଛି କାମ କରୁଥିବେ।
1: ହଁ ଘରେ ଏମିତି କୁଲି ମଜୁରୀ କରିକି ଚଲୁଛୁ ଆଉ।
0: କାମ କରୁଛନ୍ତି?
1: ହଁ।
0: କିଛି ଆପଣ ଯୋଉ ଆମର ଦିବ୍ୟାଙ୍ଗ ଭାଇ ଭଉଣୀ ମାନଙ୍କ ପାଇଁ ସବୁ ସ୍କୁଲ ଅଛି, କୌଣସି ସ୍କୁଲରେ ଆପଣ ପଢିଥିଲେ କେବେ?
1: ନାଇଁ ନାଇଁ, ସେବେଳେ ଯୋଉ ଟାଇମରେ ଆମେ ମାନେ ଛୋଟ ଥିଲୁ, ସେ ଟାଇମରେ ଆମ ଗାଁ ଗହଳିରୁ କିଏ ବି ବାହାରକୁ ବାହାରୁ ନଥିଲେ, କି ଡରିକି ମୁଁ କୁଆଡେ ଗଲିନି।
0: ଅନେକ ସଂଘର୍ଷ ଭିତରେ ଆପଣଙ୍କର ଜୀବନ ଅତିବାହିତ ହେଉଛି। ନାଗବାବୁ, ଆମର ସମବେଦନା ରହିଛି ଆପଣଙ୍କ ସହିତ, ମନୋବଳ ଆପଣଙ୍କର ଟାଣ ରଖନ୍ତୁ, ଆପଣଙ୍କର ପରିବାର ରହିଛି ଆପଣଙ୍କ ସହିତ, ଆମେ ରହିଛୁ ଆପଣଙ୍କ ସହିତ, ତା ଭିତରେ ମଧ୍ୟ କିନ୍ତୁ ଆକାଶବାଣୀ ପୁରୀର କାର୍ଯ୍ୟକ୍ରମ ଶୁଣୁଛନ୍ତି,
1: ଆପ୍ ମାଧ୍ୟମରେ ଶୁଣୁଛି ଆଉ।
0: ଆମର ଆକାଶବାଣୀ ପୁରୀକୁ ମୋବାଇଲ ଆପ୍ ମାଧ୍ୟମରେ ଶୁଣୁଛନ୍ତି। ଆପଣ ଆମର ଆକାଶବାଣୀ ପୁରୀର କୋଉ କୋଉ କାର୍ଯ୍ୟକ୍ରମ ଶୁଣିବାକୁ ବେଶୀ ଭଲ ପାଆନ୍ତି?
1: ପୁରୀର ଯୋଉ ଶ୍ରୀକ୍ଷେତ୍ର ସୁରଭି ସେଟା ଶୁଣୁଛି, କିଷାନ ବାଡ଼ି, ହିନ୍ଦୀ ଓଡ଼ିଆ ଗୀତ ଯେଉଁ ଦଉଛି ସେଟା ଶୁଣୁଛି, ଯୁଗବାଣୀ ଶୁଣୁଛି, ବଢିଆ ଲାଗୁଛି ଆଜ୍ଞା।
0: ଆକାଶବାଣୀ ପୁରୀର କାର୍ଯ୍ୟକ୍ରମ ଶୁଣିକିରି ଆପଣ କଣ ଅନୁଭବ କରନ୍ତି?
1: ସକାଳେ ଯୋଉ ଦିଏ ଯୋଉ ଭଜନ, ଜଗନ୍ନାଥଙ୍କ ଭଜନ ଯୋଉ ବାଜେ, ସେଟା ଟିକେ ଆତ୍ମଶାନ୍ତି ମିଳିଛି ଆଉ।
0: ହଁ, ତେବେ ନାଗବାବୁ, ଆମର କାର୍ଯ୍ୟକ୍ରମ ଏମିତି ନିୟମିତ ଶୁଣୁଥାନ୍ତୁ, ଆପଣଙ୍କର ଜୀବନର ଚଲାପଥରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଆପଣଙ୍କୁ ସଦୟ ହୋଇ ଚାହିଁଥାନ୍ତୁ, ଏତିକି କାମନା କରିବୁ। କୁହନ୍ତୁ ଆଜିର କାର୍ଯ୍ୟକ୍ରମରେ ଆମେ ଆପଣଙ୍କ ପାଇଁ କୋଉ ଗୀତ ଶୁଣିବୁ?
1: ଆସିକି ଫିଲ୍ମର କୌଣସି ଗୀତ ଗୋଟେ ଗୀତ ଶୁଣେଇଦେବେ।
0: ଠିକ ଅଛି ନାଗବାବୁ, ଆମେ ଶୁଣଉଛୁ ଆପଣଙ୍କ ପାଇଁ ଏଇ ଗୀତଟିକୁ। ରହିଲୁ, ଅନେକ ଧନ୍ୟବାଦ।
1: ନମସ୍କାର ଆଜ୍ଞା।
0: ନମସ୍କାର।

0: हेलो।
1: हाँ जय जगन्नाथ। हाँ
0: जय जगन्नाथ।
1: मु शांतनु पंडा कहुचे झाड़ापड़ा संबलपुर रु।
0: शांतनु बाबू, आपण को आमर हेलो आकाशवाणी पूरी कार्यक्रम को स्वागत करुछु।
1: धन्यवाद सर।
0: शांतनु बाबू, आपण जो संबलपुर रु फोन करिसेंती, जो कोनोसी जो कृषि जंत्रपातिर दुकान रहिछ ना आपणकर?
1: आज्ञा आज्ञा। हाँ, सार बिहन कीटनाशक औषध दुकान अच्छी।
0: पूर्वर तो आपण अनेक थर आमर कार्यक्रम को फोन करिसेंती।
1: आज्ञा आज्ञा
0: एबे तो चालिला खरा दिन,
1: आज्ञा।
0: आ ए खरा दिने କେମିତି ଆପଣଙ୍କର ଦୋକାନରେ ବିକ୍ରି ବଟା ଚାଲିଛି? ଚାଷୀ ଭାଇ ଭଉଣୀ ମାନେ କେମିତି ଉପକୃତ ହେଉଛନ୍ତି ଆପଣଙ୍କ ଠାରୁ ଟିକେ କୁହନ୍ତୁ।
1: ଧାନ ବର୍ତ୍ତମାନ କଟା ହେବ,
0: ହଁ
1: ଯେଉଁ ଜାଗାରେ କଟା ସରିଗଲାଣି, ପନିପରିବା ଟିକେ ଚାଲିଛି, ଯେଉଁଟା ଆଗରୁ ଲଗାଯାଏ ଖରାଦିନିଆ ବର୍ତ୍ତମାନ ବାହାରୁଛି,
0: ଖରାଦିନିଆ ପନିପରିବା ଅମଳ ହେଉଛି।
1: ଆଜ୍ଞା ଆଜ୍ଞା।
0: ଧାନ କେମିତି ହେଇଛି ଏ ବର୍ଷ?
1: ଧାନ ଏ ବର୍ଷ ତ ବହୁତ ଭଲ ହେଇଛି ଆଜ୍ଞା।
0: ଏବେ ଖରାଦିନେ ଯେଉଁ ଚାଷୀ ଭାଇ ଭଉଣୀ ମାନେ ଆସୁଛନ୍ତି ଆପଣଙ୍କ ଦୋକାନକୁ, କିଛି ସେମାନଙ୍କ ପରାମର୍ଶ ଦିଅନ୍ତି? କଣ ପରାମର୍ଶ ଦିଅନ୍ତି ଆପଣ?
1: କେଉଁ ବିହନ ବର୍ତ୍ତମାନ ଲଗେଇଛନ୍ତି? ବର୍ଷା ମାସ ଆସିଗଲା, ଝୁଡ଼ଙ୍ଗର ବର୍ତ୍ତମାନ ଲଗେଇହେବ, ଭେଣ୍ଡି ବି ଲଗେଇହେବ, ଆହୁରି ବହୁତ କାକୁଡ଼ି ଲଗେଇବ, ବହୁତ ଜିନିଷ ଲଗେଇବ।
0: ବର୍ଷା ଆସିବ ଆଗକୁ,
1: ହଁ,
0: ବିଶେଷ କରି ଏଇ ଯୋଉ ପ୍ରଚଣ୍ଡ ଖରାରେ ସେମାନେ କେମିତି ବିଶ୍ରାମ ନେବେ, ଦିନ ଦ୍ୱିପହରେ କାମ ନ କରିବେ କୁହନ୍ତି।
1: ହଁ କହେ ଆଜ୍ଞା, ସେମାନଙ୍କୁ ତ କୁହାହଉଛି ଯେ ଦିନ 11ଟା ପରେ ଆଉ କରନ୍ତୁ ନାହିଁ, ଦିନ 11ରୁ 3ଟା ପର୍ଯ୍ୟନ୍ତ
0: ସେମିତି ଆପଣଙ୍କର ବ୍ୟବସାୟ ଚାଲିଥାଉ। ତା ଭିତରେ ଆପଣ ଆକାଶବାଣୀ ପୁରୀର କାର୍ଯ୍ୟକ୍ରମ ଏମିତି ଶୁଣୁଥାନ୍ତୁ, ଆଉ ଏତେ ଦୂରରୁ ଆପଣ ଶ୍ରୀକ୍ଷେତ୍ର ମାଟିର ଆକାଶବାଣୀ ପୁରୀ 103।

0: 4 FM କୁ ଶୁଣୁଛନ୍ତି, ଏମିତି ଶୁଣୁଥାନ୍ତୁ, କୁହନ୍ତୁ ଆଜିର କାର୍ଯ୍ୟକ୍ରମରେ ଆମେ ଆପଣଙ୍କ ପାଇଁ କୋଉ ଗୀତ ଶୁଣିବୁ?
1: ଆନନ୍ଦ ରଖ କହି ଦୂର ଜବ ଦିନ ଢଲ ଯାଏ ସାଞ୍ଜ କି ଦୁଲହନ ବଦନ ଚୁରାଏ।
0: ଶାନ୍ତନୁ ବାବୁ, ଆମେ ଶୁଣୁଛୁ ଆପଣଙ୍କ ପାଇଁ ଏଇ ଗୀତଟିକୁ। ରହିଲୁ, ଅନେକ ଧନ୍ୟବାଦ।

କଣ ଶ୍ରୋତା ବନ୍ଧୁ, ଆପଣମାନେ ହଜି ଯାଇଥିଲେ ନା ଗୀତରେ ଗୀତରେ ଆଉ ମନର କଥା ମଧ୍ୟରେ? ଆମେ ଯଦି ଆପଣାର ମଣିଷର ହୃଦୟର କଥାକୁ ବୁଝିପାରିବା, ଜୀବନ ହେବ ମଧୁମୟ। ପୁଣି ଥରେ ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଇ ଆଜି ପାଇଁ ହ୍ୟାଲୋ ଆକାଶବାଣୀ ପୁରୀ କାର୍ଯ୍ୟକ୍ରମ ପରିସରରୁ ଆପଣମାନଙ୍କ

ଶ୍ରୋତା ବନ୍ଧୁ ଶୁଣୁଥିଲେ ଆପଣମାନଙ୍କର ପ୍ରିୟ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଆକାଶବାଣୀ ପୁରୀ। କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରିଥିଲେ ପ୍ରକାଶ କୁମାର ରଥ, ପ୍ରଯୋଜନା କରିଥିଲେ ଦିଲୀପ କୁମାର ନାୟକ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ। କିଛି କ୍ଷଣ ମଧ୍ୟରେ ଶୁଣିପାରିବେ ଶ୍ରୀକ୍ଷେତ୍ର ସୁରଭିର କାର୍ଯ୍ୟକ୍ରମ।

ଶ୍ରୋତା ବନ୍ଧୁ, ଆମେ କଥା ହେଉଥିଲେ ପଣ୍ଡିତ ଜବାହରଲାଲ ନେହେରୁଙ୍କ ବିଷୟରେ। ହଁ, ସେ 1879 ନଭେମ୍ବର 14 ଜନ୍ମଗ୍ରହଣ କରିଥିଲେ। 15 ବର୍ଷ ବୟସରେ ସେ ଇଂଲଣ୍ଡ ଚାଲିଯାଇଥିଲେ ଏବଂ ସେଠାରୁ ବାରିଷ୍ଟର ହୋଇ ଫେରିଥିଲେ। ସେ ମହାତ୍ମା ଗାନ୍ଧୀଙ୍କ ଦ୍ୱାରା ଗଭୀର ଭାବରେ ଅନୁପ୍ରାଣିତ ହୋଇଥିଲେ। 1929 ପ୍ରଥମ ଥର ସେ ଜାତୀୟ କଂଗ୍ରେସର ସଭାପତି ନିର୍ବାଚିତ ହୋଇଥିଲେ। ସ୍ୱାଧୀନତା ଆନ୍ଦୋଳନରେ ସକ୍ରିୟ ଭୂମିକା ନେଇ ନେହେରୁ ଅନେକ ଥର କାରାବରଣ ମଧ୍ୟ କରିଛନ୍ତି। ଆଗକୁ ତାଙ୍କ ବିଷୟରେ ଆହୁରି ଅନେକ କଥା ହେବା, କିନ୍ତୁ ଶୁଣିନେବା କ୍ରିଶ କଥାଚିତ୍ରରୁ ଏହି ଗୀତଟିଏ।

ଶ୍ରୋତାବନ୍ଧୁ ପଣ୍ଡିତ ନେହେରୁ ପିଲାମାନଙ୍କୁ ଖୁବ୍ ଭଲ ପାଉଥିଲେ, ସେଇଥିପାଇଁ ତ ପିଲାମାନେ ମଧ୍ୟ ତାଙ୍କୁ ଚାଚା ନେହେରୁ ବୋଲି ସମ୍ବୋଧନ କରୁଥିଲେ। ଆଉ ତାଙ୍କ ଜନ୍ମଦିନକୁ ଦେଶବ୍ୟାପୀ ଶିଶୁ ଦିବସ ଭାବେ ଆମେମାନେ ପାଳନ କରିଥାଉ। 1955 ମସିହାରେ ତାଙ୍କୁ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତରତ୍ନ ମଧ୍ୟ ପ୍ରଦାନ କରାଯାଇଥିଲା। ନେହେରୁ ଥିଲେ ପ୍ରଧାନମନ୍ତ୍ରୀ ଥିବାବେଳେ ହିଁ 1964 ମସିହା ମେ 27 ତାରିଖରେ ଏହି ମହାନ ଜନନାୟକଙ୍କର ମହାପ୍ରୟାଣ ହୋଇଥିଲା। କିନ୍ତୁ ଆଧୁନିକ ଭାରତର ନିର୍ମାଣ ତଥା ରାଷ୍ଟ୍ର ପ୍ରଗତିର ଭିତ୍ତିଭୂମି ସ୍ଥାପନରେ ତାଙ୍କର ଅତୁଳନୀୟ କୀର୍ତ୍ତି ଅମର ହୋଇ ରହିଛି ଆଉ ରହିଥିବ। ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମରେ ପରବର୍ତ୍ତୀ ଗୀତଟି, କାଁଟେ କଥାଚିତ୍ରରୁ।

ଶ୍ରୋତା ବନ୍ଧୁ, ନିନ୍ଦାକୁ ଡରି ନିଜର ଲକ୍ଷ୍ୟକୁ ଛାଡ଼ନ୍ତୁ ନାହିଁ, କାହିଁକି ନା ଲକ୍ଷ୍ୟ ହାସଲ କରିପାରିଲେ ନିନ୍ଦୁକମାନେ ହିଁ ପ୍ରଶଂସକ ପାଲଟି ଯାଆନ୍ତି। ହଁ ଶ୍ରୋତା ବନ୍ଧୁ, ନିଷ୍ଠା ଓ ଆତ୍ମବିଶ୍ୱାସର ସହିତ ପରିଶ୍ରମ କଲେ ସଫଳତା ମିଳିବ ହିଁ ମିଳିବ। ଲକ୍ଷ୍ୟ ସ୍ଥିର ରଖି ପ୍ରସ୍ତୁତ ରହିବାକୁ ପଡ଼ିବ। ନିଜ ଭିତରେ ଆତ୍ମବିଶ୍ୱାସ ରଖିବା ସହିତ ମୁଁ କରିପାରିବି ଏହି ଦୃଢ଼ ମନୋବଳ ରହିଲେ ସଫଳତା ନିଶ୍ଚୟ ମିଳିବ। ଏ ଦେଖୁନାହାନ୍ତି, ପ୍ରକାଶ ପାଇଛି ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାର ଫଳ। ଭୁବନ ସାହୁ ହୋଇଛନ୍ତି ରାଜ୍ୟ ଟପର, ଆଉ ଶୋଭନା ମହାନ୍ତି ଦ୍ୱିତୀୟ, ଆଉ ଜିତା ମିତ୍ର ସାହୁ ତୃତୀୟ ସ୍ଥାନରେ ଅଛନ୍ତି। ସମସ୍ତଙ୍କୁ ଅନେକ ଅନେକ ହାର୍ଦ୍ଦିକ ଶୁଭେଚ୍ଛା। ଆଉ ଶୁଣାଉଛୁ ଆପଣମାନଙ୍କୁ ଏହି ଗୀତଟି କଲ୍ ହୋ ନା ହୋ କଥାଚିତ୍ରରୁ।

ରାତିରେ ସନ୍ରାଇଜର୍ସ ହାଇଦ୍ରାବାଦକୁ ଭେଟିବ ରାଜସ୍ଥାନ ରୟାଲ୍ସ। ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆଇନ ଅନୁଯାୟୀ ବୈଧ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ ଜୟମାଲ୍ୟା ବାଗ୍ଚୀଙ୍କ ଖଣ୍ଡପୀଠ ଏ ସଂକ୍ରାନ୍ତରେ ଆବେଦନ ଉପରେ ରାୟ ପ୍ରକାଶ କରି କହିଛନ୍ତି, ଆଇନ ଅନୁଯାୟୀ ଭାରତୀୟ ନିର୍ବାଚନ କମିଶନ ଏହି ପଦକ୍ଷେପ ଗ୍ରହଣ କରିପାରିବେ। ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ ସଂକ୍ରାନ୍ତ ସାମ୍ବିଧାନିକ ଦୃଷ୍ଟିକୋଣକୁ ଏଭଳି ପଦକ୍ଷେପ ପ୍ରତିପାଦିତ କରୁଛି ବୋଲି ଖଣ୍ଡପୀଠ ସ୍ୱଷ୍ଟ କରିଛନ୍ତି। ଜନପ୍ରତିନିଧିତ୍ୱ ଆଇନ 1950ର ଧାରା 324 ଅନୁଯାୟୀ ନିର୍ବାଚନ କମିଶନ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଜାରି କରିବା ନେଇ କ୍ଷମତାପ୍ରାପ୍ତ। ଗତବର୍ଷ ଜୁନ୍ ମାସରେ ବିହାରରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ସଂକ୍ରାନ୍ତ ନିର୍ବାଚନ କମିଶନଙ୍କ ବିଜ୍ଞପ୍ତିକୁ ବିରୋଧ କରି ସୁପ୍ରିମକୋର୍ଟରେ ଏହି ମାମଲା ଦାଏର କରାଯାଇଥିଲା। ଖଣ୍ଡପୀଠ କହିଛନ୍ତି, ମୁକ୍ତ ଓ ନିରପେକ୍ଷ ନିର୍ବାଚନ ଲକ୍ଷ୍ୟ ହାସଲ ସହିତ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପଦକ୍ଷେପ ଜଡ଼ିତ ରହିଛି। ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି ଯେ ନିୟମିତ ସଂଶୋଧନ ପାଇଁ ଚିନ୍ତା କରାଯାଉଥିବା ସାଧାରଣ ପଦ୍ଧତି ସହିତ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପଦକ୍ଷେପକୁ ତୁଳନା କରାଯାଇପାରିବ ନାହିଁ। ନିର୍ବାଚନ କମିଶନ ସାମ୍ବିଧାନିକ କ୍ଷମତା ବହିର୍ଭୂତ କାର୍ଯ୍ୟ କରିଥିବା ନେଇ ଅଭିଯୋଗ ଗ୍ରହଣୀୟ ନୁହେଁ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି। ଭୋଟର ତାଲିକାର ସ୍ୱଚ୍ଛତା, ସଠିକତା ଏବଂ ବିଶ୍ୱସନୀୟତା ଉପରେ ଗଣତାନ୍ତ୍ରିକ ପ୍ରକ୍ରିୟାର ମୂଳଦୁଆ ପ୍ରତିଷ୍ଠା ହୁଏ ବୋଲି ଖଣ୍ଡପୀଠ କହିଛନ୍ତି। ଏଥିସହ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା, ଲୋକପ୍ରତିନିଧିତ୍ୱ ଆଇନ 1950 ଏବଂ ଭୋଟର ପଞ୍ଜୀକରଣ ନିୟମ 1960ର ପରିପନ୍ଥୀ ବୋଲି ହୋଇଥିବା ଯୁକ୍ତିକୁ ସୁପ୍ରିମକୋର୍ଟ ଅଗ୍ରାହ୍ୟ କରିଛନ୍ତି। ଦେଶରେ ବୃଦ୍ଧି ପାଉଥିବା ତାପମାତ୍ରା ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଯଥାସମ୍ଭବ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ଘରୁ ବାହାରକୁ ଯିବାବେଳେ ରୌଦ୍ରତାପରୁ ସୁରକ୍ଷା ପାଇବା ପାଇଁ ଆନୁଷଙ୍ଗିକ ସାମଗ୍ରୀ ପାଖରେ ରଖିବା ପାଇଁ କହିଛନ୍ତି। ଏଭଳି ପରିସ୍ଥିତିରେ ସମ୍ବେଦନଶୀଳତା ସମର୍ଥନର ଏକ ମହାନ ପ୍ରେରଣା ପାଲଟିଥାଏ ବୋଲି ଶ୍ରୀ ମୋଦି ଉଲ୍ଲେଖ କରିଛନ୍ତି। ତୃଷାର୍ତ୍ତ ବ୍ୟକ୍ତିଙ୍କୁ ପାଣି ପିଇବା ଲାଗି ଦେବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ପରିବାର ଏବଂ ପରିଜନଙ୍କ ସହ ଯୋଗାଯୋଗରେ ରହି ସେମାନଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିବାକୁ ଦେଶବାସୀଙ୍କୁ ଶ୍ରୀ ମୋଦି ପରାମର୍ଶ ଦେଇଛନ୍ତି। ଛାତ, ବାଲକୋନି, ବ୍ୟବସାୟ ପ୍ରତିଷ୍ଠାନ ଏବଂ କାର୍ଯ୍ୟାଳୟ ବାହାରେ ପଶୁପକ୍ଷୀଙ୍କ ପାଇଁ ପାଣିଭର୍ତ୍ତି ପାତ୍ର ରଖିବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି। ଏହି କଷ୍ଟକର ସମୟରେ ସମ୍ପୂର୍ଣ୍ଣ ସମ୍ବେଦନଶୀଳତା ଏବଂ କରୁଣାର ସହିତ ପରସ୍ପରର ଯତ୍ନ ନେବାକୁ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ନିବେଦନ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ସନ୍ଧ୍ୟାରେ ଗ୍ୟାଙ୍ଗଟକ୍ ସ୍ଥିତ ସିକ୍କିମ୍ ବିଶ୍ୱବିଦ୍ୟାଳୟର ସପ୍ତମ ସମାବର୍ତ୍ତନ ସମାରୋହରେ ମୁଖ୍ୟ ଅତିଥି ଭାବରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଏହି ସମାରୋହରେ ରାଜ୍ୟପାଳ ଓମ୍ ପ୍ରକାଶ ମାଥୁର ଏବଂ ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତମାଙ୍ଗ ଯୋଗଦେବେ। ଆମ ସମ୍ବାଦଦାତାଙ୍କ ସୂଚନା ଅନୁଯାୟୀ ବିଶ୍ୱବିଦ୍ୟାଳୟର 33 ବିଭାଗର ପ୍ରାୟ 14,000 ବିଦ୍ୟାର୍ଥୀଙ୍କୁ ଡିଗ୍ରୀ ପ୍ରଦାନ କରାଯିବ। ତେବେ ଖରାପ ପାଗ ଯୋଗୁଁ ରାଷ୍ଟ୍ରପତିଙ୍କ ନାଥୁଲା ପାସ୍ ଗସ୍ତକୁ ବାତିଲ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗତକାଲିଠାରୁ ସିକ୍କିମକୁ 3 ଦିନିଆ ଗସ୍ତରେ ଅଛନ୍ତି। ଆସନ୍ତା ଜୁନ୍ 21 ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯିବ। ଚଳିତ ଥରର ବାର୍ତ୍ତା ରହିଛି ସୁସ୍ଥ ବୃଦ୍ଧାବସ୍ଥା ପାଇଁ ଯୋଗ। କେନ୍ଦ୍ର ଆୟୁଷ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ରାଓ ଯାଦବ ଅନ୍ତର୍ଜାତୀୟ ଯୋଗ ଦିବସ 2026 ପାଳନର 25 ପୂର୍ବରୁ ମଧ୍ୟପ୍ରଦେଶର ଖଜୁରାହୋଠାରେ ଅନୁଷ୍ଠିତ ଯୋଗ ମହୋତ୍ସବ କାର୍ଯ୍ୟକ୍ରମରେ କହିଛନ୍ତି, ଯୋଗ ଭାରତର ପ୍ରାଚୀନ ଜ୍ଞାନକୁ ଦର୍ଶାଉଥିବା ବେଳେ ଏହା ସୁସ୍ଥ ଏବଂ ସନ୍ତୁଳିତ ଜୀବନକୁ ବଢ଼ାଇବାରେ ଫଳପ୍ରଦ ହୋଇଥାଏ। ବୃଦ୍ଧାବସ୍ଥାରେ ସୁସ୍ଥ ରହିବା ଲାଗି ପ୍ରତ୍ୟହ ଯୋଗାଭ୍ୟାସ ନିତାନ୍ତ ଆବଶ୍ୟକ। ଭାରତୀୟ ସଂସ୍କୃତି ଓ ଆଧ୍ୟାତ୍ମିକ ଐତିହ୍ୟପୂର୍ଣ୍ଣ ଜୀବନରେ ଯୋଗ ଏକ ଅଂଶ ହୋଇ ରହିଛି। ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପଦକ୍ଷେପ ସ୍ୱରୂପ 2014 ଜାତିସଂଘ ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇ ଆସୁଛି। ଭାରତ ସରକାର ପ୍ରତ୍ୟେକ ଗ୍ରାମ, ପରିବାର, ବିଦ୍ୟାଳୟ, କାର୍ଯ୍ୟାଳୟ ଓ ଗୋଷ୍ଠୀଭିତ୍ତିକ କେନ୍ଦ୍ରଗୁଡ଼ିକରେ ଯୋଗକୁ ପହଞ୍ଚାଇବା ପାଇଁ ଅନବରତ ଉଦ୍ୟମ କରୁଛନ୍ତି। ଚଳିତ ବର୍ଷ ଅନ୍ତର୍ଜାତୀୟ ଯୋଗ ଦିବସର ମୁଖ୍ୟ କାର୍ଯ୍ୟକ୍ରମ କୋଲକାତାଠାରେ ଅନୁଷ୍ଠିତ ହେବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଗାଜା ସହରରେ ଗତ ରାତିରେ ହୋଇଥିବା ଆକ୍ରମଣରେ ହମାସର ସାମରିକ କମାଣ୍ଡର ମହମ୍ମଦ ଓଦେହଙ୍କର ମୃତ୍ୟୁ ହୋଇଛି ବୋଲି ଇସ୍ରାଏଲ୍ ଘୋଷଣା କରିଛି। ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ୍ କାର୍ଜ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, କମାଣ୍ଡର ଓଦେହଙ୍କ ମୃତ୍ୟୁ ଆତଙ୍କବାଦୀ ଗୋଷ୍ଠୀ ପ୍ରତି ଏକ ବଡ଼ ଆଘାତ ସୃଷ୍ଟି କରିଛି। ଇସ୍ରାଏଲ୍ ପ୍ରତିରକ୍ଷା ମନ୍ତ୍ରୀ ଏବଂ ସିନ୍ବେଟ୍ ମିଳିତ ଭାବେ ଓଦେହଙ୍କ ଗତିବିଧି ଉପରେ ବହୁଦିନ ଧରି ନଜର ରଖିଥିଲେ, ଫଳରେ ଠିକ୍ ଲକ୍ଷ୍ୟଭେଦ ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଛି। ଗାଜାରୁ ପ୍ରକାଶିତ ହମାସ ସମ୍ପର୍କିତ ରିପୋର୍ଟ ଅନୁଯାୟୀ ଆକ୍ରମଣରେ ଓଦେହଙ୍କ ପତ୍ନୀ ଏବଂ ପୁଅଙ୍କର ମଧ୍ୟ ମୃତ୍ୟୁ ଘଟିଛି। ଇସ୍ରାଏଲ୍ ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଚଳିତ ମାସ ପ୍ରାରମ୍ଭରେ ଇଜ୍ ଅଲ୍ ଦିନ୍ ଅଲ୍ ହଦାଦଙ୍କ ମୃତ୍ୟୁ ପରେ ମହମ୍ମଦ ଓଦେହ ହମାସର ସାମରିକ ଶାଖାର ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଇସ୍ରାଏଲ୍ ସେନା ଅନୁଯାୟୀ

0: ସବୁ ସ୍ଥାନରେ।
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
0: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ସୁପ୍ରିମକୋର୍ଟରେ ଏହି ମାମଲା ଦାୟର କରାଯାଇଥିଲା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଓଡ଼ିଶାରେ ରାଜ୍ୟସଭା ଉପନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ମାସ ପହିଲାରୁ ଖାଲି ହୋଇଥିବା ଗୋଟିଏ ଆସନ ପାଇଁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହେବ। 8 ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀମାନେ ନିଜର ନାମାଙ୍କନ ଦାଖଲ କରିପାରିବେ। 9 ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବା ସହିତ 11 ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ଧାର୍ଯ୍ୟ କରାଯାଇଛି। ଆସନ୍ତା ମାସ 18 ତାରିଖ ସକାଳ 9:00 ଅପରାହ୍ନ 4:00 ମଧ୍ୟରେ ଭୋଟ୍ ଗ୍ରହଣ କରାଯିବ। ଅପରାହ୍ନ 5:00 ଭୋଟ୍ ଗଣତି କରାଯାଇ ଫଳାଫଳ ପ୍ରକାଶ ପାଇବ ବୋଲି ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସୂଚନା ମିଳିଛି। ସୂଚନାଯୋଗ୍ୟ, ଦେବାଶିଷ ସାମନ୍ତରାୟଙ୍କ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେବା ପରେ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। 2026-27 ଶିକ୍ଷାବର୍ଷ ପାଇଁ ସ୍ନାତକ ପାଠ୍ୟକ୍ରମରେ ନାମଲେଖା ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜି ଅପରାହ୍ନ 4:00 ଏକକ ଆବେଦନ ଫର୍ମ ସାମ୍ସ ପୋର୍ଟାଲରେ ଉପଲବ୍ଧ ହେବ। ଜୁନ୍ 10 ତାରିଖ ପର୍ଯ୍ୟନ୍ତ ଆବେଦନର ସମୟସୀମା ଧାର୍ଯ୍ୟ ହୋଇଛି। ଆସନ୍ତା ମାସ 17 ତାରିଖରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ଚଳିତ ଥର ନାମଲେଖା ପ୍ରକ୍ରିୟା ଜାତୀୟ ଶିକ୍ଷାନୀତି 2020 ଆଧାରରେ କରାଯିବ। ଜୁଲାଇ ମାସ 9 ତାରିଖ ସୁଦ୍ଧା ସ୍ନାତକ ପାଠପଢ଼ା ଆରମ୍ଭ ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ଉଚ୍ଚଶିକ୍ଷା ବିଭାଗ କହିଛି। ରାଜ୍ୟରେ ବିଧାୟକଙ୍କ ସର୍ବୋତ୍ତମ ପ୍ରଦର୍ଶନର ଫଳାଫଳ ଖୁବ୍ ଶୀଘ୍ର ପ୍ରକାଶ ପାଇବ। 10 ବର୍ଷ ଧରି ବନ୍ଦ ରହିଥିବା ଏହି ପ୍ରକ୍ରିୟାକୁ ବିଧାନସଭା ପକ୍ଷରୁ ପୁନର୍ବାର ଲାଗୁ କରାଯାଇଛି। ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି। ଏଥିରେ ଉପବାଚସ୍ପତି ଭବାନୀ ଶଙ୍କର ଭୋଇ, ବିଧାୟକ ଜୟନାରାୟଣ ମିଶ୍ର, ଭାସ୍କର ମଡ଼େଇ, ପୂର୍ବତନ ବିଧାୟକ ଅରବିନ୍ଦ ଢାଲି, ଅମର ପ୍ରସାଦ ଶତପଥୀ ଓ ବରିଷ୍ଠ ସାମ୍ବାଦିକ ରାଜାରାମ ଶତପଥୀ ସଦସ୍ୟ ରହିଛନ୍ତି। ପ୍ରତିବର୍ଷ ଗୃହରେ ବିଧାୟକଙ୍କ ଉତ୍ତମ ପ୍ରଦର୍ଶନ, ଉପସ୍ଥାନ, ଗଠନମୂଳକ ପ୍ରସ୍ତାବ ଆଦିକୁ ମାନଦଣ୍ଡ ଭାବେ ବିଚାରକୁ ନେଇ ଏହି ଫଳାଫଳ ଘୋଷଣା କରାଯାଇଥାଏ। 2002 ଚାଲିଥିବା ଏହି ପ୍ରକ୍ରିୟା 2016 ପରଠାରୁ ବନ୍ଦ ରହିଥିଲା। ପଶ୍ଚିମ ଏସିଆ ପରିସ୍ଥିତି ମଧ୍ୟରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇବାରେ ଲାଗିଛି। ଧାର୍ଯ୍ୟ ଦରଠାରୁ ଅଧିକ ବସ୍ ଭଡ଼ା ଆଦାୟ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି। ଯାତ୍ରୀମାନେ ଅଧିକ ଭଡ଼ା ନ ଦେଇ ଧାର୍ଯ୍ୟ ଭଡ଼ା ଦେଇ ଯାତ୍ରା କରିବାକୁ ମନ୍ତ୍ରୀ ଶ୍ରୀ ଜେନା ଅନୁରୋଧ କରିଛନ୍ତି। ଭାରତୀୟ ସେନାରେ ଅଗ୍ନିପଥ ଓ ନିୟମିତ କ୍ୟାଡର ପାଇଁ ଅନ୍ଲାଇନ୍ ପ୍ରବେଶିକା ପରୀକ୍ଷା ଆସନ୍ତା ମାସ 1 ଆରମ୍ଭ ହେବ। ଜୁନ୍ 12 ତାରିଖ ପର୍ଯ୍ୟନ୍ତ ବିଭିନ୍ନ ପର୍ଯ୍ୟାୟରେ କୋଲକାତାର ନିଯୁକ୍ତି ଜୋନ୍ ଅଧୀନରେ ଓଡ଼ିଶା, ସିକ୍କିମ୍ ଓ ପଶ୍ଚିମବଙ୍ଗରେ ଏହି ପରୀକ୍ଷା ଅନୁଷ୍ଠିତ ହେବ। ଇଚ୍ଛୁକ ପ୍ରାର୍ଥୀମାନେ ଆସନ୍ତା 10 ତାରିଖ ପର୍ଯ୍ୟନ୍ତ ଅନ୍ଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ। ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ସମ୍ପର୍କିତ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବିଭାଗୀୟ ଅଧିକାରୀମାନେ ଯୋଗଦେଇ ଭୋଟର ତାଲିକାରେ ନାମ ପଞ୍ଜୀକରଣ, ତ୍ରୁଟି ସଂଶୋଧନ ଓ ସ୍ୱଚ୍ଛତା ଉପରେ ଆଲୋଚନା କରିଛନ୍ତି। ବୌଦ୍ଧ ଜିଲ୍ଲା କଣ୍ଟାମଳଠାରେ ଦୁଇଦିନିଆ ଏସ୍ଆଇଆର୍ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ 415 ଜଣ ବ୍ଲକସ୍ତରୀୟ ଅଧିକାରୀ ଓ 42 ଜଣ ପର୍ଯ୍ୟବେକ୍ଷକଙ୍କୁ ଭୋଟର ତାଲିକା ସମ୍ପର୍କିତ ବିସ୍ତୃତ ସୂଚନା ପ୍ରଦାନ କରାଯାଇଛି। ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ବ୍ଲକ ଉନ୍ନୟନ ଅଧିକାରୀ ଗୌରଚନ୍ଦ୍ର ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଘରୋଇ ସଂଶୋଧନ ଆବେଦନ ଫର୍ମ ପୂରଣ, ନୂତନ ମତଦାତାଙ୍କ ନାମ ସଂଯୋଜନ, ସମୟସୀମା ଓ ବିଚାର ବିମର୍ଶ ପ୍ରକ୍ରିୟା ଉପରେ ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ରାୟଗଡ଼ା ଇଣ୍ଡୋର ଷ୍ଟାଡିୟମଠାରେ 7ମ ରାଜ୍ୟ ଯୋଗାସନ ଚାମ୍ପିୟନସିପ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଉଦ୍ଯାପନୀ ଦିବସରେ ଅତିରିକ୍ତ ଜିଲ୍ଲାପାଳ ନବୀନ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଛନ୍ତି। ପ୍ରତିଯୋଗିତାରେ 20 ଜିଲ୍ଲାରୁ 300 ପ୍ରତିଯୋଗୀ 6 ବୟସ ବର୍ଗରେ 12 ଶ୍ରେଣୀରେ ଅଂଶଗ୍ରହଣ କରିଥିଲେ। ପୁରୀ ଜିଲ୍ଲା ଚାମ୍ପିୟନ ହୋଇଥିବା ବେଳେ କେନ୍ଦ୍ରାପଡ଼ା ପ୍ରଥମ ରନର୍ସଅପ୍ ଓ ରାୟଗଡ଼ା ଦ୍ୱିତୀୟ ରନର୍ସଅପ୍ ହୋଇଛି। ବୌଦ୍ଧ ଜିଲ୍ଲା କୁସଙ୍ଗ ରେଞ୍ଜ ଅନ୍ତର୍ଗତ ସାତକୋଶିଆ ଗଣ୍ଡରେ 19 ଘଡ଼ିଆଳ ଶାବକ ଜନ୍ମ ନେଇଛନ୍ତି। ସମସ୍ତ ଶିଶୁ ଶାବକ ସୁସ୍ଥ ରହିଥିବା ନେଇ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ସୂଚନା ମିଳିଛି। ମହାନଦୀ ବନାଞ୍ଚଳରେ ଘଡ଼ିଆଳ ବଂଶବୃଦ୍ଧି ପାଇଁ 35 ମାଇ ଓ ଅଣ୍ଡିରା ଘଡ଼ିଆଳ ଛଡ଼ାଯାଇଥିଲା। ପାଣିପାଗ ରାଜ୍ୟରେ ଗ୍ରୀଷ୍ମ ଲହରୀ ଜାରି ରହିଛି। ଆସନ୍ତା 2 ପର୍ଯ୍ୟନ୍ତ ପାଗ ପରିବର୍ତ୍ତନର ସମ୍ଭାବନା ନଥିବା ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ରାଜ୍ୟରେ ଆସନ୍ତା 24 ମଧ୍ୟରେ ଗରମ ଓ ଗୁଳୁଗୁଳି ବୃଦ୍ଧି ପାଇବା ନେଇ ସତର୍କ ସୂଚନା ଜାରି କରାଯାଇଛି। ମଧ୍ୟାହ୍ନ 12 ସୁଦ୍ଧା ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ଠାରେ ସର୍ବୋଚ୍ଚ ତାପମାତ୍ରା 44.5 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ସମ୍ବାଦ ଶେଷ ପୂର୍ବରୁ ପୁଣି ଥରେ ମୁଖ୍ୟ ସମ୍ବାଦ। ରାଜ୍ୟରେ ଶିଳ୍ପାୟନ ବୃଦ୍ଧି ଓ ସ୍ଥାନୀୟ ଲୋକଙ୍କ ନିଯୁକ୍ତି ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି କହିଲେ ମୁଖ୍ୟମନ୍ତ୍ରୀ। ପାରାଦୀପଠାରେ 65,000 କୋଟି ଟଙ୍କାର ଅତ୍ୟାଧୁନିକ ନୂତନ ସମନ୍ୱିତ ଇସ୍ପାତ କାରଖାନାର କଲେ ଶିଳାନ୍ୟାସ। ବୃଦ୍ଧି ପାଉଥିବା ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସତର୍କତା ଅବଲମ୍ବନ କରିବାକୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ।

ରାଜ୍ୟସଭା ଆସନ ପାଇଁ ଆସନ୍ତା ମାସ 18 ତାରିଖରେ ହେବ ଉପନିର୍ବାଚନ ଏବଂ ଚଳିତ ଶିକ୍ଷାବର୍ଷ ସ୍ନାତକ ପାଠ୍ୟକ୍ରମରେ ନାମଲେଖା ପାଇଁ ଆଜିଠାରୁ ଆରମ୍ଭ ହେଉଛି ଆବେଦନ ପ୍ରକ୍ରିୟା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏଆଇଆର୍ ଡଟ୍ ଗଭ୍ ଡଟ୍ ଇନ୍ ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ। ବର୍ତ୍ତମାନ ପାଇଁ ଆଞ୍ଚଳିକ ସମ୍ବାଦ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଶ୍ରୋତାବନ୍ଧୁ ଏତେବେଳେ ଯାଏଁ ଶୁଣୁଥିଲେ କାର୍ଯ୍ୟକ୍ରମ ଆକାଶବାଣୀ ବିବିଧ ଭାରତୀ ମୁମ୍ବାଇ କେନ୍ଦ୍ରରୁ। ଆକାଶବାଣୀ ପୁରୀ ଆପଣମାନେ ଟ୍ୟୁନ୍ କରିଛନ୍ତି 103.4 FM। ଆରମ୍ଭ କରୁଛୁ ଆଜିର ସନ୍ଧ୍ୟା ଅଧିବେଶନ। ଅଧିବେଶନ ଆରମ୍ଭରେ ପ୍ରଚାର କରୁଛୁ NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗର 1293 ଭାଗ।

0: ସେଇଟା ଯେମିତି ମାଗଣାରେ ହେଇଯିବ।
1: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ଆକାଶବାଣୀ ପୁରୀ ଆରମ୍ଭ କରୁଛୁ ଯୁବବନ୍ଧୁମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ। ଉପସ୍ଥାପନାରେ ଅଛନ୍ତି ଅଙ୍କିତା ତ୍ରିପାଠୀ ଓ ଶୁଭଦର୍ଶିନୀ ସାହୁ। ପ୍ରଯୋଜନା ଦିଲୀପ କୁମାର ନାୟକ।

0: ନମସ୍କାର ଶ୍ରୋତା ବନ୍ଧୁ, ଆକାଶବାଣୀ ପୁରୀ କେନ୍ଦ୍ରରୁ ଆମେ ଆପଣଙ୍କ ଯୁବସାଥୀ ମୁଁ ଅଙ୍କିତା ଆଉ ମୋ ଶୁଭଦର୍ଶିନୀ ସ୍ୱାଗତ କରୁଛୁ ଯୁବବାଣୀର ପ୍ରେରଣା କାର୍ଯ୍ୟକ୍ରମର ଏକ ନୂତନ ଅଧ୍ୟାୟକୁ। ଶ୍ରୋତା ବନ୍ଧୁ, ଆଜିକାଲିର ନୂଆ ପିଢ଼ି ବା ଜେନ୍ଜି ଆଉ ମିଲେନିଆଲ୍ସଙ୍କ ଜୀବନଶୈଳୀ ପୂର୍ବ ପିଢ଼ିଙ୍କ ତୁଳନାରେ ସମ୍ପୂର୍ଣ୍ଣ ଅଲଗା। ପାରମ୍ପରିକ ରୁଚି ବଦଳରେ ସେମାନେ ଏବେ ନୂଆ ନୂଆ ହବି ଆଉ ପ୍ୟାସନ୍କୁ ଆପଣାଉଛନ୍ତି। ଶ୍ରୋତା ବନ୍ଧୁ, ଆଜିର ଯୁବପିଢ଼ିଙ୍କ ପାଇଁ ଶିଖିବାର କୌଣସି ସୀମା ନାହିଁ। ୟୁଟ୍ୟୁବ୍ ଏବଂ ଇନଷ୍ଟାଗ୍ରାମ ମାଧ୍ୟମରେ ସେମାନେ ବିଶ୍ୱର ଯେକୌଣସି କୋଣରୁ ନୂଆ କଳା ଶିଖିପାରୁଛନ୍ତି। ଅଙ୍କିତା, ଯେମିତିକି ଆଗରୁ ହବି କହିଲେ କେବଳ ଷ୍ଟାମ୍ପ ସଂଗ୍ରହ କରିବା କି ବଗିଚା କାମ କରିବା ଏସବୁକୁ ବୁଝାଉଥିଲା, କିନ୍ତୁ ଏବେ ତ ଫଟୋଗ୍ରାଫି, ଭିଡ଼ିଓ ଏଡିଟିଂ, ଗ୍ରାଫିକ୍ ଡିଜାଇନିଂ, କୋଡିଂ ଭଳି ନୂଆ ବିଷୟ ସବୁ ଯେମିତି ଯୋଡ଼ି ହେଇଯାଇଛି। ଆଉ ଜାଣିଛ ଶୁଭ, ନୂଆ ପିଢ଼ିର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି ସେମାନେ ନିଜର ପସନ୍ଦ ବା ହବିକୁ କେବଳ ଅବସର ସମୟର ସାଥୀ ନ କରି ସେଥିରୁ ରୋଜଗାର ମଧ୍ୟ କରୁଛନ୍ତି। ଜଣେ ଯଦି ଭଲ ଗୀତ ଗାଉଛି କିମ୍ବା ରୋଷେଇ କରୁଛି, ସେ ତାକୁ ନିଜର ପ୍ୟାସନ୍ ବନାଇ ଫୁଡ଼୍ ବ୍ଲଗର୍ ବା ମ୍ୟୁଜିସିଆନ୍ ଭାବେ ନିଜକୁ ଗଢ଼ି ତୋଳୁଛି। ଶ୍ରୋତା ବନ୍ଧୁ, ଆମ ନୂଆ ପିଢ଼ିଙ୍କ ପାଇଁ ହବି ଏବେ କେବଳ ସମୟ କାଟିବାର ମାଧ୍ୟମ ନୁହେଁ, ବରଂ ଏହା ସେମାନଙ୍କର ବ୍ୟକ୍ତିତ୍ୱର ଯେମିତି ଗୋଟେ ପରିଚୟ। ସେମାନେ ପାରମ୍ପରିକ ଶିକ୍ଷାର ବାହାରକୁ ନ ଯାଇ ବରଂ ନିଜ ସୃଜନଶୀଳତାକୁ ପ୍ରାଧାନ୍ୟ ଦେଉଛନ୍ତି, ଆଉ ଏହି ନୂଆ ପ୍ୟାସନ୍ ସେମାନଙ୍କୁ ଆତ୍ମନିର୍ଭରଶୀଳ କରିବା ସହିତ ଜୀବନକୁ ଆଉ ଗୋଟିଏ ନୂଆ ରୂପରେ ଦେଖିବାରେ ସାହାଯ୍ୟ କରୁଛି। ଶ୍ରୋତା ବନ୍ଧୁ, ଆଜିକାଲିର ଯୁବପିଢ଼ିଙ୍କ ମଧ୍ୟରେ କଣ୍ଟେଣ୍ଟ କ୍ରିଏଟର ହେବା ଏକ ନୂଆ କ୍ରେଜ୍ ବା ପ୍ୟାସନ୍ ଭାବେ ଉଭା ହୋଇଛି। ପୂର୍ବରୁ କ୍ୟାରିୟର କହିଲେ କେବଳ ଡକ୍ଟର, ଇଞ୍ଜିନିୟର ବା ସରକାରୀ ଚାକିରିକୁ ବୁଝାଉଥିଲା, କିନ୍ତୁ ଏବେ ତ ସମୟ ବଦଳିଛି। ଡିଜିଟାଲ ଯୁଗରେ ନିଜର ପ୍ରତିଭାକୁ ଦୁନିଆ ଆଗରେ ରଖିବା ପାଇଁ ସୋସିଆଲ ମିଡିଆ ଏକ ବଡ଼ ମାଧ୍ୟମ ସାଜିଛି। ଆଉ ତମେ ଜାଣିଛୁ ଅଙ୍କିତା, କଣ୍ଟେଣ୍ଟ କ୍ରିଏଟର ହେବାର ସବୁଠୁ ବଡ଼ ସୁବିଧା କ'ଣ? ଏଠି କେହି ବସ୍ ନାହାନ୍ତି। ଯୁବକ ଯୁବତୀ ନିଜ ମନ ପସନ୍ଦର ବିଷୟ ଯେମିତିକି କମେଡ଼ି ହେଉ କି ରୋଷେଇ, ଗୀତ, ନାଚ, ଶିକ୍ଷା, ବ୍ଲଗିଂ ମାଧ୍ୟମରେ ନିଜକୁ ପ୍ରକାଶ କରିପାରୁଛନ୍ତି, ଆଉ ଏହା ସେମାନଙ୍କ କାମ କରିବାକୁ ମଧ୍ୟ ସ୍ୱାଧୀନତା ଦେଉଛି। ଆଉ ଜାଣିଛ, ଆଜିକାଲି ଏକ ସ୍ମାର୍ଟଫୋନ୍ ଏବଂ ଇଣ୍ଟରନେଟ୍ ଥିଲେ ଯେ କେହି ନିଜର ଯାତ୍ରା ଆରମ୍ଭ କରିପାରିବେ। ୟୁଟ୍ୟୁବ୍, ଇନଷ୍ଟାଗ୍ରାମ ଓ ଫେସବୁକ୍ ଭଳି ପ୍ଲାଟଫର୍ମ ମାଧ୍ୟମରେ ନିଜ କଳା ପ୍ରଦର୍ଶନ କରିବା ପାଇଁ କୌଣସି ବଡ଼ ଷ୍ଟୁଡିଓର ଆବଶ୍ୟକତା ନାହିଁ। ଜଣେ ସଫଳ କଣ୍ଟେଣ୍ଟ କ୍ରିଏଟରକୁ ଆଜିର ସମାଜରେ ଜଣେ ସେଲିବ୍ରିଟି ଭଳି ସମ୍ମାନ ମିଳୁଛି। ଯେତେବେଳେ ଜଣେ ସାଧାରଣ ଘରର ପିଲା ନିଜ ଭିଡ଼ିଓ ମାଧ୍ୟମରେ ଲକ୍ଷ ଲକ୍ଷ ଲୋକଙ୍କ ପାଖରେ ପହଞ୍ଚି ପାରୁଛି, ତାହା ଅନ୍ୟମାନଙ୍କ ପାଇଁ ଏକ ବଡ଼ ପ୍ରେରଣା ସାଜୁଛି।
1: ତାହେଲେ କେବଳ ନାଁ ନୁହେଁ, ବରଂ ଏ କ୍ଷେତ୍ରରେ ଭଲ ରୋଜଗାର ବି ଅଛି। ବିଜ୍ଞାପନ, ବ୍ରାଣ୍ଡ ପ୍ରମୋସନ୍, ସ୍ପନ୍ସରସିପ୍ ମାଧ୍ୟମରେ ଯୁବପିଢ଼ି ବେଶ୍ ଭଲ ପଇସା ରୋଜଗାର କରିପାରୁଛନ୍ତି, ଆଉ ଯାହା ସେମାନଙ୍କୁ ଆର୍ଥିକ ସ୍ୱାଧୀନତା ମଧ୍ୟ ଦେଉଛି।
0: ଆଚ୍ଛା ଶୁଭ, ଏଇ କଣ୍ଟେଣ୍ଟ କ୍ରିଏସନ୍ ବିଷୟରେ ଆମେ ଦୁଇ ଜଣ ତ ବହୁତ ସାରା କଥା ହେଲେଣି, ଯଦି ଏ ବିଷୟରେ ଆମେ ଜଣେ ସଫଳ କଣ୍ଟେଣ୍ଟ କ୍ରିଏଟରଙ୍କ ସହିତ କଥା ହୁଅନ୍ତି ତାହେଲେ କେମିତି ହୁଅନ୍ତା କହିଲ?
1: ପ୍ରସ୍ତାବଟା କିଛି ଖରାପ ନୁହେଁ ଅଙ୍କିତା, କଥା ତ ହେବା, କିନ୍ତୁ ଚାଲନା ତା ପୂର୍ବରୁ ଶୁଣିନେବା ଏହି ଗୀତଟି।

0: ନୂଆ ନୂଆ ବ୍ଲଗିଂର ଭିଡିଓ କରୁଥିଲେ, ସେତେବେଳେ ଡର ଲାଗିଲେ କି?
1: ନାଇଁ, ବ୍ଲଗିଂ ସେ ପର୍ଯ୍ୟନ୍ତ ମୁଁ ଆସିନଥିଲି, ମୁଁ ବାସ୍ ଏଇ ଭିଡ଼ିଓ ହିଁ କରୁଥିଲି।
0: ଆଚ୍ଛା,
1: ବଟ୍ କେଉଁଠି ନା କେଉଁଠି ଯେତେବେଳେ ପୁରୀ ସିଫ୍ଟ ହେଲି ମୁଁ, ଆକ୍ଚୁଆଲି ମୋ ଘର ହେଉଛି ଡେଲାଙ୍ଗ, ପୁରୀରେ ହିଁ ବଟ୍ ଡେଲାଙ୍ଗ ଘର। ଯେତେବେଳେ ପୁରୀ ସିଫ୍ଟ ହେଇଯାଇଥିଲି ମୁଁ, ପୁରୀରେ ରହିକି ଯେତେବେଳେ ଏମିତି ବୁଲାବୁଲି କରୁଥିଲି, ତାକୁ ନେଇକି ଗୋଟେ ଜଷ୍ଟ ଫର୍ ଫନି ଏମିତି ଟାଇପ୍ର ଗୋଟେ ବ୍ଲଗ୍ ବନେଇ ଦେଇଥିଲି ମୁଁ। ତ
0: ଆଚ୍ଛା,
1: ଯେଉଁଟାକି ଲୋକମାନେ ବହୁତ ସାରା କମେଣ୍ଟ କଲେ ଯେ ହଁ ବଢ଼ିଆ ବଢ଼ିଆ ବଢ଼ିଆ ବଢ଼ିଆ ଏମିତି କିଛି କମେଣ୍ଟ କଲେ। ତା'ପରେ ମୁଁ ଯେଉଁଠି ଯାହା ଖାଇଲି, ଯାହା ବି କିଛି କଲି, ତାକୁ ନେଇକି ସମସ୍ତେ ସେ ତାକୁ ନେଇକି ଭିଡ଼ିଓ ବନେଇଲି, ଲୋକ ପସନ୍ଦ କଲେ ଯେ ଆଚ୍ଛା ବଢ଼ିଆ ଲାଗୁଛି, ଭିଡ଼ିଓ ଭଲ ଲାଗୁଛି।
0: ଏଡିଟିଂ ଏତେ ବଢ଼ିଆ ବଢ଼ିଆ ଭିଡିଓ କରୁଛନ୍ତି, ଏଡିଟିଂ ନିଜେ କରନ୍ତି ନା ଟିମ୍ ଅଛି?
1: ନାଇଁ, ସେଇ ଟାଇମ୍ରେ ତ ନିଜେ କରୁଥିଲି, ଏବେ ମୁଁ ନିଜର ଗୋଟେ ପ୍ରଡ଼କ୍ସନ୍ ଟିମ୍ ବନେଇଛି।
0: ଆଚ୍ଛା, ଟିମ୍ରେ କେତେ ଜଣ ମେମ୍ବର୍ସ ଅଛନ୍ତି ତାହେଲେ?
1: ଟିମ୍ରେ ଫ୍ରିଲାନ୍ସର ଏଡିଟର ଅଛନ୍ତି ମୋ ପାଖରେ, ଏବେ କରେଣ୍ଟଲି 3 ଜଣ ଅଛନ୍ତି ଫ୍ରିଲାନ୍ସର ଏଡିଟର, ଗୋଟିଏ ହିଁ ପର୍ସନାଲ ଏଡିଟର ମୁଁ ରଖିଛି ଏବେ।
0: ଆଚ୍ଛା, ତାହେଲେ ଫୁଡ୍ ବ୍ଲଗିଂ ଧୀରେ ଧୀରେ ଷ୍ଟାର୍ଟ କଲେ, ପ୍ରଥମେ ଡ୍ୟାନ୍ସ ଭିଡ଼ିଓ, ତାପରେ ବ୍ଲଗିଂ, ତାପରେ ଫୁଡ୍ ବ୍ଲଗିଂ। ତ ଯେତେବେଳେ ଫୁଡ୍ ବ୍ଲଗିଂ କଲେ ବଢ଼ିଆ ବଢ଼ିଆ ଖାଇବା ବି ଖାଇଥିବେ, ଆପଣଙ୍କ ପସନ୍ଦର ଡିସ୍ କ'ଣ?
1: ପସନ୍ଦର ଡିସ୍, ଭୋକ ଲାଗିଲା ବେଳେ ଯାହା ମିଳେ ତାକୁ ପସନ୍ଦ ଲାଗେ। ଏମିତି ଷ୍ଟ୍ରିଟ୍ ଫୁଡ଼୍ରେ ସେମିତି କିଛି ପସନ୍ଦ ଡିସ୍ ନାହିଁ କିଛି,
0: ସବୁ ଭଲ
1: ମୁଁ
0: ଲାଗେ।
1: ସବୁ କିଛି ଖାଏ।
0: ତାହେଲେ ଆପଣଙ୍କର ସୁଟିଂ ଟାଇମ୍ର କ'ଣ କିଛି ମଜାଦାର ଘଟଣା ଅଛି?
1: ସୁଟିଂ ଟାଇମ୍ର କିଛି ମଜାଦାର ଘଟଣା, ଯଦି ପ୍ରମୋସନ୍ ସାରିକି ଆସିବି ମୁଁ, ଯେତେବେଳେ ଖାଇବା ପ୍ରମୋଟ କରିବା ଆରମ୍ଭ କଲି, ପ୍ରମୋଟ ତ ମୁଁ କରୁନଥିଲି, ଖାଇବା ଯେତେବେଳେ ମୁଁ ଏମିତି ବନେଇଲି, ମୋତେ ଗୋଟେ ଗୋଟେ ଦୋକାନ ଯେଉଁମାନେ ଅଛନ୍ତି, ଷ୍ଟ୍ରିଟ୍ ଭେଣ୍ଡର୍ସ ଯେଉଁମାନେ ଅଛନ୍ତି, ସେସବୁ ଡାକିଲେ ଯେ ଆମର ଆସି ଭିଡ଼ିଓଜ୍ ବନାଅ। ତ ମୁଁ ତା'ପରେ ଯାଇ ତାଙ୍କର ବନେଇଲି, କିଏ 5 ଟଙ୍କା ଦେଲେ, କିଏ 400 ଟଙ୍କା ଦେଲେ। ତ ମୋତେ ଲାଗିଲା ଯେ ଆଧିରେ ପଇସା ଅଛି କି, ଏମିତି ପଇସା କ'ଣ ଦେଇଦେଉଛନ୍ତି ନର୍ମାଲି। ତ ସେଇଠୁ ମୁଁ ଭିଡ଼ିଓ ଷ୍ଟାର୍ଟ କଲି, ବଟ୍ ଗୋଟେ ବିରିୟାନି ସେଣ୍ଟର ବାଲା ମୋତେ ଡାକିଥିଲେ, ତାଙ୍କର ବିରିୟାନୀ ପୁରା କଦର୍ଯ୍ୟ। ବଟ୍ ଯେତେବେଳେ ମୁଁ ଖାଇଲି, ଆମେ 2 ଜଣ ଯାଇଛୁ, ମୁଁ ଆଉ ଯିଏ କ୍ୟାମେରା ମୋର ସୁଟ୍ କରିବା ପାଇଁ ଯିଏ ଯାଇଛି, କାହାକୁ ବି ପସନ୍ଦ ଆସୁନି ଖାଇବା, ଯେହେତୁ ସାମ୍ନାରେ ବସୁଛନ୍ତି। ମୁଁ ତାଙ୍କୁ କହୁଛି ଯେ ଭାଇ ବିରିୟାନୀ ଆଉ ଟିକେ ବେଟର୍ ହେଇପାରିବ, ଏମିତି କହି ତ ପାରୁନି ଯେ ଖରାପ ହେଇଛି ବୋଲି, ବିରିୟାନୀ ବେଟର୍ ହେଇପାରିବ। ଆଉ ମୋ ସାଇଡ଼୍ରେ ଯିଏ କ୍ୟାମେରାମ୍ୟାନ୍ ବସିଛି, ସିଏ ଆକ୍ଚୁଆଲି ଦିନସାରା ମୋ ସହିତ ବୁଲାବୁଲି କରିକି, ତାକୁ ଭୋକ ପ୍ରବଳ, ସେ ତ ଖାଇଲାଣି। ଯେତେବେଳେ ମୁଁ କହି ଆସିଲି ଯେ ନାଇଁ ବିରିୟାନୀ ଭଲ ଲାଗୁନି ଭାଇ, ଟୋଟାଲ୍ ଭଲ ଲାଗୁନି, ତାର ଖାଇବା ସରିଲାଣି, ବଟ୍ ତାକୁ ଯେତେବେଳେ ମୁଁ ଏମିତି ଅନେଇଲି, କହୁଛି ନା ନା ଭାଇ ଟୋଟାଲ୍ ଭଲ ଲାଗୁନି ଖାଇବା, ବସି ଅଲରେଡି ଖାଇ ସାରିଲାଣି ଭୋକ ଟାଇମ୍ରେ। ସେଇ ଭିଡ଼ିଓରେ ମୋତେ କମେଣ୍ଟ ବି ଖରାପ ଖରାପ କମେଣ୍ଟ, ଏବେ ଷ୍ଟିଲ୍ ଯଦି ଯାଇକି ଚେକ୍ କରିବେ, ଚେକ୍ ତ କରିବା କଥା, ଯଦି ଚେକ୍ କରିବେ, ବହୁତ ଖରାପ ଖରାପ କମେଣ୍ଟ ଆସିଛି। ଆଉ ଗୋଟେ ଇନ୍ସିଡେଣ୍ଟ ଥିଲା ମୋର, ଯେବେ ଗୋଟେ ଟାଇମ୍ ବର୍ଷା ହଉଥିଲା, ଡେଲି ବ୍ଲଗ୍ସ ଯେତେବେଳେ ମୁଁ କଣ୍ଟିନ୍ୟୁ କରୁଥିଲି, ବର୍ଷା ଟାଇମ୍ରେ କ'ଣ ହେଇଛି ନା, ସେଦିନ ସଂକ୍ରାନ୍ତି ହେଇଛି, ବର୍ଷା ଟାଇମ୍ରେ ବାହାରକୁ ବି ଯାଇ ହେଉନି। ତ ମୁଁ ତାକୁ ଏମିତି ନ୍ୟାରେଟ୍ କରିଦେଲି ଯେ ସଂକ୍ରାନ୍ତି ହେଇଛି ଆଉ ବର୍ଷା ହେଉଛି, ମୁଁ ଆଉ ବାହାରକୁ ଯାଇପାରୁନି, ହୋଟେଲ ଫୋଟେଲ ବନ୍ଦ ଅଛି। ବଟ୍ ଅର୍ଡ଼ର କରିଛି କ'ଣ ନା, ଚିକେନ୍ ବିରିୟାନୀ, ସଂକ୍ରାନ୍ତି କହିଛି, ମେନ୍ସନ୍ କରିଛି ବୋଲି ମୋର ଆଉ ଏତେ ଧ୍ୟାନ ନାହିଁ ଯେ ହଁ ସଂକ୍ରାନ୍ତି ମେନ୍ସନ୍ କରିଛି, ଏମିତି କହିଛି ଯେ ସଂକ୍ରାନ୍ତି ହେଇଛି, ଆଜି ବର୍ଷା ବି ହେଉଛି, ବାହାରେ ସବୁକିଛି ବନ୍ଦ ଅଛି ଦୋକାନ, ତ ଖାଇବା ମୁଁ ଆଜି ଜୋମାଟୋରୁ ଅର୍ଡ଼ର କରିଦେଉଛି, ଅର୍ଡ଼ର କରିଛି ଚିକେନ୍ ବିରିୟାନୀ। ସେ ଭିଡ଼ିଓରେ କମେଣ୍ଟ ଏବେ ଯାଇ ଦେଖିବେ, ବହୁତ ଭାଇରାଲ ଯାଇଥିଲା ସେ ଭିଡ଼ିଓଟା ୟୁଟ୍ୟୁବରେ, ମୋର 1 ମିଲିୟନ ପାଖା।

0: ସବୁଠୁ ଭଲ ପଇସା ମିଳୁଛି।
1: ବାପରେ। ଆଚ୍ଛା, ଆମେ ଯେତେବେଳେ ଆପଣଙ୍କର ଭିଡିଓ ଦେଖୁ, ସେ ଭିଡିଓ ଗୋଟେ ମିନିଟ୍ର ହଉ କି ଦୁଇ ମିନିଟ୍ର ହଉ, ତା ପଛର ଷ୍ଟୋରୀ, ଗୋଟେ ଦିନଯାକର ଭିଡିଓକୁ ଆପଣ ଏତେ ସର୍ଟ ଟାଇମ୍ରେ ଆପଣଙ୍କୁ ଦେଖାନ୍ତି, ଆପଣଙ୍କ ଦିନଯାକର ଡେଲି ଲାଇଫକୁ ସର୍ଟ ଟାଇମ୍ରେ ଦେଖାନ୍ତି, ତ ସେଇଟା ନିଶ୍ଚିନ୍ତ ରୂପେ କଷ୍ଟକର ହେଇଥିବ। କେମିତି ଲାଗେ, ଡେଲି କାମ କରୁଥିବେ ଗୋଟେ, ପୁଣି ତା ସହିତ କ୍ୟାମେରା ଧରିକି ବୁଲୁଥିବେ, ବାରମ୍ବାର ରିଟେକ୍ ବି ନବାକୁ ପଡୁଥିବ, ସେଇଟା କେତେ କଷ୍ଟକର ହେଇଥାଏ?
0: ନାଇଁ, କଣ୍ଟେଣ୍ଟ ବନେଇବାରେ ଯେତେବେଳେ ମୁଁ ଷ୍ଟାର୍ଟିଂରୁ ବନଉଥିଲି, ମତେ ଗୋଟେ ଖୁସି ଲାଗେ ଯେ ହଁ, ବୁଲିବାର ଅଛି, ଭିଡିଓ ବନେଇବାର ଅଛି, ଅପଲୋଡ କରିବାର ଅଛି। ଏବେ ସେଇଟା କଣ, ମୋର ଗୋଟେ ରେସ୍ପନ୍ସିବିଲିଟି ଆସିଗଲାଣି ଯେ ମତେ ଏଇଟା କରିକି ହିଁ ଲୋକଙ୍କୁ ପ୍ରେଜେଣ୍ଟ କରିବାର ଅଛି, ଯୋଉଟାକି ଲୋକଙ୍କୁ ଭଲ ଲାଗିବା ଦରକାର। ସେ ଟାଇମ୍ରେ ଲୋକଙ୍କୁ ଭଲ ଲାଗୁ କି ନ ଭଲ ଲାଗୁ, ମତେ ଯୋଉଟା ଭଲ ଲାଗୁଥିଲା ଅପଲୋଡ କରିଦେଉଥିଲି। ତ ସେ ଟାଇମ୍ରେ
1: ଦେଖିବାକୁ ଗଲେ ପ୍ୟାସନ ଟାଇପ୍ର ଦେଖୁଥିଲେ, ଏବେ ପ୍ୟାସନ ୱିଥ୍ ପ୍ରଫେସନ,
0: ପ୍ୟାସନ ୱିଥ୍ ପ୍ରଫେସନ୍ସ ଦେଖୁଛି ମୁଁ। ତ ସେ ଟାଇମ୍ରେ ମତେ କିଛି ପ୍ରୋବ୍ଲେମ୍ ହଉନଥିଲା, କିଛି ସୁଟ୍ର ମୁଁ କିଛି ବି ସୁଟ୍ କରିଦେଉଥିଲି, ଯଦି ଖରା ହଉଥିଲା ନା ଆଜି କିଛି ସୁଟ୍ କରିବାର ନାହିଁ, ଆଜି ବସିଯିବାର ଅଛି। ଏବେ କ'ଣ, ମତେ ଯଦି ଏଇ ଜିନିଷଟାକୁ ପ୍ରମୋଟ କରିବାର ଅଛି, ଏଇ ଜିନିଷଟାକୁ ଟୁରିଜିମ୍କୁ କିଛି ଶୋ କରିବାର ଅଛି, ତ ସେସବୁ ଜିନିଷ କଲାବେଳେ ମତେ କିଛିଟା ଜିନିଷ ଭାବିବାକୁ ପଡୁଛି, କିଛି ଖରା ହଉ ପଛେ ସନ୍ସ୍କ୍ରିନ୍ ମାର, କିମ୍ବା ମୁଁ ତ ସନ୍ସ୍କ୍ରିନ୍ କମ୍ ୟୁଜ୍ କରିକି କଳା ପଡ଼ିଗଲାଣି, ତ ସନ୍ସ୍କ୍ରିନ୍ କିଛି ବି ୟୁଜ୍ କର କି ନ କର, ତମ ଖରାରେ ଯାଇ ଭିଡିଓ ବନେଇବାର ହିଁ ଅଛି।
1: ନିଶ୍ଚିତ ରୂପେ ଯେତେ ଯାହା ହେଲେ ବି ଫଲୋଅର୍ସ ମାନେ ଅପେକ୍ଷା କରିଥିବେ ଯେ ଯୁବରାଜ ଭାଇଙ୍କର ଭିଡିଓ ଆସିବ, ଆମେ ଦେଖିବୁ। ତାହେଲେ ସବସ୍କ୍ରାଇବର ବଢିବା ପରେ ଲାଇଫରେ କ'ଣ ସବୁ ଚେଞ୍ଜେସ୍ ଆସିଛି?
0: ଲାଇଫରେ ବହୁତ ବଢିଆ ବଢିଆ ଚେଞ୍ଜେସ୍ ଆସିଛି। ଯେତେବେଳେ ୟୁଟ୍ୟୁବ ମୋର ଭଲ ଚାଲିଥିଲା, ଆମ ଗାଁରେ ଟିକେ ଭଲ ଯୁବରାଜ କିଛି ଗୋଟେ କରୁଛି, ମାନେ ଆଗରୁ ତ ଜାଣନ୍ତି ଯେ ହଁ ପଢାପଢି ପାଇଁ ଭଲ କରୁଛି ବୋଲି ଜାଣନ୍ତି, ବଟ୍ ଯେତେବେଳେ ଏମିତି ୟୁଟ୍ୟୁବ ଅଲରେଡ଼ି, ଆଚ୍ଛା ଆଚ୍ଛା ଏଇ ପିଲାଟା କ'ଣ ବାର ବାର ୟୁଟ୍ୟୁବରେ ଆସୁଛି, ବାର ବାର ୟୁଟ୍ୟୁବରେ ଆସୁଛି, ହୁଏ ନା ଯେତେବେଳେ ତମେ ଏମିତି ଗୋଟେ ପୋଜିସନରେ ଆସୁଯାଉଥିବ, ତମ ଭିଡିଓଜ୍ ଗୁଡ଼ାକ ସଜେସନରେ ଆସୁଥିବ, ତମେ ବାର ବାର ଜଣଙ୍କ ଫିଡ଼୍ରେ ଆସିବ, ତ ସେତିକିବେଳେ ତା ନଜରରେ ଆସିବ ଯେ ହଁ ଇଏ ଗୋଟେ କିଛି କ୍ରିଏଟ୍ କରୁଛି, ଦ୍ୟାଟ୍ ଇଜ୍ ୱାଇ ମୁଁ ବାର ବାର ଫିଡ଼୍ରେ ଆସୁଛି। ତ ଗାଁ ଲୋକମାନେ ଟିକେ ଦେଖନ୍ତି ଯେ ହଁ ହଁ ଆମ ଗାଁର ଯିଏ ସରପଞ୍ଚ ଅଛନ୍ତି ସେ ଟିକେ ବି ଭାଲ୍ୟୁ ଦିଅନ୍ତି, ଯେ ମୁଁ କିଛି ଗଲେ କିଛି କହିଲେ ବି ସେ ଭାଲ୍ୟୁ କରନ୍ତି,
1: ସେଥିପାଇଁ ବହୁତ ଖୁସି ଲାଗେ,
0: ବହୁତ ଖୁସି ଲାଗେ। ହଁ,
1: ବହୁତ ବଢିଆ କଥା। ତାହେଲେ ତମେ ଟ୍ରାଭେଲ ବ୍ଲଗ ବି କର, ଟ୍ରାଭେଲ ବ୍ଲଗ କରୁଛ, ବହୁତ ଜାଗା ତ ବୁଲି ବି ଥିବ, ଫେଭରେଟ ଜାଗା କ'ଣ?
0: ନାଇଁ, ଫେଭରେଟ ଜାଗା ମତେ ଆକ୍ଚୁଆଲି, ମୁଁ ଯୋଉ ଥାଇଲାଣ୍ଡ କଥା, ଯୋଉ ଥାଇଲାଣ୍ଡ ଯାଇଛି କ'ଣ, ଯୋଉ ଆମେ ଡିସ୍କସ କରୁଥିଲୁ ଏବେ, ଥାଇଲାଣ୍ଡ ମତେ ଏଥିପାଇଁ ଭଲ ଲାଗୁଥିଲା, ଯିବା ପାଇଁ ଇଚ୍ଛା ଥିଲା ଗୋଟେ, ଫାର୍ଷ୍ଟ କଥା ତ ଆଉଟ ଅଫ୍ ମାନେ ଇଣ୍ଟରନ୍ୟାସନାଲ
1: ଟ୍ରିପ୍,
0: ସେଇଟା ମତେ ଯିବା ପାଇଁ ଗୋଟେ ଇଚ୍ଛା ଥିଲା ଯେ ହଁ ଯିବି, ଗୋଟେ କିଛି କରିବି। ମତେ ଟିକେ ଏମିତି ଜାଗା ଭଲ ଲାଗେ ଯୋଉ ଜାଗା ଗୁଡାକ ମୁଁ ଦେଖିନଥିବି, ଜାଣିନଥିବି ଯେ ଏମିତି କିଛି ଗୋଟେ ପ୍ଲେସ୍ ଅଛି କି କ'ଣ। ମତେ ନୋ ମ୍ୟାଟର, ମତେ କୋଣାର୍କ ମନ୍ଦିର ଭଲ ଲାଗେ, ବଟ୍ ମୁଁ ଜାଣିଛି ଯେ କୋଣାର୍କ ମନ୍ଦିର ଜାଗାଟା ଏମିତି ହେଇଥିବ, ତ ମତେ ତାଜମହଲ କଥା କହିଲେ ମୁଁ ଭାବି ନେଉଛି ଯେ ଆଚ୍ଛା ତାଜମହଲ ଜାଗାଟା ବି ଏମିତି ହେଇଥିବ, ବଟ୍ ଯେତେବେଳେ ଆଉଟ୍ ଅଫ୍ କଣ୍ଟ୍ରି କଥା ମୁଁ ଭାବେ ସେ ଜାଗାରେ ଏମିତି ହେଇଥିବ କି ଏମିତି ଦେଖାହଉଥିବ, ଆଚ୍ଛା ଏମିତି ଲୋକମାନେ ଥାନ୍ତି ସେଠି, ତ ସେଇଥିପାଇଁ ଗୋଟେ ଏକ୍ସାଇଟମେଣ୍ଟ ଥାଏ।
1: ହଁ,
0: ସେଗୁଡ଼ାକ ପାଇଁ ମତେ ଟିକେ ଇଚ୍ଛା ହୁଏ ଯେ ଆଚ୍ଛା ହଁ ହିମାଳୟ ଏମିତି ଦେଖାଯାଏ, ଏଭରେଷ୍ଟ ପାହାଡ଼ ଉପରୁ ଏମିତି ଦେଖାଯାଏ, ତ ସେଗୁଡ଼ାକ ଟିକେ ମତେ ଭଲ ଲାଗେ ଆଉ।
1: ଆଚ୍ଛା, ବହୁତ ବଢିଆ କଥା। ଆଗକୁ ଆଉ କ'ଣ ସବୁ କଣ୍ଟେଣ୍ଟ ଆଣିବାର ପ୍ଲାନ୍ ଅଛି?
0: ଆଗକୁ କ'ଣ ପ୍ଲାନ୍ ଅଛି, ୱିଦାଉଟ୍ ପ୍ଲାନ୍ ତ ଏତେ ବାଟ ଆସିଗଲି ମୁଁ ଜାଣିପାରିଲିନି, ଏତେ ବାଟ ମିନ୍ସ ଯାହା ବି କିଛି ହେଇଯାଇଛି, ୱିଦାଉଟ୍ ପ୍ଲାନ୍ ଅଛି, କିଛି ପ୍ଲାନ୍ରେ ନାହିଁ,
1: ଏହା କ୍ୟାମେରା
0: କରିକି ଭିଡିଓ ବନେଇବାର ଅଛି। ମୁଁ ଆକ୍ଚୁଆଲି ଯେତେବେଳେ ଟିକେ ଭଲ ହେବାକୁ ଲାଗିଲା, ଯେମିତି କହୁଥିଲେ ଯେ ଆଗରୁ ସିଙ୍ଗିଂ ଆଉ ଡ୍ୟାନ୍ସ ଗୁଡ଼ା କରେ, ଆଉ ମନୋ ଆକ୍ଟ ଗୁଡ଼ାକ ବି ଏମିତି ସ୍କୁଲ ଟାଇମ୍ରେ କରେ, ମତେ ଟିକେ କେଉଁଠି ନା କେଉଁଠି ଗୋଟେ ଭିତରେ ଏମିତି ଅଛି ଯେ ଆକ୍ଟିଂ ତ କରିବାର ଅଛି, କେଉଁଠି ନା କେଉଁଠି ଗୋଟେ କର୍ଣ୍ଣର ଅଛି। ମୋ ଆକାଉଣ୍ଟରେ ଯଦି ଦେଖିଥିବ, ମଝିରେ ମଝିରେ ଗୋଟେ ଗୋଟେ ଜାଗାରେ ବି ମୁଁ ଆକ୍ଟିଂ କରି ଭିଡିଓଜ୍ ବି ପକେଇଛି, ବହୁତ ସାରା ଅଡିସନ୍ସ ପାଇଁ ବି ଦେଇଛି, ତରଙ୍ଗକୁ ବି କେତେଟା ପ୍ରୋଭାଇଡ଼ କରିଛି ମୋର ମନୋ ଆକ୍ଟ ଆଣ୍ଡ ଅଲ୍ ସବୁ ଜିନିଷ ପଠେଇଛି। କେଉଁଠି ନା କେଉଁଠି ଆଗକୁ ଇଚ୍ଛା ଅଛି କିଛି ଗୋଟେ ଏମିତି ବଡ଼ ସ୍କ୍ରିନ୍ରେ ଦେଖିବାକୁ ନିଜକୁ, ତାକୁ ଛାଡ଼ିଦେଲେ ଆପାର୍ଟ ଫ୍ରମ୍ ଦ ଆକ୍ଟିଂ ଆଣ୍ଡ ଅଲ୍, ମୁଁ ଏସବୁକୁ ଟିକେ ବଢ଼େଇବି ଆଉ,
1: କଣ୍ଟେଣ୍ଟ
0: କ୍ରିଏସନ୍ଟାକୁ ଆଉ ଟିକେ ବଢ଼େଇବି, ଆଉ ଟିକେ ଡେଭଲପ୍ କରିବି ମୋ କଣ୍ଟେଣ୍ଟରେ, କିଛିଟା ଜିନିଷ ଯେଉଁ ଯେଉଁ ଜିନିଷରେ କମି ରହୁଛି, ଯେଉଁ ଯେଉଁ ଜିନିଷ ହେଇପାରିବ ଆଗକୁ ଭଲ, ସେ ଜିନିଷ ପ୍ରତି ଟ୍ରାଏ କରୁଛି। ନିଜର ଗୋଟେ ଛୋଟ ଟିମ୍ଟେ ବି ବନେଇଛି, ଯେହେତୁ କାମ ବହୁତ ସାରା ବଢ଼ୁଛି, ଟୁରିଜିମ୍ ସହିତ ଗୋଟେ ସାଇଡ଼୍ରେ କନେକ୍ଟ ଅଛି ମୁଁ ତାଙ୍କ ସହିତ, ତ ଓଡ଼ିଶା ଟୁରିଜିମ୍କୁ ବି କିଛିଟା ୱେରେ ପ୍ରମୋଟ କରୁଛି ମୁଁ।
1: ତାହେଲେ ଏଥିପାଇଁ ୟୁଟ୍ୟୁବ ନା ଇନଷ୍ଟାଗ୍ରାମ କୋଉଟାକୁ ବେଶୀ ପ୍ରିଫର କରନ୍ତି?
0: ୟୁଟ୍ୟୁବ ଇନଷ୍ଟାଗ୍ରାମ ଦୁଇଟା ଯାକ ବେଷ୍ଟ।
1: ଆଚ୍ଛା,
0: ଯଦି ତମେ ଅର୍ନିଂ ୱାଇଜ୍ ଯିବ, ୟୁଟ୍ୟୁବ ତମକୁ ଟିକେ ବହୁତ ଭଲ ଅର୍ନିଂ ଦିଏ, ନୋ ମ୍ୟାଟର ଇନଷ୍ଟାଗ୍ରାମ ବି ବହୁତ ଭଲ ଦିଏ, ବଟ୍ ୟୁଟ୍ୟୁବ ଟିକେ ଅଧିକ ଦିଏ, ଆଉ ଇନଷ୍ଟାଗ୍ରାମଟା ମତେ ଭଲ ଲାଗେ, ପର୍ସନାଲି ଭଲ ଲାଗେ, କାହିଁକିନା ଲୋକମାନେ ଆଜିକାଲି ଇନଷ୍ଟାଗ୍ରାମରେ ଟିକେ ଅଧିକ କନେକ୍ଟେଡ୍ ଅଛନ୍ତି। ତମେ ଭିଡିଓଜ୍ ପକେଇଦେଲା ପରର ଜିନିଷ ବି ତମେ ପକେଇ ପାରିବ କୋଉଥିରେ, ନା ଷ୍ଟୋରୀରେ, ଯୋଉଟା କି ୟୁଟ୍ୟୁବରେ ନାହିଁ। ତମେ ଭିଡିଓଜ୍ ବନେଇଲ, ବାସ୍ ବିହାଇଣ୍ଡ ଦ ସିନ୍ ହଉ, କିଛି ବି ତମର ଲାଇଫରେ କିଛି ବି ନର୍ମାଲି ଏମିତି ଯାଉଛ, କିଛି ବି ଗୋଟେ ଇନସିଡେଣ୍ଟ ହେଇଗଲା, ତାକୁ ହଠାତ୍ ତମେ ଅପଲୋଡ କରିପାରିବନି ୟୁଟ୍ୟୁବରେ, ଯୋଉଟା କି ତମେ ଇନଷ୍ଟାଗ୍ରାମରେ ଫ୍ୟାନ୍ ଫଲୋଇଂ ମାନଙ୍କୁ ଯାହା ବି ତମର ଭିଡିଓଜ୍ ଯୋଉମାନେ ଦେଖୁଛନ୍ତି ସେମାନଙ୍କୁ ତମେ ପଠେଇପାରିବ, ସେମାନେ ଇଜିଲି ତମ ସହିତ ଏମିତି କନେକ୍ଟ ରହିପାରିବେ।
1: ବହୁତ ବଢିଆ କଥା। ତାହେଲେ ଯେମିତି ଆମେ କହିଲେ ବିହାଇଣ୍ଡ ଦ ସିନ୍ସ, ତା ମାନେ କ୍ୟାମେରା

0: ଲାଗେ
1: କିଛି
0: ନି ରିସ୍କ
1: ଲାଗେନି,
0: ଫ୍ୟାକ୍ଟର
1: ସୋଲୋ
0: କିଛି
1: ଟ୍ରାଭେଲ୍ ରେ
0: ଅଛି?
1: ଟିକେ ଡିଫିକଲ୍ଟ ଥାଏ,
0: ହଁ
1: କିନ୍ତୁ ସେଇଟା ବି ଦୁଇ ତିନିଟା ସୋଲୋ ଟ୍ରାଭେଲ୍ ହେଇଗଲା ପରେ ଆଉ କିଛି
0: ସେ
1: ଜଣା
0: କିଛି ଜଣା
1: ପଡ଼ିବନି।
0: ପଡ଼ିବନି, ସେ ରିସ୍କ ଫ୍ୟାକ୍ଟର ସେମିତି କିଛି ନଥାଏ, ଖାଲି
1: ଆଚ୍ଛା,
0: ପାଖରେ ସବୁ ଖାଇବା ପିଇବା ସାଙ୍ଗସାଥି ଥିବା ଦରକାର,
1: ତାହେଲେ କିଛି ବି
0: ତାହେଲେ କିଛି
1: ଜଣା
0: ଜଣା ହିଁ
1: ପଡ଼ିବନି।
0: ପଡ଼ିବନି।
1: ଠିକ କଥା କହିଲେ, ବହୁତ ବଢିଆ କଥା କହିଲେ। ତାହେଲେ ଏବେ ଗୋଟେ ରାପିଡ୍ ଫାୟାର ରାଉଣ୍ଡ କରିବା ଆପଣଙ୍କ
0: ଓକେ,
1: ସହିତ। ପାହାଡ ନା ସମୁଦ୍ର?
0: ସମୁଦ୍ର କରେଣ୍ଟଲି,
1: ଟ୍ରେନ ଜର୍ଣ୍ଣି ନା ରୋଡ ଟ୍ରିପ୍?
0: ରୋଡ ଟ୍ରିପ।
1: ଷ୍ଟ୍ରିଟ୍ ଫୁଡ୍ ନା କ୍ୟାଫେ ଫୁଡ୍?
0: କ୍ୟାଫେ ଫୁଡ୍।
1: ସନରାଇଜ୍ ନା ସନସେଟ୍?
0: ଓବିୟସ୍ଲି ସନସେଟ୍।
1: ଓଡ଼ିଶା ନା ଓଡ଼ିଶା ବାହାର?
0: ଓଡ଼ିଶା, ଓଡ଼ିଶା ଭଲ ଲାଗେ, ଓଡ଼ିଶା ଭଲ ଲାଗେ।
1: ଆଚ୍ଛା, କ୍ୟାମେରା ନା ମୋବାଇଲ ବ୍ଲଗ୍?
0: ମୋବାଇଲ ବ୍ଲଗ୍।
1: ବୁଲିବା ବେଳେ ଚା ନା କଫି?
0: ବୁଲିବା ବେଳେ ଚା ପ୍ରିଫର କରେ, ବଟ୍ ଆଜ୍ ୟୁଜୁଆଲ କଫି ପିଏ।
1: ସୋଲୋ ଟ୍ରିପ୍ ନା ଫ୍ରେଣ୍ଡସ୍ ଟ୍ରିପ୍?
0: ଟିକେ ସ୍ଟ୍ରେସ୍ ଥିଲେ ସୋଲୋ ଟ୍ରିପ୍, ଖୁସି ଥିଲେ ଫ୍ରେଣ୍ଡସ୍ ଟ୍ରିପ୍।
1: ବଜେଟ୍ ଟ୍ରାଭେଲ୍ ନା ଲକ୍ଜରୀ ଟ୍ରାଭେଲ୍?
0: ସମସ୍ତେ ଚାହାନ୍ତି ଟିକେ ଲକ୍ଜରୀ ଟ୍ରାଭେଲ୍ କରିବା ପାଇଁ, ବଟ୍ ମୁଁ ଟିକେ ବଜେଟ୍ରେ ଯାଏ ଏବେ।
1: ଆଚ୍ଛା, ମୋମୋସ୍ ନା ବିରିୟାନୀ?
0: ଭୁବନେଶ୍ୱର ଗଲେ ମୋମୋ, ଆଉ ସବୁ ଜାଗାରେ ବିରିୟାନୀ।
1: ବର୍ଷା ଦିନେ ଟ୍ରାଭେଲ୍ ନା ଶୀତ ଦିନେ ଟ୍ରାଭେଲ୍?
0: ସେଇଟା ଲୋକେସନ ଉପରେ ଡିପେଣ୍ଡ କରେ, ଶୀତ ଦିନେ ଟ୍ରାଭେଲ୍ କରିବାକୁ ଭଲ ଲାଗେ, ବଟ୍ ବର୍ଷା ଦିନେ କିଛିଟା ଜାଗା ଅଛି ମନସୁନରେ ଯୋଉଟା ବୁଲିବା ପାଇଁ ଭଲ ଲାଗେ ଆଉ।
1: ଫେଭରେଟ୍ ଟ୍ରାଭେଲ୍ ପାର୍ଟନର?
0: ମାଇ ଫୋନ୍।
1: ଆରେ ବା, ସ୍ୱପ୍ନର ଡେଷ୍ଟିନେସନ୍?
0: ସମୁଦ୍ର ଭିତର।
1: ତାହେଲେ ଆପଣଙ୍କୁ ସମୁଦ୍ର ଭିତରକୁ ଯିବାର ଅଛି, ଡିପ୍ ଓସିଆନ୍ ଡାଇଭିଂ କରିକି ପୁରା ମହାସାଗରକୁ ଏକ୍ସପ୍ଲୋର କରିବାର ଅଛି?
0: ମତେ ଟିକେ ପୁରା ମଝିକୁ ଯିବାର ଅଛି।
1: ବହୁତ ବଢିଆ କଥା କହିଲେ ଯୁବରାଜ। ଯାହା ହଉ, ଆଜି ଆପଣଙ୍କ ସହିତ କଥା ହେଇ ବହୁତ ବଢିଆ ଲାଗିଲା।
0: ମତେ ବହୁତ ବଢିଆ ଲାଗିଲା, ମୋର ଏଇଟା ଫାର୍ଷ୍ଟ ସେସନ୍ ଥିଲା ଗାସ୍ ତ ଡିସ୍କସନ୍ସ ର, ବହୁତ ବଢିଆ ଲାଗିଲା।
1: ଆଶା କରୁଛି ପୁଣି ଥରେ କେବେ ଟାଇମ୍ ଦବ।
0: ନିହାତି ନିହାତି ନିହାତି, ଯଦି କିଛି ନୂଆ ଜିନିଷ ହେଲା ତ ମୁଁ ଟାଇମ୍ ଦେବି, ସିଓର।
1: ବଢିଆ କଥା। ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରିବୁ ଯେ ବହୁତ ଆଗକୁ ଯାଅ, ଏମିତି କଣ୍ଟେଣ୍ଟ କ୍ରିଏସନ୍ ଜାରି ରଖିଥାଅ, ଆମ ପୁରୀକୁ ଓଡ଼ିଶାରେ ପ୍ରମୋଟ କରାଅ, ଓଡ଼ିଶା ଟୁରିଜିମକୁ ସାରା ବିଦେଶରେ ପ୍ରମୋଟ କରାଅ।
0: ଏଇ କଣ୍ଟେଣ୍ଟ କ୍ରିଏସନ୍ ତ ଏମିତି ଚାଲିବ, ଆଗକୁ ବହୁତ ସାରା ଜିନିଷ ବି କରିବାର ଅଛି, ସେଇଥିପାଇଁ ତ ଛୋଟିଆ ଟିମ୍ ଟେ ବି ବନେଇଛି, ଆଗକୁ ବଡ ଟିମ୍ ବି ବନେଇବାର ଅଛି।
1: ବହୁତ ବହୁତ ଧନ୍ୟବାଦ ଯୁବରାଜ, ଆଜି ଆସିଲ, ଆମ ସହିତ କିଛି କଥାବାର୍ତ୍ତା ହେଲ। ଅଶେଷ ଅଶେଷ ଧନ୍ୟବାଦ।
0: ଥ୍ୟାଙ୍କ ୟୁ ମୋତେ
1: ଥ୍ୟାଙ୍କ ୟୁ
0: ଇନଭାଇଟ୍ କରିଥିବାରୁ। ଥ୍ୟାଙ୍କ ୟୁ,
1: ଥ୍ୟାଙ୍କ ୟୁ। ଶ୍ରୋତା ବନ୍ଧୁ, କଣ୍ଟେଣ୍ଟ କ୍ରିଏଟର ହେବା ଖାଲି ଗୋଟେ ନିଶା ନୁହେଁ, ବରଂ ଏହା ଏକ ଗୁରୁତ୍ୱପୂର୍ଣ୍ଣ କ୍ୟାରିୟର ବିକଳ୍ପ ମଧ୍ୟ। କିନ୍ତୁ ଏହି କ୍ଷେତ୍ରରେ ସଫଳ ହେବା ପାଇଁ ଦରକାର ଧୈର୍ଯ୍ୟ, ପରିଶ୍ରମ ଆଉ ନିରନ୍ତର କିଛି ନୂଆ ଶିଖିବାର ଶୈଳୀ। ଯଦି ଯୁବପିଢ଼ି ଠିକ୍ ଦିଗରେ ନିଜର ପ୍ୟାସନ୍କୁ ବ୍ୟବହାର କରିପାରିବେ, ତେବେ ସେମାନେ ନିଜ ଦେଶ ସହିତ ରାଜ୍ୟର ମଧ୍ୟ ଗର୍ବ ବଢ଼ାଇ ପାରିବେ। ଆଉ ଏହି ବାର୍ତ୍ତା ସହିତ ଆଜିର କାର୍ଯ୍ୟକ୍ରମକୁ ଶେଷ କରିବାର ସମୟ ମଧ୍ୟ ହୋଇସାରିଛି। ଆଉ ଆଶା କରୁଛୁ ଆଜିର କାର୍ଯ୍ୟକ୍ରମ ଓ ସାକ୍ଷାତକାରଟି ଆପଣଙ୍କୁ ବେଶ୍ ଭଲ ଲାଗିଥିବ। ତେବେ ଆପଣଙ୍କ ମୂଲ୍ୟବାନ ମତାମତ ଆମକୁ ଚିଠି ମାଧ୍ୟମରେ ଜଣାଇବା ପାଇଁ ଆମ ଠିକଣାଟି ହେଉଛି ଯୁବବାଣୀ କାର୍ଯ୍ୟକ୍ରମ ମାର୍ଫତ କାର୍ଯ୍ୟକ୍ରମ ନିଷ୍ପାଦକ ଆକାଶବାଣୀ ପୁରୀ, ପିନ୍ ନମ୍ବର 752001। ଆଉ ତା ସହିତ ଆପଣ ଆପଣଙ୍କର ମୂଲ୍ୟବାନ ମତାମତ ଆମକୁ SMS କିମ୍ବା ହ୍ୱାଟ୍ସଆପ୍ ମାଧ୍ୟମରେ ମଧ୍ୟ ପଠାଇ ପାରିବେ। ସେଥିପାଇଁ ଆମ ଫୋନ୍ ନମ୍ବରଟି ହେଉଛି 9437037892। ଆକାଶବାଣୀ ଓ ଯୁବବାଣୀର ପ୍ରତ୍ୟେକଟି କାର୍ଯ୍ୟକ୍ରମ ଆପଣଙ୍କ ଫୋନ୍ ମାଧ୍ୟମରେ ଲାଇଭ୍ ଶୁଣିବା ପାଇଁ ଏବେ ହିଁ ଡାଉନଲୋଡ଼ କରି ନିଅନ୍ତୁ NewsOnAIR ଆପ୍। ତେବେ ଶ୍ରୋତା ବନ୍ଧୁ, ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେଉଛୁ। ଆମେ ଆପଣଙ୍କର ଯୁବ ସାଥୀ, ମୁଁ ଶୁଭଦର୍ଶିନୀ,
2: ଆଉ ମୁଁ ଅଙ୍କିତା, ରହୁଛୁ। ନମସ୍କାର। ଜୟ ଭାରତ।

ଶେଷ ହେଲା ଯୁବବନ୍ଧୁମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ। ଉପସ୍ଥାପନାରେ ଥିଲେ ଅଙ୍କିତା ତ୍ରିପାଠୀ ଓ ଶୁଭଦର୍ଶିନୀ ସାହୁ। ପ୍ରଯୋଜନା ଦିଲୀପ କୁମାର ନାୟକ। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ। ଟ୍ୟୁନ୍ କରିଛନ୍ତି 103.4 FM। ଶୁଣନ୍ତୁ ହିନ୍ଦୀରେ ସମ୍ବାଦ ପ୍ରଚାର କରୁଛୁ କିଛି ସମୟ ମଧ୍ୟରେ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ଆତ୍ମବୋଧକ ଗୀତ 6:20ରେ ପ୍ରଚାର କରିବୁ କେତୋଟି ଓଡ଼ିଆ ଆଲବମ୍ର ଗୀତ। ଆଜି ସନ୍ଧ୍ୟା 7ଟାରେ ଶୁଣିପାରିବେ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ସନ୍ଧ୍ୟା 7:30ରେ ପ୍ରଚାର କରିବୁ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ କୃଷିଭିତ୍ତିକ କାର୍ଯ୍ୟକ୍ରମ କୃଷି ହାଲଚାଲ। ଆଜିର ପ୍ରସଙ୍ଗ ରହିଛି କଖାରୁ ଚାଷ। ଆଲୋଚନା କରିବେ ଭୁବନେଶ୍ୱର ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ପ୍ରାଧ୍ୟାପକ ଡକ୍ଟର ଅଜୟ ପଟ୍ଟନାୟକ। 8:00ରେ ପ୍ରଚାର କରିବୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। 9:30ରେ ଶୁଣିପାରିବେ ଶ୍ରୋତାବନ୍ଧୁମାନଙ୍କର ଅନୁରୋଧ ଗୀତର ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଆକାଶବାଣୀ ପୁରୀ। 10:00ରେ ପ୍ରଚାର କରିବୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। 10:30ରେ ଶୁଣିପାରିବେ ଜଗନ୍ନାଥ ଭଜନ। ଶ୍ରୋତାବନ୍ଧୁ, ଏ ଥିଲା ଆଜି ସନ୍ଧ୍ୟାରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଏବେ ଶୁଣନ୍ତୁ ଆସନ୍ତାକାଲି ପ୍ରାତଃ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆସନ୍ତାକାଲି 6:05ରେ ପ୍ରଚାର କରିବୁ ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା। 6:40ରେ ଶୁଣିପାରିବେ ଶ୍ରୀରାମଚରିତ ମାନସର 99ତମ ଅଧ୍ୟାୟ। 7:25ରେ ପ୍ରଚାର କରିବୁ ଜଗନ୍ନାଥ ସଂସ୍କୃତି ଉପରେ ଆଧାରିତ କାର୍ଯ୍ୟକ୍ରମ କ୍ଷେତ୍ର ମହିମା। ଏଥିରେ ଆଲୋଚନା ରହିଛି ଶ୍ରୀମନ୍ଦିରର ଐତିହ୍ୟ। ଆଲୋଚନା କରିବେ ଡକ୍ଟର ନରେଶ ଚନ୍ଦ୍ର ଦାସ। 7:55ରେ ଶୁଣିପାରିବେ କାର୍ଯ୍ୟକ୍ରମ ସୁପ୍ରଭାତ ପୁରୀ। 8:30ରେ ପ୍ରଚାର କରିବୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଆସନ୍ତାକାଲି 10:00ରେ ଶୁଣିପାରିବେ ସୂଚନା ଓ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ସୁରଭି। 11:00ରେ ପ୍ରଚାର କରିବୁ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ମୁକ୍ତା। ଶ୍ରୋତାବନ୍ଧୁ, ଏ ଥିଲା ଆସନ୍ତାକାଲି ପ୍ରାତଃ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ପାଣିପାଗ। ଭୁବନେଶ୍ୱର ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଓଡ଼ିଶାର ଦକ୍ଷିଣ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକର ଗୋଟିଏ ଦୁଇଟି ସ୍ଥାନରେ ସ୍ୱଳ୍ପ ଧରଣର ଘଡ଼ଘଡ଼ି ସହ ବର୍ଷା ହୋଇ

0: gas.toj.in ରୁ ପ୍ରାପ୍ତ କରିପାରିବେ।
1: ଆକାଶବାଣୀ ପୁରୀ ଶୁଣନ୍ତୁ ସୁନୀଲଙ୍କ କଣ୍ଠରୁ ଭକ୍ତିଗୀତ ରଚନା ଅଲେଖ ବିଶ୍ୱାଳ।

ଶ୍ରୋତାବନ୍ଧୁ ଶୁଣିଲେ ସୁନୀଲଙ୍କ କଣ୍ଠରୁ ଭକ୍ତିଗୀତ ରଚନା ଅଲେଖ ବିଶ୍ୱାଳ। ଆକାଶବାଣୀ ପୁରୀ ଏକ ସୂଚନା। ଅଗ୍ନିପଥ ଯୋଜନା ଏବଂ ନିୟମିତ କ୍ୟାଡର ଅନ୍ଲାଇନ୍ ସାଧାରଣ ପ୍ରବେଶିକା ପରୀକ୍ଷା ପାଇଁ ଆସନ୍ତା ଜୁନ୍ 1 ତାରିଖରୁ ଆରମ୍ଭ ହୋଇ 12 ତାରିଖ ପର୍ଯ୍ୟନ୍ତ ଆବେଦନ ପ୍ରକ୍ରିୟା ଚାଲୁ ରହିବ। କୋଲକାତାର ନିଯୁକ୍ତି ଜୋନ୍ରେ ସିକ୍କିମ, ପଶ୍ଚିମବଙ୍ଗ ଏବଂ ଓଡ଼ିଶା ରାଜ୍ୟର 17 ସହରରେ 26 କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହେବ। ଓଡ଼ିଶା ରାଜ୍ୟରେ ଏହି ପରୀକ୍ଷା 7 ସହର।

ଭିତରେ ଅନୁଷ୍ଠିତ ହେବ। ସେହି ସହରଗୁଡ଼ିକ ହେଲା କଟକ, ଭୁବନେଶ୍ୱର, ଢେଙ୍କାନାଳ, ରାଉରକେଲା, ସମ୍ବଲପୁର, ବାଲେଶ୍ୱର ଏବଂ ବରହମପୁର। ପ୍ରାର୍ଥୀମାନେ ମେ ମାସ 15 ତାରିଖରୁ www.joinindianarmy.nic.in ସେମାନଙ୍କ ପ୍ରବେଶପତ୍ର ଦେଖିପାରିବେ ଓ ଡାଉନଲୋଡ଼ କରିପାରିବେ। ପ୍ରାର୍ଥୀମାନଙ୍କୁ କୌଣସି ମଧ୍ୟସ୍ଥିର ଶିକାର ନ ହେବାକୁ ପରାମର୍ଶ ଦିଆଯାଉଛି। ସୂଚନାଟି ଏତିକିରେ ଶେଷ ହେଲା। ଆକାଶବାଣୀ ପୁରୀ ଶୁଣନ୍ତୁ ଦେଶାତ୍ମବୋଧକ ଗୀତ। ଗୀତଟିକୁ କଣ୍ଠରେ ସଜେଇଛନ୍ତି ଶିଳ୍ପୀ ଭିକାରୀ ଚରଣ ବଳ। ଶିଳ୍ପୀଙ୍କ କଣ୍ଠରେ କୃଷ୍ଣ ମୋହନ ପଟ୍ଟନାୟକଙ୍କ ରଚନା।

0: ଶୁଣିଲେ ଭିକାରୀ ଚରଣ ବଳଙ୍କ କଣ୍ଠରୁ ଦେଶାତ୍ମବୋଧକ ଗୀତ, ରଚନା କୃଷ୍ଣମୋହନ ପଟ୍ଟନାୟକ।
1: ସାବିତ୍ରୀ, ମୁଁ ଅଫିସ ଯାଉଛି।
2: ନିଅ, ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦବ।
1: ବାପରେ, ଏତେ ଟଙ୍କା?
2: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
1: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
2: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
3: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
4: ସମାଧାନ ସମାରୋହ 2026। ବନ୍ଧୁଗଣ, ମାନ୍ୟବର ସୁପ୍ରିମ କୋର୍ଟରେ ବିଚାରାଧୀନ ଥିବା ପାରିବାରିକ ବିବାଦ, ଦୁର୍ଘଟଣା ଜନିତ କ୍ଷତିପୂରଣ ମାମଲା, ଚେକ୍ ବାଉନ୍ସ ମାମଲା, ଭୂ ଅଧିଗ୍ରହଣ ଜନିତ ମାମଲା, ରଫା ଯୋଗ୍ୟ ଫୌଜଦାରୀ ମାମଲା, ଶ୍ରମ ବିବାଦ ଓ ଅନ୍ୟାନ୍ୟ ଉପଯୁକ୍ତ ମାମଲା ଯେଉଁଥିରେ ଆପୋଷ ବୁଝାମଣା ହେବା ସମ୍ଭବ, ଆଗାମୀ ଅଗଷ୍ଟ ମାସ 21, 22 ଓ 23 ତାରିଖରେ ଏକ ବିଶେଷ ଲୋକ ଅଦାଲତ ମାଧ୍ୟମରେ ଭାରତର ମାନ୍ୟବର ସୁପ୍ରିମ କୋର୍ଟ ନୂଆଦିଲ୍ଲୀଠାରେ ଫଇସଲା କରାଯିବ। ଏହାର ସବିଶେଷ ବିବରଣୀ ପାଇଁ ନିକଟସ୍ଥ ଆଇନ ସେବା ଅନୁଷ୍ଠାନ କିମ୍ବା 1500 ଯୋଗାଯୋଗ କରନ୍ତୁ।
0: ଆକାଶବାଣୀ ପୁରୀ ପ୍ରଚାର କରୁଛୁ କେତୋଟି ଓଡ଼ିଆ ଆଲବମ୍ର ଗୀତ। ପ୍ରଥମ ଗୀତଟିକୁ କଣ୍ଠରେ ସଜେଇଛନ୍ତି ଶିଳ୍ପୀ ଇରା ମହାନ୍ତି। ଶିଳ୍ପୀଙ୍କ କଣ୍ଠରେ ଅଲେଖ ବିଶ୍ୱାଳଙ୍କ ରଚନା।

ପରବର୍ତ୍ତୀ ଓଡ଼ିଆ ଆଲବମ୍ଟିକୁ କଣ୍ଠରେ ସଜେଇଛନ୍ତି ଶିଳ୍ପୀ କୁମାର ବାପି। ଶିଳ୍ପୀଙ୍କ କଣ୍ଠରେ ପଞ୍ଚାନନଙ୍କ ରଚନା।

0: ଘଣ୍ଟେଶ୍ୱରୀ ମନ୍ଦିର, ଘଣ୍ଟେଶ୍ୱରୀ ମନ୍ଦିର ପରେ ହୁମା ମନ୍ଦିର, ହୁମା ମନ୍ଦିର ଆମର ବୁଢ଼ାରଜା ମନ୍ଦିର ଯୋଉ ପାହାଡ ଉପରେ ଅଛି, ସେଇ ଜାଗାକୁ ସାର୍ ବହୁତ ଜଣ ଯାଆନ୍ତି ବୁଲିବାକୁ, ଖାଇବା ପାର୍ସଲ ମଧ୍ୟ ନେଇକି ଯାଆନ୍ତି ଆଉ ସେଠାରେ ହିଁ ପକେଇକି ପଳେଇ ଆସନ୍ତି। ସେଇଟା ଗୋଟେ ବହୁତ ଖରାପ ଜିନିଷ, ଯୋଉ ଜାଗାକୁ ଆମ ଲୋକ ଆସୁଛନ୍ତି ଦେଖିବା ପାଇଁ, ଆମ ଲୋକ ଆମ ଏଠିକି ସମ୍ବଲପୁରକୁ ଆସିବେ ଦେଖିବା ପାଇଁ ଆଉ ଦେଖିବେ ଆମର ସେଟା ଯାଉଛି। ସେଇଥିପାଇଁ ଆମେ ସେଇ ଜାଗା ମାନଙ୍କୁ ଫୋକସ କରିକି ସେଇ ଜାଗା ମାନଙ୍କୁ ଯାଇକି ଆମେ କଚରା ପ୍ଲାଷ୍ଟିକ ଉଠାଉ
1: ଉଠାନ୍ତି। ତ ଆପଣ କେବେ କେବେ ଯାଆନ୍ତି?
0: ଯେମିତିକି ସାର୍ ସନ୍ଡେ ହେଲା ମୋର ଛୁଟି ଦିନ,

0: କରିବା କଥା ସାର୍, ଆମେ ଶୁଖା କଚରା ଅଦା କଚରା ଆମର ସବୁ ମ୍ୟୁନିସିପାଲିଟି କରୁଛି ସାର୍, ସେଇ ପ୍ରପରରେ କରିକି ଆମେ କଲେ ମେନ୍ ଜିନିଷ ସାର୍ ହଉଛି ଆମର ଯେବେ ପର୍ଯ୍ୟନ୍ତ ଆମେ ବୁଝିପାରିବା ନାହିଁ କି ଏଇ କଚରା ପକେଇଲେ ଆମର ପରିବେଶ ଖରାପ ହବ, ସେବେ ପର୍ଯ୍ୟନ୍ତ ଆମେ କରିପାରିବା ନାହିଁ ସାର୍।
1: ନିଶ୍ଚିତ ଭାବରେ, ଆଉ ଯେତେ ଦିନ ପର୍ଯ୍ୟନ୍ତ ପରିବେଶ ସ୍ୱଚ୍ଛ ନ ରହିଛି ଆମେ ବିଭିନ୍ନ ପ୍ରକାରର ଅସୁବିଧାରେ ପଡିବା, ରୋଗଗ୍ରସ୍ତ ହେବା ଏବଂ ଆମର ମାନସିକ ଶାରୀରିକ ସବୁ ପ୍ରକାରର ଗୋଟେ ଅସୁବିଧା ହେବାର ସମ୍ଭାବନା ରହିଛି। ତ ଏଇ କଥାଟିକୁ ସମସ୍ତେ ଯଦି ଆପଣେଇ ପାରିବା ତାହେଲେ ଗୋଟେ ସ୍ୱଚ୍ଛ ସୁନ୍ଦର ଗୋଟେ ପରିବେଶ ସୃଷ୍ଟି ହେବ ଏବଂ ସୁସ୍ଥ ଜୀବନଯାପନଟିଏ କରିପାରିବା। ହେଲେ କଥା ହେଲା, ଯିଏ ସମାଜର ପ୍ରକୃତରେ ଶକ୍ତିଶାଳୀ ସେ ହେଉଛି ଯୁବଗୋଷ୍ଠୀ। ତ ଯେହେତୁ ଆପଣ ଜଣେ ଯୁବକ, ଏ କାର୍ଯ୍ୟରେ ନିୟୋଜିତ ଅଛନ୍ତି, ଅନେକ ଯୁବକଙ୍କୁ ଏକାଠି କରିକି ଆପଣ ଏହି ସ୍ୱଚ୍ଛତା କାର୍ଯ୍ୟକ୍ରମକୁ ଆହୁରି ଆଗକୁ ନେଉଛନ୍ତି, କିଭଳି ଭାବରେ ଧୀରେ ଧୀରେ ଆହୁରି ଯୁବଗୋଷ୍ଠୀ ସହିତ ଅନ୍ୟାନ୍ୟ ଯେଉଁ ସମାଜର ବ୍ୟକ୍ତିବିଶେଷ ଅଛନ୍ତି ତାଙ୍କ ଭିତରେ ଏ ସ୍ୱଚ୍ଛତାର ଯେଉଁ ବାର୍ତ୍ତାଟିକୁ ପହଞ୍ଚିବାକୁ ହେଲେ ପ୍ରକୃତରେ କ'ଣ କରିବାର ଆବଶ୍ୟକତା ରହିଛି? ଯେମିତିକି ଆମର ବିଦ୍ୟାଳୟରେ ଛୋଟ ଛୋଟ ପିଲାମାନଙ୍କୁ ମଧ୍ୟ ସ୍ୱଚ୍ଛତାର କଥା କୁହାଉଛି, ବିଭିନ୍ନ ଅନୁଷ୍ଠାନରେ ସେ ସ୍ୱଚ୍ଛତାର କଥା କୁହାଉଛି, ଘରେ ଯେମିତି ଆପଣ କହିଲେ ଯେ ଘରକୁ ଆମେ ଯଦି ସଫା ରଖିବା ଅନ୍ୟ ଜାଗାକୁ ବି ଆମେ ସଫା ରଖି ପାରିବା। ତ ଏ ଦିଗରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଯେମିତିକି ଆପଣ ମଧ୍ୟ ଜଡ଼ିତ ଅଛନ୍ତି, ସେମାନେ ମଧ୍ୟ ଆଗେଇ ଆସିଲେଣି। ତ ତାକୁ ଆହୁରି ପରିବ୍ୟାପ୍ତ କରିକି କିଭଳି ଭାବରେ ନିଜର ସୁସ୍ଥ ସୁନ୍ଦର ପରିବେଶ ସୃଷ୍ଟି କରିପାରିବା ସେ ଦିଗରେ ସରକାରୀ ସ୍ତରରେ କିଛି ସାହାଯ୍ୟ ସହଯୋଗର ଆବଶ୍ୟକତା ରହିଛି ବୋଲି ଆପଣ ଭାବନ୍ତି କି?
0: ଯେବେ ଆମେ ନିଜ ଛୋଟ ଛୋଟ ଗଳିକୁ ଯେତେବେଳେ ଆମେ ନିଜେ ନିଜେ ଇନିସିଏଟିଭ ନେଇକି ଯଦି ଆମେ ନ କରିବା ତାହେଲେ ହେବନି। କି ଗୋଟେ ଗଳିରେ ଗୋଟେ ଗୋଟେ ସ୍ୱଚ୍ଛ ସାଥୀ ଦେବେ, ସେ ସ୍ୱଚ୍ଛ ସାଥୀ ସେ ଗଳିର କଥା ବୁଝିବେ, ଗଳିର ଲୋକ ବୁଝିଲେ ଯାଇକରି ସବୁ ହବ ସାର୍।
1: ଧନ୍ୟବାଦ ଆପଣଙ୍କର ଦ୍ୱିପଦ କଥା ପାଇଁ। ଆମେ ଆଶା କରିବା ଆପଣ ଆହୁରି ସମାଜର ଉନ୍ନତି ପାଇଁ, ସମାଜକୁ ସୁସ୍ଥ ସୁନ୍ଦର ବାଟରେ ଆଗେଇ ନେବା ପାଇଁ ସ୍ୱଚ୍ଛତା ମାଧ୍ୟମରେ ଯାହା ଆପଣ ସେବା କରିଚାଲିଛନ୍ତି ତାହା ଆହୁରି ସୁଦୂର ପ୍ରସାରୀ ହେଉ ଏବଂ ଲୋକମାନେ ମଧ୍ୟ ଅନୁପ୍ରାଣିତ ହୁଅନ୍ତୁ, ସ୍ୱଚ୍ଛତାକୁ ଆହୁରି ଆଗକୁ ନିଅନ୍ତୁ। ଧନ୍ୟବାଦ ପୁଣି ଥରେ ଆପଣଙ୍କୁ ଆପଣଙ୍କର ଏହି ମତାମତ ଏବଂ ଆପଣଙ୍କର ଏହି ଉପସ୍ଥିତି ପାଇଁ। ନମସ୍କାର।
0: ଆଜ୍ଞା ନମସ୍କାର।

0: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକେ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଏବଂ ସ୍ୱତନ୍ତ୍ର ଜେଟି ମଧ୍ୟ ନିର୍ମାଣ କରାଯିବ। ପାରାଦୀପର ରୂପାନ୍ତରଣ ପାଇଁ ମୁଖ୍ୟମନ୍ତ୍ରୀ ଗୁଜରାଟର ମୁନ୍ଦ୍ରା ବନ୍ଦର ଶୈଳୀରେ ଦୁଇ ଉପକୂଳ ବିକାଶ ରଣନୀତି ଉପରେ ଗୁରୁତ୍ୱାରୋପ କରିଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ମିଳିଥିବା 5,000 କୋଟି ଟଙ୍କା ଅନୁଦାନରେ ପାରାଦୀପ କଟକ ଭୁବନେଶ୍ୱର ପୁରୀ ଅର୍ଥନୈତିକ କରିଡର ନିର୍ମାଣ ହେବ। ଆଗାମୀ କିଛି ବର୍ଷ ମଧ୍ୟରେ କେବଳ ପାରାଦୀପ ଅଞ୍ଚଳରେ 1,00,000ରୁ ଅଧିକ ନିଯୁକ୍ତି ସୃଷ୍ଟି ହେବ ବୋଲି ଶ୍ରୀ ମାଝୀ କହିଛନ୍ତି। ଦୁଇ ବର୍ଷ ମଧ୍ୟରେ ଶିଳ୍ପାୟନ ନିଯୁକ୍ତିର ସଫଳତା ରିପୋର୍ଟ ମୁଖ୍ୟମନ୍ତ୍ରୀ ଉପସ୍ଥାପନ କରିଛନ୍ତି। ଏହି ସମୟ ମଧ୍ୟରେ 433 ପ୍ରକଳ୍ପକୁ ସରକାର ମଞ୍ଜୁରୀ ଦେଇଛନ୍ତି। ଏହାଦ୍ୱାରା 8,50,000 କୋଟି ଟଙ୍କାର ନିବେଶ ସହ 5,00,000ରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ରାଷ୍ଟ୍ର ନିର୍ମାଣ ଏବଂ ସ୍ଥାୟୀ ବିକାଶ, ସୂଚନା ଓ ପ୍ରସାରଣ ଏବଂ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାରେ ଯୁବବର୍ଗଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ ପାଟି କହିଛନ୍ତି। ଆଜି ଲୋକଭବନରେ ଯୁବ ସଙ୍ଗମ କାର୍ଯ୍ୟକ୍ରମରେ ଓଡ଼ିଶା ଆସିଥିବା ଗୁଜରାଟର ବିଭିନ୍ନ ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ କରି ରାଜ୍ୟପାଳ ଉଭୟ ରାଜ୍ୟର ସାଂସ୍କୃତିକ ଐତିହ୍ୟ ପରମ୍ପରା ଲୋକକଳାକୁ ପ୍ରସାରିତ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି। ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଓଡ଼ିଶାରେ ରାଜ୍ୟସଭା ଉପନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ମାସ ପହିଲାରୁ ଖାଲି ହୋଇଥିବା ଗୋଟିଏ ଆସନ ପାଇଁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହେବ। 8 ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀମାନେ ନିଜର ନାମାଙ୍କନ ଦାଖଲ କରିପାରିବେ। 9 ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବା ସହିତ 11 ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ଧାର୍ଯ୍ୟ କରାଯାଇଛି। ଆସନ୍ତା ମାସ 18 ତାରିଖ ଦିନ ଭୋଟ୍ ଗ୍ରହଣ କରାଯିବ। ସୂଚନାଯୋଗ୍ୟ, ଦେବାଶିଷ ସାମନ୍ତରାୟଙ୍କ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେବା ପରେ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। କେନ୍ଦ୍ର ସରକାର ଦେଶରେ କଳା, ସଂସ୍କୃତି ଓ ଐତିହ୍ୟର ବିକାଶ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି କ୍ରମରେ ତୀର୍ଥଯାତ୍ରା ରୂପରେଖ ଏବଂ ଆଧ୍ୟାତ୍ମିକ ଐତିହ୍ୟ ସମ୍ବର୍ଦ୍ଧନା ଜାତୀୟ ଅଭିଯାନ ପ୍ରସାଦ ଆରମ୍ଭ କରାଯାଇଛି। ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ 2014-15 ଆର୍ଥିକ ବର୍ଷରେ ଏହାର ଶୁଭାରମ୍ଭ ହୋଇଥିଲା। ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ ଦ୍ୱାରା ହୃଦୟ ଯୋଜନା ବନ୍ଦ ହେବା ପରେ ଦେଶରେ ଥିବା ଐତିହ୍ୟସ୍ଥଳଗୁଡ଼ିକର ସୁରକ୍ଷା ସଂରକ୍ଷଣ ପାଇଁ ପ୍ରସାଦ ଯୋଜନା କାର୍ଯ୍ୟକାରୀ କରାଗଲା। ଏଥିରେ ଦେଶର ପୂର୍ବରୁ ଚିହ୍ନଟ କରାଯାଇଥିବା ଧାର୍ମିକ ତଥା ପର୍ଯ୍ୟଟନ ସ୍ଥଳଗୁଡ଼ିକୁ ସାମିଲ କରାଯାଇଛି। ପୁରୀସ୍ଥିତ ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥ ଧାମକୁ ମଧ୍ୟ ଯୋଜନାରେ ସାମିଲ କରାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଚଳିତ ବର୍ଷ ରାଜ୍ୟରେ ମୌସୁମୀ ବର୍ଷା ଏବଂ ଏଲ୍ନିନୋ ଆଶଙ୍କାର ମୁକାବିଲା ପାଇଁ ଉପମୁଖ୍ୟମନ୍ତ୍ରୀ ଓ କୃଷି କୃଷକ ସଶକ୍ତିକରଣ ମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଆସନ୍ତା ଖରିଫ୍ ଚାଷର ରଣନୀତି ସମ୍ପର୍କରେ ସମୀକ୍ଷା ବୈଠକ କରିଛନ୍ତି। ଆବାସୀ ମାଧ୍ୟମରେ ଆଜି ସିଂହଦେଓ କମ୍ ବର୍ଷା ଆଶଙ୍କା ଥିବା ଅଞ୍ଚଳରୁ ପର୍ଯ୍ୟାପ୍ତ ପରିମାଣର ବିହନ ଯୋଗାଣ ସୁନିଶ୍ଚିତ କରିବା ସହ ଡାଲିଜାତୀୟ ତୈଳବୀଜ ମିଲେଟ୍ ବିହନ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଉଚ୍ଚ ଜମି ଏବଂ ବର୍ଷା ନିର୍ଭରଶୀଳ ଅଞ୍ଚଳରେ ଫସଲ ବିବିଧିକରଣକୁ ସକ୍ରିୟ ଭାବେ ପ୍ରୋତ୍ସାହିତ କରିବାକୁ ଜିଲ୍ଲା କୃଷି ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ମାର୍କଫେଡ୍ ଲ୍ୟାମ୍ପସ୍ ଏବଂ ପ୍ୟାକ୍ସ ମାଧ୍ୟମରେ କୃଷକଙ୍କୁ ସାର ଯୋଗାଣ ସୁନିଶ୍ଚିତ କରାଯିବ। ସାର ବଣ୍ଟନ ପ୍ରକ୍ରିୟାକୁ ପ୍ରତ୍ୟକ୍ଷ ଭାବେ ତଦାରଖ କରିବାକୁ ଜିଲ୍ଲାପାଳମାନଙ୍କୁ ଶ୍ରୀ ସିଂହଦେଓ ନିର୍ଦ୍ଦେଶ ଦେଇଛନ୍ତି। କ୍ଷେତ୍ରସ୍ତରୀୟ କର୍ମଚାରୀମାନେ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଆଧାରରେ ସନ୍ତୁଳିତ ଏବଂ ସମନ୍ୱିତ ପୋଷକ ତତ୍ତ୍ୱ ପରିଚାଳନା, ସବୁଜ ସାରର ବ୍ୟବହାର ଏବଂ ଜଳ ସଂରକ୍ଷଣ ପଦ୍ଧତିକୁ ପ୍ରୋତ୍ସାହିତ କରିବେ। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅଧୀନରେ ଅଧିକରୁ ଅଧିକ ଚାଷୀଙ୍କ ନାମାଙ୍କନ ସୁନିଶ୍ଚିତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ବଲାଙ୍ଗୀର ଜିଲ୍ଲା ଗସ୍ତରେ ଯାଇ ବନ୍ଦ ରହିଥିବା ଚିନିକଳ ପରିଦର୍ଶନ କରିଛନ୍ତି। ଖୁବ୍ ଶୀଘ୍ର ଚିନିକଳର ପୁନରୁଦ୍ଧାର କରାଯାଇ ଏହାକୁ କାର୍ଯ୍ୟକ୍ଷମ କରାଯିବ ବୋଲି ଶ୍ରୀ ସିଂହଦେଓ କହିଛନ୍ତି। ଏହାଦ୍ୱାରା ସ୍ଥାନୀୟ ଅଞ୍ଚଳର ଚାଷୀ ଓ ଶ୍ରମିକମାନେ ଉପକୃତ ହେବେ। ପୂର୍ବରୁ କାର୍ଯ୍ୟରତ କର୍ମଚାରୀମାନଙ୍କ କର୍ମସଂସ୍ଥାନ ପାଇଁ ମଧ୍ୟ ଦୃଷ୍ଟି ଦିଆଯାଉଛି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି। ରାଜ୍ୟରେ 2026-27 ଶିକ୍ଷାବର୍ଷ ପାଇଁ ସ୍ନାତକ ପାଠ୍ୟକ୍ରମରେ ନାମଲେଖା ଲାଗି ଆଜି ଅପରାହ୍ନ 4ଟାରୁ ଏକକ ଆବେଦନ ଫର୍ମ ସାମ୍ସ ପୋର୍ଟାଲରେ ଉପଲବ୍ଧ ହେଉଛି। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଜୁନ୍ 10 ତାରିଖ ପର୍ଯ୍ୟନ୍ତ ଆବେଦନର ସମୟସୀମା ଧାର୍ଯ୍ୟ ହୋଇଛି। ଆସନ୍ତା ମାସ 17 ତାରିଖରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ଫୁଲବାଣୀରେ ରାଜ୍ୟ ମହିଳା କମିଶନଙ୍କ କ୍ୟାମ୍ପ କୋର୍ଟ ଅନୁଷ୍ଠିତ ହୋଇଯାଇଛି। କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତି ଓ ସଦସ୍ୟା ପ୍ରତିଭା ଶତପଥୀଙ୍କ ଉପସ୍ଥିତିରେ ଆୟୋଜିତ ଏହି କୋର୍ଟରେ 24 ମାମଲାର ଶୁଣାଣି କରାଯାଇ ସମାଧାନ କରାଯାଇଥିଲା। ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ସମ୍ମିଳନୀ କକ୍ଷରେ ସମସ୍ତ ବୁଥ୍ସ୍ତରୀୟ ଅଧିକାରୀ ଓ ପର୍ଯ୍ୟବେକ୍ଷକମାନଙ୍କୁ ନେଇ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା 30 ତାରିଖରୁ ଜୁନ୍ 28 ତାରିଖ ପର୍ଯ୍ୟନ୍ତ ବିଏଲ୍ଓମାନେ ଘରକୁ ଘର ଯାଇ ଭୋଟରମାନଙ୍କୁ ଫର୍ମ ବଣ୍ଟନ କରିବା ସହ ଉପଯୁକ୍ତ ତଥ୍ୟ ସଂଗ୍ରହ କରିବା ସମ୍ପର୍କରେ ବିଡିଓ ତହସିଲଦାର ପ୍ରଶିକ୍ଷଣ ଦେଇଥିଲେ। ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍ଭାବନା ସଭାଗୃହରେ ଗୃହ ଓ ନଗର ଉନ୍ନୟନ

0: ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ପାତ୍ର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ଜନହିତାଧିକାରୀ ଯୋଜନାର ସୁଫଳ ତୃଣମୂଳ ସ୍ତରରେ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ରାୟଗଡ଼ାସ୍ଥିତ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ ସପ୍ତମ ରାଜ୍ୟ ଯୋଗାସନ ଚାମ୍ପିୟନ୍ସିପ୍ରେ କେନ୍ଦ୍ରାପଡ଼ା ଜିଲ୍ଲା ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ଏହି ପ୍ରତିଯୋଗିତାରେ ଜିଲ୍ଲାରୁ ମୋଟ 18 ଜଣ ଖେଳାଳି ଅଂଶଗ୍ରହଣ କରିଥିଲେ। ରାଜ୍ୟରେ ଆସନ୍ତା ବର୍ଷ ଏସୀୟ ଇଣ୍ଡୋର ଆଥଲେଟିକ୍ସ ଚାମ୍ପିୟନ୍ସିପ୍ ଆୟୋଜିତ ହେବ। ହଂକଂଠାରେ ଅନୁଷ୍ଠିତ ଏସିଆ ଆଥଲେଟିକ୍ସ କାଉନ୍ସିଲ୍ ବୈଠକରେ 2027 ଏସୀୟ ଇଣ୍ଡୋର ଆଥଲେଟିକ୍ସ ଚାମ୍ପିୟନ୍ସିପ୍ର ଆୟୋଜନ ଦାୟିତ୍ୱ ଓଡ଼ିଶାକୁ ମିଳିଛି। କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବାକୁ ଥିବା ବିଶ୍ୱ ଆଥଲେଟିକ୍ସ ଇଣ୍ଡୋର ଚାମ୍ପିୟନ୍ସିପ୍ 2028 ପୂର୍ବରୁ ଏହି ଏସୀୟ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାବାସୀଙ୍କ ପାଇଁ ଏହା ଗର୍ବ ଓ ଗୌରବର ମୁହୂର୍ତ୍ତ ବୋଲି କହିଛନ୍ତି। ଓଡ଼ିଶାର ବିଶ୍ୱସ୍ତରୀୟ ଭିତ୍ତିଭୂମି ଓ ବୃହତ୍ ଅନ୍ତର୍ଜାତୀୟ ପ୍ରତିଯୋଗିତାକୁ ସଫଳତାର ସହ ପରିଚାଳନା କରିବାର କ୍ଷମତା ଆମକୁ ବିଶ୍ୱ କ୍ରୀଡ଼ା ଜଗତରେ ଏକ ପ୍ରମୁଖ କେନ୍ଦ୍ର ଭାବେ ସ୍ଥାପିତ କରିଛି ବୋଲି ମୁଖ୍ୟମନ୍ତ୍ରୀ ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି। ଖଦି ଓ ଗ୍ରାମୋଦ୍ୟୋଗ କ୍ଷେତ୍ର ଗତ 12 ବର୍ଷ ମଧ୍ୟରେ ପରିବର୍ତ୍ତନ ଅଭିବୃଦ୍ଧିର ଏକ ଐତିହାସିକ ଯାତ୍ରା ଅତିକ୍ରମ କରିଛି। 2025-26 ଆର୍ଥିକ ବର୍ଷରେ ଖଦି ଓ ଗ୍ରାମୋଦ୍ୟୋଗ ଉତ୍ପାଦର ବିକ୍ରୟ 1,87,105 କୋଟି ଟଙ୍କାକୁ ବୃଦ୍ଧି ପାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆତ୍ମନିର୍ଭର ଭାରତ, ଭୋକାଲ୍ ଫର୍ ଲୋକାଲ୍ ଏବଂ ଲୋକାଲ୍ ଟୁ ଗ୍ଲୋବାଲ୍ ପରି ଅଭିଯାନରୁ ପ୍ରେରିତ ହୋଇ ଆଜି ଖଦି କେବଳ ଏକ ପାରମ୍ପରିକ ଉତ୍ପାଦ ହୋଇ ରହିନାହିଁ, ଏହା ନୂତନ ଭାରତର ଆତ୍ମନିର୍ଭର, ସ୍ୱଦେଶୀ ଗୌରବ ଏବଂ ଗ୍ରାମୀଣ ସମୃଦ୍ଧିର ଏକ ଜୀବନ୍ତର ପ୍ରତୀକରେ ପରିଣତ ହୋଇଛି। ପାଣିପାଗ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା ଜାରି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରାୟ ସମସ୍ତ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏଥିଲାଗି ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ ରାଜ୍ୟର ବିଭିନ୍ନ ସ୍ଥାନରେ ଗ୍ରୀଷ୍ମ ଲହରୀ ଜାରି ରହିଛି। ବିଶେଷକରି ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ବଳବତ୍ତର ରହିବା ସହ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି। କେନ୍ଦ୍ର କ୍ୟାବିନେଟ୍ରେ ସାର୍ଥକ ପିଡିଏସ୍ ଯୋଜନା ଜାରି ରଖିବା ପାଇଁ ନିଷ୍ପତ୍ତି। ସରକାର ଖର୍ଚ୍ଚ କରିବେ 25,530 କୋଟି ଟଙ୍କା। ପାରାଦୀପରେ ଜେଏସ୍ଡବ୍ଲ୍ୟୁ ଷ୍ଟିଲ୍ ପ୍ଲାଣ୍ଟର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ। ରାଜ୍ୟରେ ମୌସୁମୀ ବର୍ଷାର ମୁକାବିଲା ପାଇଁ ଉପମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ। ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା, ଆସନ୍ତା 24 ଘଣ୍ଟା ମଧ୍ୟରେ ବର୍ଷା ହେବା ନେଇ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
1: ଆକାଶବାଣୀ କଟକ ଶୁଣନ୍ତୁ ଆଜିର ପ୍ରସଙ୍ଗ।
2: ଆଜିର ପ୍ରସଙ୍ଗ ବିଷୟ ବୃଦ୍ଧି ପାଉଥିବା ତାପମାତ୍ରା ନେଇ ସତର୍କ ରହିବା। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନାରେ ସୁକନ୍ୟା ଜେନା। ଦେଶର ଏବେ ବିଭିନ୍ନ ପ୍ରାନ୍ତରେ ପ୍ରବଳ ଖରା ସହ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। କେବଳ ତାପମାତ୍ରା ଅଧିକ ନୁହେଁ, ବରଂ ବାୟୁମଣ୍ଡଳରେ ବୃଦ୍ଧି ପାଉଥିବା ଆର୍ଦ୍ରତା ପରିସ୍ଥିତିକୁ ଅସହ୍ୟ କରୁଛି। ଏପରିକି ପାଣି ପିଇବା କିମ୍ବା ଛାଇରେ ବସିଲେ ମଧ୍ୟ ଶରୀରରେ ବୃଦ୍ଧି ପାଉଥିବା ତାପମାତ୍ରା ହ୍ରାସ ପାଉନାହିଁ। ଏଥିଯୋଗୁଁ ଅଂଶୁଘାତଜନିତ ପରିସ୍ଥିତି ସୃଷ୍ଟି ହେଉଛି। ତେଣୁ ଏଥିପାଇଁ ସତର୍କତା ଅବଲମ୍ଘନ କରିବାକୁ ପଡ଼ିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ବୃଦ୍ଧି ପାଉଥିବା ତାପମାତ୍ରା ନେଇ ସତର୍କ କରାଇବା ସହିତ ଅଂଶୁଘାତଜନିତ ପରିସ୍ଥିତିର ମୁକାବିଲା ପାଇଁ ଜାରି ପରାମର୍ଶବଳୀକୁ ପାଳନ କରିବାକୁ ଅନୁରୋଧ କରିଛନ୍ତି। ଶରୀରରେ ଜଳୀୟଅଂଶର ପରିମାଣକୁ ସଠିକ୍ ରଖିବା ପାଇଁ ଘରୁ ବାହାରିବା ବେଳେ ସାଙ୍ଗରେ ପିଇବା ପାଣି ନେବାକୁ କୁହାଯାଇଛି। ଏପରିକି ତୃଷାର୍ତ୍ତଙ୍କୁ ମଧ୍ୟ ପାଣି ପ୍ରଦାନ କରିବାକୁ ଶ୍ରୀ ମୋଦି କହିଛନ୍ତି। ଅସୁସ୍ଥ କିମ୍ବା ଦୁର୍ବଳ ଅଥବା ମୁଣ୍ଡ ବିନ୍ଧା ହେଉଥିବା ବ୍ୟକ୍ତିଙ୍କୁ ତୁରନ୍ତ ଥଣ୍ଡା ଏବଂ ଛାଇଯୁକ୍ତ ସ୍ଥାନରେ ଆଶ୍ରୟ ନେବାକୁ ପରାମର୍ଶ ଦିଆଯାଇଛି। ପାଣି ଏବଂ ଓଆର୍ଏସ୍ର ଉପଲବ୍ଧତାକୁ ସୁନିଶ୍ଚିତ କରାଯିବା ଉପରେ ଗୁରୁତ୍ୱ ଦିଆଯାଇଛି। ଅଂଶୁଘାତଜନିତ ପରିସ୍ଥିତି ସୃଷ୍ଟି ହେଲେ ପ୍ରାଥମିକ ଚିକିତ୍ସା ସହିତ ସଙ୍ଗେ ସଙ୍ଗେ ଡାକ୍ତରଙ୍କ ପରାମର୍ଶ ନେବାକୁ ପଡ଼ିବ। ଅଂଶୁଘାତ ରୋଗୀଙ୍କ ତ୍ୱରିତ ଚିକିତ୍ସା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଓ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଡାକ୍ତରଖାନାଗୁଡ଼ିକରେ ସ୍ଥାନ ସଂରକ୍ଷଣ ସହିତ ଆନୁଷଙ୍ଗିକ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ କୁହାଯାଇଛି। ଅଂଶୁଘାତଜନିତ ପରିସ୍ଥିତିକୁ ଅଣଦେଖା କରାଯିବା ଉଚିତ ନୁହେଁ, ନଚେତ୍ ଏହା ମୃତ୍ୟୁର କାରଣ ହୋଇପାରେ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏହି ପ୍ରବଳ ଗରମ ପରିସ୍ଥିତିରେ ବୟସ୍କ ବ୍ୟକ୍ତିବିଶେଷ ଏବଂ ପରିବାର ସଦସ୍ୟ ଓ ପ୍ରିୟଜନଙ୍କ ସହିତ ନିୟମିତ ଯୋଗାଯୋଗରେ ରହିବାକୁ ପରାମର୍ଶ ଦେଇଛନ୍ତି। ଅତ୍ୟଧିକ ଖରା ସମୟରେ ଘରେ ରହିବା ଏବଂ ପର୍ଯ୍ୟାପ୍ତ ବିଶ୍ରାମ ନେବାକୁ ପଡ଼ିବ। ଏଥିସହିତ ପଶୁ ପକ୍ଷୀଙ୍କର ଯତ୍ନ ନେବାକୁ ଶ୍ରୀ ମୋଦି କହିଛନ୍ତି। ଘରର ଛାତ, ବାଲକୋନି, ଟେରାସ୍, ବ୍ୟବସାୟ ପ୍ରତିଷ୍ଠାନ ଓ କାର୍ଯ୍ୟାଳୟ ବାହାରେ ପଶୁ ପକ୍ଷୀଙ୍କ ପାଇଁ ପାଣିପାତ୍ର ରଖିବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି। ବର୍ତ୍ତମାନର ଗରମ ପରିସ୍ଥିତିରେ ସମ୍ବେଦନଶୀଳ

0: ସାକ୍ଷରତା ସହଯୋଗର ଏକ ଉତ୍କୃଷ୍ଟ ମାଧ୍ୟମ ପାଲଟିବ। ଏହି କଷ୍ଟକର ସମୟରେ ସମ୍ପୂର୍ଣ୍ଣ ସମ୍ବେଦନଶୀଳ ଏବଂ କରୁଣାର ସହିତ ପରସ୍କରର ଯତ୍ନ ନେବାକୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ନିବେଦନ କରିଛନ୍ତି। ଅନ୍ୟପକ୍ଷରେ ଭାରତୀୟ ପାଣିପାଗ ବିଭାଗ ଦେଶର ବିଭିନ୍ନ ପ୍ରାନ୍ତରେ ତାପମାତ୍ରା ବୃଦ୍ଧି ତଥା ଗରମ ଅନୁଭୂତ ହେବା ନେଇ ଆକଳନ କରିଛି। ବିଶେଷଜ୍ଞଙ୍କ ଅନୁଯାୟୀ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଭବିଷ୍ୟତରେ ଏପରି ପରିସ୍ଥିତି ବାରମ୍ଭାର ଉପୁଜିବ। ସତର୍କତା ଅବଲମ୍ଭନ ନ କଲେ ଏଭଳି ପରିସ୍ଥିତି ଭୟଙ୍କର ସାବ୍ୟସ୍ତ ହୋଇପାରେ। ଗରମ ପରିସ୍ଥିତିର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ଜଳାଭାବ। ବୃଦ୍ଧି ପାଉଥିବା ଚାହିଦା, ଜଳ ଆବଶ୍ଚନରେ ଅସମାନତା ଏବଂ ପରିବର୍ତ୍ତିତ ଜଳବାୟୁ ପରିସ୍ଥିତି ନେଇ ଗ୍ରାମାଞ୍ଚଳରେ ଅଧିକ ପ୍ରଭାବ ଦେଖିବାକୁ ମିଳୁଛି। ସେଥିପାଇଁ ଜଳ ବଜେଟିଂ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯାଇଛି। ଏକ ନିର୍ଦ୍ଦିଷ୍ଟ ଭୌଗୋଳିକ ଅଞ୍ଚଳ ମଧ୍ୟରେ ଜଳ ଉପଲବ୍ଧତା ଏବଂ ଚାହିଦାର ପଦ୍ଧତିଗତ ମୂଲ୍ୟାଙ୍କନ ଜଳ ବଜେଟିଂ ବ୍ୟବସ୍ଥା ଭାବେ ପରିଗଣିତ ହୋଇଥାଏ। ଉପଲବ୍ଧ ଥିବା ଜଳ ଏବଂ ନବୀକରଣୀୟ ପ୍ରକ୍ରିୟା ମାଧ୍ୟମରେ ସନ୍ତୁଳିତ ଜଳ ବ୍ୟବହାରକୁ ସୁନିଶ୍ଚିତ କରିବା ଏହି ଜଳ ବଜେଟ୍ର ଅନ୍ୟତମ ଉଦ୍ଦେଶ୍ୟ। ପ୍ରାକୃତିକ ପରିବେଶ ମଧ୍ୟରେ ଜଳର ସ୍ଥିତି ଏବଂ ବଣ୍ଟନକୁ ବୁଝିବାରେ ଏହା ସାହାଯ୍ୟ କରିଥାଏ। ବ୍ୟକ୍ତିଗତ ସ୍ତରଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ଏବଂ ନଦୀ ଅବବାହିକାରେ ମଧ୍ୟ ଏହି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ନେଇ ପ୍ରୟାସ ଜାରି ରହିଛି। ଭୂତଳ ଜଳ ହ୍ରାସ, ଋତୁକାଳୀନ ଅଭାବ, ବନ୍ୟା କିମ୍ବା ଜଳବାୟୁ ସମ୍ପର୍କିତ ଅନିଶ୍ଚିତତାର ସମ୍ମୁଖୀନ ହେଉଥିବା ଅଞ୍ଚଳଗୁଡ଼ିକ ପାଇଁ ଏହି ଯୋଜନା ବେଶ୍ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେଉଛି। ଏପରିକି କୃଷି ଓ ପଶୁପାଳନ ପାଇଁ ଆବଶ୍ୟକ ଜଳ ଚାହିଦାକୁ ସୁବ୍ୟବସ୍ଥିତ ଢଙ୍ଗରେ କାର୍ଯ୍ୟକାରୀ କରିବାରେ ଜଳ ବଜେଟିଂ ଏକ ଉଲ୍ଲେଖନୀୟ ମାଧ୍ୟମ ପାଲଟିଛି। ସଂସ୍ଥାଗତ ଭାବେ ଜଳ ବଜେଟିଂକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ଅଟଳ ଭୂଜଳ ଯୋଜନା ଏବଂ ଜାତୀୟ ଜଳ ମିଶନ ଭଳି ବ୍ୟବସ୍ଥା କାର୍ଯ୍ୟକ୍ଷମ ହୋଇଛି। ଏଭଳି ବ୍ୟବସ୍ଥାରେ ଭୂତଳ ଜଳସ୍ତର ପାଖାପାଖି 4% ବୃଦ୍ଧି ପାଇବା ସହିତ ମୃତ୍ତିକାର ଉର୍ବରତା ହ୍ରାସ ଏବଂ କ୍ଷୟକୁ ରୋକାଯାଇପାରୁଛି, ଫଳରେ ଫସଲ ଉତ୍ପାଦନ ବୃଦ୍ଧି ପାଉଛି। 4 ନିୟୁତରୁ ଅଧିକ ଲୋକ ଏବଂ 4.5 ନିୟୁତରୁ ଅଧିକ ପ୍ରାଣୀ ସମ୍ପଦ ବିଶେଷ ଭାବେ ଏହାର ସୁଫଳ ପାଉଛନ୍ତି। ସମ୍ପ୍ରଦାୟ ନେତୃତ୍ୱାଧୀନ ଏଭଳି ବ୍ୟବସ୍ଥା ଜଳ ସଂରକ୍ଷଣ ଏବଂ ମରୁଡ଼ି ପ୍ରବଣ ଅଞ୍ଚଳରେ ଜଳ ସୁରକ୍ଷାକୁ ସୁଦୃଢ଼ କରିପାରିବ। ତେଣୁ ମୋଟାମୋଟି ଭାବେ ଦେଖିବାକୁ ଗଲେ ରୌଦ୍ରତାପଜନିତ କଠିନ ପରିସ୍ଥିତିରେ ଜଳାଭାବ ମଣିଷ ସମାଜ ପାଇଁ ଅତ୍ୟନ୍ତ ଗୁରୁତର ପରିସ୍ଥିତି ସୃଷ୍ଟି କରିପାରେ। ଏହିସବୁ କ୍ଷେତ୍ର ପ୍ରତି ଆମେ ସତର୍କ ରହିବା ସହିତ ଜଳ ସଂରକ୍ଷଣ ଏବଂ ସଦୁପଯୋଗ ଉପରେ ପ୍ରାଥମିକତା ପ୍ରଦାନ କରିବାକୁ ପଡ଼ିବ।
1: ଶେଷ ହେଲା ଆଜିର ପ୍ରସଙ୍ଗ।
2: ଶ୍ରୋତାବନ୍ଧୁ ଶୁଣୁଥିଲେ ଆଜିର ପ୍ରସଙ୍ଗ ଆକାଶବାଣୀ କଟକ କେନ୍ଦ୍ରରୁ।
3: ସମାଧାନ ସମାରୋହ 2026। ବନ୍ଧୁଗଣ, ମାନ୍ୟବର ସୁପ୍ରିମକୋର୍ଟରେ ବିଚାରାଧୀନ ଥିବା ପାରିବାରିକ ବିବାଦ, ଦୁର୍ଘଟଣା ଜନିତ କ୍ଷତିପୂରଣ ମାମଲା, ଚେକ୍ ବାଉନ୍ସ ମାମଲା, ଭୂ ଅଧିଗ୍ରହଣ ଜନିତ ମାମଲା, ରଫା ଯୋଗ୍ୟ ଫୌଜଦାରୀ ମାମଲା, ଶ୍ରମ ବିବାଦ ଓ ଅନ୍ୟାନ୍ୟ ଉପଯୁକ୍ତ ମାମଲା ଯେଉଁଥିରେ ଆପୋଷ ବୁଝାମଣା ହେବା ସମ୍ଭବ, ଆଗାମୀ ଅଗଷ୍ଟ ମାସ 21, 22 ଓ 23 ତାରିଖରେ ଏକ ବିଶେଷ ଲୋକ ଅଦାଲତ ମାଧ୍ୟମରେ ଭାରତର ମାନ୍ୟବର ସୁପ୍ରିମକୋର୍ଟ ନୂଆଦିଲ୍ଲୀଠାରେ ଫଇସଲା କରାଯିବ। ଏହାର ସବିଶେଷ ବିବରଣୀ ପାଇଁ ନିକଟସ୍ଥ ଆଇନ ସେବା ଅନୁଷ୍ଠାନ କିମ୍ବା 1500 ଯୋଗାଯୋଗ କରନ୍ତୁ।
2: ଆକାଶବାଣୀ ପୁରୀ ପ୍ରଚାର କରୁଛୁ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ପ୍ରେମରୋଗୀ କଥାଚିତ୍ରର ଗୀତଟିକୁ କଣ୍ଠରେ ସଜେଇଛନ୍ତି ଶିଳ୍ପୀ ପ୍ରଶାନ୍ତ ପାଢ଼ୀ। ଶିଳ୍ପୀଙ୍କ କଣ୍ଠରେ ଡକ୍ଟର ରଜନୀ ରଞ୍ଜନଙ୍କ ରଚନା।

ପରବର୍ତ୍ତୀ ଗୀତଟି ଚାନ୍ଦନା ତମେ ତାରା କଥାଚିତ୍ରର ଗୀତଟିକୁ କଣ୍ଠରେ ସଜେଇଛନ୍ତି ଶିଳ୍ପୀ ତପୁ।

ଶ୍ରୋତାବନ୍ଧୁ ପ୍ରଚାର କଲୁ କେତୋଟି ଓଡ଼ିଆ କଥାଚିତ୍ରର ଗୀତ ଆକାଶବାଣୀ ପୁରୀ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ବର୍ତ୍ତମାନ ରାତି 7:15। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ଶୁଣିପାରିବେ ଟିକିଏ ପରେ।
1: ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ଦେଶବ୍ୟାପୀ ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଅଧିକ ସୁବ୍ୟବସ୍ଥିତ କରିବା ଉଦ୍ଦେଶ୍ୟରେ ସାର୍ଥକ ପିଡିଏସ୍ ଯୋଜନାକୁ କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ। 25,530 କୋଟି ଟଙ୍କା ଖର୍ଚ୍ଚ କରିବେ କେନ୍ଦ୍ର ସରକାର। ଦେଶ ନିର୍ମାଣ ତଥା ସମାଜର ଦୁର୍ବଳ ବର୍ଗର ଉତ୍ଥାନ ଦିଗରେ ନୂତନ ଚିନ୍ତାଧାରା ସହିତ କାର୍ଯ୍ୟ କରିବା ଲାଗି ଛାତ୍ରଛାତ୍ରୀଙ୍କୁ ରାଷ୍ଟ୍ରପତିଙ୍କ ଆହ୍ୱାନ। ଅନ୍ଲାଇନ୍ ଗେମିଂ କମ୍ପାନୀଗୁଡ଼ିକ ଉପରେ ସରକାରଙ୍କ ଦ୍ୱାରା ପିଛିଲା ଭାବେ ଧାର୍ଯ୍ୟ କରାଯାଇଥିବା 28% ଜିଏସ୍ଟି ଆଦାୟକୁ ବୈଧ ବୋଲି ଘୋଷଣା କଲେ ସୁପ୍ରିମକୋର୍ଟ। ଏସୀୟ ରିଲେସ୍ ପ୍ରତିଯୋଗିତା 2027 ଏବଂ ଏସୀୟ ଇଣ୍ଡୋର ଚାମ୍ପିୟନ୍ସିପ୍ 2028 ଆୟୋଜନ କରିବ ଭାରତ। ଏବଂ ଆଇପିଏଲ୍ କ୍ରିକେଟ୍ରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଟସ୍ ଜିତି ବୋଲିଂ କରିବାର ନିଷ୍ପତ୍ତି ନେଲା ସନ୍ରାଇଜର୍ସ ହାଇଦ୍ରାବାଦ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀରେ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଜିର ବୈଠକରେ ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଅଧିକ ସୁବ୍ୟବସ୍ଥିତ କରିବା ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି ବୋଲି ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗଣମାଧ୍ୟମକୁ କହିଛନ୍ତି। ସେ କହିଛନ୍ତି ଏଥିଲାଗି ସାର୍ଥକ ପିଡିଏସ୍ ଯୋଜନାକୁ ବୃହତ୍ ଆକାରରେ କାର୍ଯ୍ୟକାରୀ କରିବା ଲାଗି ନିଷ୍ପଭି ନିଆଯାଇଛି। ଏହି ଯୋଜନା ଜାରି ରଖିବା ଲାଗି କେନ୍ଦ୍ର ସରକାର 25,530 କୋଟି ଟଙ୍କା ଖର୍ଚ୍ଚ କରିବେ। ବିଶେଷକରି ଖାଦ୍ୟଶସ୍ୟଗୁଡ଼ିକର ଆନ୍ତଃରାଜ୍ୟ ଗମନାଗମନ ସମୟରେ ରାଜ୍ୟଗୁଡ଼ିକୁ ଏହି ସହାୟତା ପ୍ରଦାନ କରାଯିବ। ଏତଦ୍ବ୍ୟତୀତ ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଆଧୁନିକୀକରଣ କରିବା ସହିତ ଦେଶବ୍ୟାପୀ ଥିବା ସୁଲଭ ଖୁଚୁରା ବିକ୍ରୟ କେନ୍ଦ୍ରଗୁଡ଼ିକ ମଧ୍ୟ ଉପକୃତ ହୋଇପାରିବେ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ସେ କହିଛନ୍ତି ସାର୍ଥକ ପିଡିଏସ୍ ଯୋଜନାରେ 3ଟି ପ୍ରମୁଖ କୃତ୍ରିମ ବୁଦ୍ଧିମତା ସକ୍ଷମ ମଡ୍ୟୁଲ୍ ରହିଛି। ସେଗୁଡ଼ିକ ହେଲା ନିର୍ମଲ, ଆଶା ଓ ସକ୍ଷମ। ନିର୍ମଲ ମାଧ୍ୟମରେ ସାଧାରଣ ବଣ୍ଟନ ବ୍ୟବସ୍ଥାର ହିତାଧିକାରୀମାନେ କୃତ୍ରିମ ବୁଦ୍ଧିମତା ଭିତ୍ତିକ ରିଅଲ୍ ଟାଇମ୍ ପଞ୍ଜୀକରଣ କରିପାରିବେ। ହିତାଧିକାରୀମାନେ ବିଭିନ୍ନ ଭାଷାରେ କୃତ୍ରିମ ବୁଦ୍ଧିମତା ଭିତ୍ତିକ ଅଭିଯୋଗ ଆଶା ମଡ୍ୟୁଲ୍ରେ ଦାଖଲ କରିପାରିବେ। ସେହିଭଳି ଯୋଗାଣ ଶୃଙ୍ଖଳ ବ୍ୟବସ୍ଥାକୁ ଅଧିକ ସଶକ୍ତ କରିବା ସହିତ ଖାଦ୍ୟଶସ୍ୟ ପରିବହନ କରୁଥିବା ଯାନକୁ ଟ୍ରାକିଂ କରିବା ଦିଗରେ କୃତ୍ରିମ ବୁଦ୍ଧିମତା ଭିତ୍ତିକ ମଡ୍ୟୁଲ୍ ସକ୍ଷମ ସହାୟତା ପ୍ରଦାନ କରିବ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ସେ କହିଛନ୍ତି ଖାଦ୍ୟଶସ୍ୟର ଆନ୍ତଃରାଜ୍ୟ ପରିବହନ ଏବଂ ସୁଲଭ ଖୁଚୁରା ବିକ୍ରୟ କେନ୍ଦ୍ର ଡିଲରମାନଙ୍କ ଲାଭାଂଶ ଏବଂ ବର୍ତ୍ତମାନର କେନ୍ଦ୍ରୀୟ ପାଣ୍ଠି ସହାୟତା ଜାରି ରଖିବା ସମ୍ପର୍କିତ ନିୟମାବଳୀଗୁଡ଼ିକୁ ମଧ୍ୟ ସଂଶୋଧନ କରିବାକୁ ଆଜିର କ୍ୟାବିନେଟ୍ ନିଷ୍ପତ୍ତି ନେଇଛି। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ 81,35,00,000 ନାଗରିକଙ୍କୁ ସୁରକ୍ଷିତ ରଖିବା ଦିଗରେ ସରକାରଙ୍କ ପ୍ରତିବଦ୍ଧତା ପୂର୍ଣ୍ଣ କରିବା ଲାଗି ଏହି ଯୋଜନା ସହାୟକ ହେବ। ଏହି ଯୋଜନା ବର୍ତ୍ତମାନର ସାଧାରଣ ବଣ୍ଟନ ବ୍ୟବସ୍ଥା ଯୋଜନା ବଦଳରେ କାର୍ଯ୍ୟକାରୀ କରାଯାଉ ନାହିଁ ବୋଲି ଶ୍ରୀ ବୈଷ୍ଣବ ସ୍ୱଷ୍ଟ କରିଛନ୍ତି। ସେ କହିଛନ୍ତି ଦେଶବ୍ୟାପୀ ଅବ୍ୟାହତ ରହିଥିବା ଗ୍ରୀଷ୍ମ ଲହରୀକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନାଗରିକଙ୍କ ହିତ ଉଦ୍ଦେଶ୍ୟରେ ଆବଶ୍ୟକ ପଦକ୍ଷେପ ନେବା ଲାଗି ବିଭିନ୍ନ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛନ୍ତି। ମନ୍ତ୍ରଣାଳୟଗୁଡ଼ିକ ନିଜ ନିଜ ସକ୍ଷମ ଅନୁଯାୟୀ ଏ ଦିଗରେ କିଭଳି ଜନସାଧାରଣଙ୍କୁ ସହାୟତା ଦେଇପାରିବେ ସେ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ଶ୍ରୀ ମୋଦି ନିର୍ଦ୍ଦେଶ ଦେଇଛନ୍ତି।
2: प्रधानमंत्री जी ने कैबिनेट में मौसम की जो हीट वेव की परिस्थिति है उसका भी सभी मंत्रियों के साथ चर्चा की और माननीय प्रधानमंत्री जी का जो राष्ट्र के प्रति आह्वान है उसी आह्वान के तहत सभी से अपने अपने मंत्रालय में सुविधा पहुंचाने की किस तरह की सुविधाएं की जा सकती है उसके ऊपर भी चर्चा हुई।
0: सार्थक पीडीएस योजना संपर्क में सूचना दे श्री वैष्णव कहते
2: ये सुधार है पीडीएस के सिस्टम में, पूरे डिलीवरी सिस्टम में, लॉजिस्टिक्स में, ट्रांसपोर्टेशन में, मटेरियल हैंडलिंग में और पीडीएस के बेनिफिशरीज की ग्रीवेंस के रिड्रेसल के लिए बहुत बड़ा ये स्ट्रक्चरल रिफॉर्म है। और पीडीएस एक ऐसी व्यवस्था है जिसमें केंद्र और राज्य मिलकर ही सारा काम करते हैं। दूर दराज के क्षेत्र हो, महिलाएं हो, वंचित हो, सबको कवर किया जाता है।
0: सार्थक पीडीएस द्वितीय पर्याय कार्यकारी करने लगे आज केंद्र

0: ମାଧ୍ୟମରେ ଦେଶ ନିର୍ମାଣ ଓ ସମାଜର ଦୁର୍ବଳ ବର୍ଗଙ୍କର ଉତ୍ଥାନ ଦିଗରେ କାର୍ଯ୍ୟ କରିବା ଲାଗି ରାଷ୍ଟ୍ରପତି ମୁର୍ମୁ ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ସଶକ୍ତିକରଣ ହାସଲ ଲାଗି ଶିକ୍ଷା ହେଉଛି ଉପଯୁକ୍ତ ମାର୍ଗ। ସିକିମ୍ର ଜୈବ ବିବିଧତା ଏବଂ ସମୃଦ୍ଧ ଉଦ୍ଭିଦ ଓ ଜୀବଜଗତକୁ ପ୍ରଶଂସା କରିବା ସହିତ 2016 ଏହା ପ୍ରଥମ ଜୈବିକ ରାଜ୍ୟର ମାନ୍ୟତା ପାଇଥିଲା ବୋଲି ରାଷ୍ଟ୍ରପତି କହିଛନ୍ତି। ଏହି ସମାରୋହ ପୂର୍ବରୁ ରାଷ୍ଟ୍ରପତି ଗ୍ୟାଙ୍ଗଟକ୍ଠାରେ ସିକିମ୍ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ପିଙ୍କ୍ ସିଟି ରନର ଆମ ଦିଦି ବାହିନୀ ବସ୍ ସେବାର ଶୁଭାରମ୍ଭ କରିଥିଲେ। ଅନ୍ଲାଇନ୍ ଗେମିଂ କମ୍ପାନୀଗୁଡ଼ିକ ଉପରେ ସରକାରଙ୍କ ଦ୍ୱାରା ପିଛିଲା ଭାବେ ଧାର୍ଯ୍ୟ କରାଯାଇଥିବା 28% ଦ୍ରବ୍ୟ ଓ ସେବାକର ଜିଏସ୍ଟି ଆଦାୟକୁ ସର୍ବୋଚ୍ଚ ଅଦାଲତ ବୈଧ ବୋଲି ଘୋଷଣା କରିଛନ୍ତି। ବିଚାରପତି ଜଷ୍ଟିସ୍ ଜେବି ପାଡିୱାଲା ଏବଂ ଜଷ୍ଟିସ୍ ଆର୍ ମହାଦେବନଙ୍କୁ ନେଇ ଗଠିତ ବେଞ୍ଚ ଅନ୍ଲାଇନ୍ ଗେମିଂ କମ୍ପାନୀଗୁଡ଼ିକ ଜିଏସ୍ଟି ଆଇନ ପରିସରଭୁକ୍ତ ବୋଲି ମତବ୍ୟକ୍ତ କରିଛନ୍ତି। ଜିଏସ୍ଟି ଆଇନକୁ ସଂଶୋଧନ କରି ସରକାର 2023 ଅକ୍ଟୋବର 1 ବିଦେଶୀ ଅନ୍ଲାଇନ୍ ଗେମିଂ କମ୍ପାନୀଗୁଡ଼ିକୁ ଭାରତରେ ପଞ୍ଜିକୃତ କରାଇବା ଲାଗି ବାଧ୍ୟତାମୂଳକ କରିଥିଲେ। 2023 ଅନ୍ଲାଇନ୍ ଗେମିଂ କମ୍ପାନୀଗୁଡ଼ିକ ଉପରେ 28% ଜିଏସ୍ଟି ଲାଗୁ କରିବା ଲାଗି ଜିଏସ୍ଟି ପରିଷଦ ବୈଠକରେ ନିଷ୍ପତ୍ତି ହୋଇଥିଲା। ପରିଷଦର ଏହି ନିଷ୍ପତ୍ତି ବିରୋଧରେ ଗେମିଂ କମ୍ପାନୀଗୁଡ଼ିକ ବିଭିନ୍ନ ହାଇକୋର୍ଟରେ ଆବେଦନ କରିଥିଲେ। ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଲାଗି ଅନ୍ତତଃ 2 ଭାରତୀୟ ଭାଷା ସମେତ ମୋଟ 3 ଭାଷା ବାଧ୍ୟତାମୂଳକ କରିବା ସମ୍ପର୍କିତ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇର ନୀତି ବିପକ୍ଷରେ ହୋଇଥିବା ଆବେଦନକୁ ଶୁଣାଣି କରିବା ଲାଗି ସୁପ୍ରିମକୋର୍ଟ ସମ୍ମତି ପ୍ରଦାନ କରିଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ବିଚାରପତି ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚି ଓ ବିଚାରପତି ଜଷ୍ଟିସ୍ ବିପୁଲ ଏମ୍ ପାଞ୍ଚୋଲିଙ୍କୁ ନେଇ ଗଠିତ ପୀଠ ଏହି ମାମଲାରେ କେନ୍ଦ୍ର ସରକାର ସିବିଏସ୍ଇ ଏବଂ ଏନ୍ସିଆର୍ଟିକୁ ନୋଟିସ୍ ଜାରି କରିବା ସହିତ 2 ମଧ୍ୟରେ ସେମାନଙ୍କୁ ଉତ୍ତର ଦେବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଖରିଫ୍ ଅଭିଯାନ 2026 ଲାଗି ଜାତୀୟ କୃଷି ସମ୍ମିଳନୀକୁ ଆସନ୍ତାକାଲି ନୂଆଦିଲ୍ଲୀରେ ଉଦ୍ଘାଟନ କରିବେ। କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଏ ସମ୍ପର୍କରେ ସୂଚନା ଦେଇ କହିଛି ଆଗାମୀ ଖରିଫ୍ ଋତୁ ଲାଗି ଏକ ନିରନ୍ତର କୃଷି ପ୍ରକ୍ରିୟା ଜାରି ରଖିବା ସହିତ ଉତ୍ପାଦନ ବୃଦ୍ଧି, ଜଳବାୟୁ ସହନଶୀଳତା, ଭିତ୍ତିଭୂମିକୁ ସଶକ୍ତ କରିବା ଏବଂ କୃଷକଙ୍କର ସମୃଦ୍ଧି ଦିଗରେ ଏକ ମିଳିତ ରଣନୀତି ପ୍ରସ୍ତୁତ କରିବା ହେଉଛି ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ। କେନ୍ଦ୍ରୀୟ ଲୋକସେବା ଆୟୋଗ ୟୁପିଏସ୍ସି ପ୍ରଥମ ଥର ଲାଗି 2026 ସିଭିଲ୍ ସର୍ଭିସ୍ ପ୍ରିଲିମିନାରୀ ପରୀକ୍ଷାର ପ୍ରୋଭିଜନାଲ୍ ଉତ୍ତର ଚିଠା ଜାରି କରିଛି। ଏ ସମ୍ପର୍କରେ ଏକ ବିବୃତ୍ତି ଦେଇ ଆୟୋଗ କହିଛନ୍ତି ଏହି ପରୀକ୍ଷା ଦେଇଥିବା ପରୀକ୍ଷାର୍ଥୀମାନଙ୍କ ଯଦି ଏହି ପ୍ରୋଭିଜନାଲ୍ ଉତ୍ତର ଚିଠା ସମ୍ପର୍କରେ କୌଣସି ଆପତ୍ତି ଥାଏ ତେବେ ଏ ସମ୍ପର୍କରେ 3 ପ୍ରାମାଣିକ ତଥ୍ୟ ସହିତ ୟୁପିଏସ୍ସି ଅନ୍ଲାଇନ୍ .nic.in ପୋର୍ଟାଲ୍ରେ ଆଗାମୀ 31 ସନ୍ଧ୍ୟା 6 ମଧ୍ୟରେ ଆବେଦନ କରିପାରିବେ। ଭାରତ ଆଗାମୀ ବର୍ଷ ଏସୀୟ ରିଲେସ୍ ପ୍ରତିଯୋଗିତା ଏବଂ 2028 ଏସୀୟ ଇଣ୍ଡୋର ଆଥଲେଟିକ୍ସ ଚାମ୍ପିୟନ୍ସିପ୍ ଆୟୋଜନ କରିବ। ଆଜି ହଂକଂଠାରେ ଅନୁଷ୍ଠିତ ଏସୀୟ ଆଥଲେଟିକ୍ସ ସଂଘର କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଆଗାମୀ ବର୍ଷ ଚଣ୍ଡୀଗଡ଼ଠାରେ ଏସୀୟ ରିଲେସ୍ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଥିବାବେଳେ 2028 ଏସୀୟ ଇଣ୍ଡୋର ଆଥଲେଟିକ୍ସ ଚାମ୍ପିୟନ୍ସିପ୍ ଭୁବନେଶ୍ୱରଠାରେ ଆୟୋଜିତ ହେବ। କ୍ରିକେଟ୍ ଆଇପିଏଲ୍ କ୍ରିକେଟ୍ର ଚଳିତ ସଂସ୍କରଣରେ ଆଜି ଏଲିମିନେଟର ପର୍ଯ୍ୟାୟ ମ୍ୟାଚ୍ରେ ଆଉ କିଛି ସମୟ ପରେ ସନ୍ରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ ପରସ୍କରକୁ ଭେଟିବେ। ନ୍ୟୁ ଚଣ୍ଡୀଗଡ଼ ମୋହାଲିଠାରେ ସନ୍ଧ୍ୟା 7:30 ଏହି ମ୍ୟାଚ୍ ଆରମ୍ଭ ହେବ। ସନ୍ରାଇଜର୍ସ ହାଇଦ୍ରାବାଦ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ସିଙ୍ଗାପୁର ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାର ପୁରୁଷ ବର୍ଗରେ ଭାରତର ଏଚ୍ଏସ୍ ପ୍ରଣୟ ବିଜୟୀ ହୋଇଛନ୍ତି। ସେ ଇଣ୍ଡୋନେସିଆର ଜୋନାଟନ୍ ଖ୍ରୀଷ୍ଟେଙ୍କୁ 10-21, 21-12, 21-18 ସେଟ୍ରେ ପରାସ୍ତ କରିଛନ୍ତି। ମିକ୍ସ ଡବଲ୍ସ ବର୍ଗରେ ଭାରତର ଧ୍ରୁବ କପିଳା ଓ ତାନିସା କ୍ରାଷ୍ଟଙ୍କ ଯୋଡ଼ି ମ୍ୟାଲେସିଆର ୱଙ୍ଗ୍ ତିଏନ୍ ସି ଓ ଲିମ୍ ଚିଉ ସିଏନ୍ ଯୋଡ଼ିକୁ ପ୍ରଥମ ରାଉଣ୍ଡରେ ପରାସ୍ତ କରିଛନ୍ତି। ଦେଶବ୍ୟାପୀ ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଅଧିକ ସୁବ୍ୟବସ୍ଥିତ କରିବା ଉଦ୍ଦେଶ୍ୟରେ ସାର୍ଥକ ପିଡିଏସ୍ ଯୋଜନାକୁ କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ 25,530 କୋଟି ଖର୍ଚ୍ଚ କରିବେ କେନ୍ଦ୍ର ସରକାର। ଦେଶ ନିର୍ମାଣ ତଥା ସମାଜର ଦୁର୍ବଳ ବର୍ଗର ଉତ୍ଥାନ ଦିଗରେ ନୂତନ ଚିନ୍ତାଧାରା ସହିତ କାର୍ଯ୍ୟ କରିବା ଲାଗି ଛାତ୍ରଛାତ୍ରୀଙ୍କୁ ରାଷ୍ଟ୍ରପତିଙ୍କ ଆହ୍ୱାନ। ଅନ୍ଲାଇନ୍ ଗେମିଂ କମ୍ପାନୀଗୁଡ଼ିକ ଉପରେ ସରକାରଙ୍କ ଦ୍ୱାରା ପିଛିଲା ଭାବେ ଧାର୍ଯ୍ୟ କରାଯାଇଥିବା 28% ଜିଏସ୍ଟି ଆଦାୟକୁ ବୈଧ ବୋଲି ଘୋଷଣା କଲେ ସୁପ୍ରିମକୋର୍ଟ। ଏବଂ ଆଇପିଏଲ୍ କ୍ରିକେଟରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଟସ୍ ଜିତି ବୋଲିଂ କରିବାର ନିଷ୍ପତ୍ତି ନେଲା ସନ୍ରାଇଜର୍ସ ହାଇଦ୍ରାବାଦ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ ଜିଲ୍ଲା ହାଲଚାଲ ଶୁଣନ୍ତୁ। ଦେବଗଡ଼ ଜିଲ୍ଲା ସମ୍ପର୍କରେ

0: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଦେବଗଡ଼ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ଦେବଗଡ଼ ସମ୍ବାଦଦାତା ସୁଜାତା ସାହୁ। ଉପସ୍ଥାପନାରେ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ଚନ୍ଦ୍ର ପୂଜାରୀ ଦେବଗଡ଼ ଗସ୍ତରେ ଯାଇ ବାରକୋଟ ବ୍ଲକର ବିଭିନ୍ନ ହସ୍ତଶିଳ୍ପ ସ୍ୱାସ୍ଥ୍ୟ ଓ ଉଦ୍ୟୋଗ ପ୍ରତିଷ୍ଠାନ ପରିଦର୍ଶନ କରିଛନ୍ତି। ପରେ ବିକାଶ ଭବନରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଶିକ୍ଷା ସ୍ୱାସ୍ଥ୍ୟ ପାନୀୟ ଜଳ ସଡ଼କ ଆବାସ ରାସନ କାର୍ଡ ସୁଭଦ୍ରା ଓ ଅନ୍ୟାନ୍ୟ କଲ୍ୟାଣମୂଳକ ଯୋଜନାର କାର୍ଯ୍ୟାନ୍ୱୟନ ସ୍ଥିତି ସମୀକ୍ଷା କରିଥିଲେ। ରାଜ୍ୟର ସାମଗ୍ରିକ ବିକାଶକୁ ତ୍ୱରାନ୍ୱିତ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।
1: ଓଡ଼ିଶା ସରକାରଙ୍କର ସବୁ ବିଭାଗର ଅଧିକାରୀମାନଙ୍କୁ ଡକେଇଥିଲି, ମାନ୍ୟବର ଦେବଗଡ଼ର ବିଧାୟକ ପୂର୍ବତନ ବିଧାୟକ ସମସ୍ତଙ୍କର ଉପସ୍ଥିତିରେ ଆମେ ସମୀକ୍ଷା କରିଥିଲୁ। ସେଥିରେ ଜଳସେଚନ ପିଇବା ପାଣି ଶିକ୍ଷା ସ୍ୱାସ୍ଥ୍ୟ ରେଙ୍ଗାଲି ବନ୍ଧ ଯୋଜନା ସମୟରେ କ୍ଷତିଗ୍ରସ୍ତ ହୋଇଥିବା ଲୋକମାନଙ୍କର ଯେଉଁ ସମସ୍ୟା ସେ ସମସ୍ୟାର ମଧ୍ୟ କ'ଣ ସମାଧାନ ହୋଇପାରିବ, ରାଜସ୍ୱ ବିଭାଗର କଲମ ଟୁ କରେକ୍ସନ ଗରିବ ଲୋକଙ୍କୁ ଜମି ଦେବା ଏବଂ ତାର ସାଙ୍ଗରେ ସାଙ୍ଗରେ ଜନଜାତି ସମ୍ପ୍ରଦାୟର ଲୋକମାନଙ୍କର ପାଇଁ ଜଳ ଜଙ୍ଗଲ ଜମିର ଅଧିକାର ଇଏ ସାମଗ୍ରିକ ବିଷୟରେ ଆମେ ସମୀକ୍ଷା କରିଥିଲୁ। ଏ ଭିତରେ ଦେବଗଡ଼ର ତିନିଟା ପ୍ରକଳ୍ପ କାର୍ଯ୍ୟକୁ ମଧ୍ୟ ଦେଖିବାର ସୁଯୋଗ ପାଇଥିଲି। ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ଦେବଗଡ଼କୁ କେମିତି ଏକ ବିକଶିତ ଜିଲ୍ଲାରେ ପରିଣତ କରିପାରିବ ସେ ବାବଦରେ ମଧ୍ୟ 15 କୋଟି ଟଙ୍କା ମଞ୍ଜୁର ହୋଇଛି ଏବଂ ଟେଣ୍ଡର ପ୍ରୋସେସ ଭିତରେ ଅଛି ପ୍ରଧାନ ପାଟର ବିକାଶ ପାଇଁ। ଆହୁରି ଗୁଡ଼ିଏ ସମସ୍ୟା ମଧ୍ୟ ଯୋଉଟା ଲୋକମାନେ ମୋର ଦୃଷ୍ଟିଗୋଚରକୁ ଆଣିଥିଲେ ତାକୁ ମଧ୍ୟ କେମିତି ସମାହିତ କରିବୁ ଆଜି ଆମେ ପ୍ରାଥମିକ କଥାବାର୍ତ୍ତା କରିଛୁ। ଜଳସେଚନ ବିଭାଗ ୱାର୍କସ ଡିପାର୍ଟମେଣ୍ଟ ପଥର କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ଏବଂ ବିଭିନ୍ନ ପ୍ରସ୍ତାବ ଯୋଉଟା ଜିଲ୍ଲା ପ୍ରଶାସନ ରାଜ୍ୟ ସରକାରଙ୍କୁ ଦେଇଛନ୍ତି ସେ ବାବଦରେ ମଧ୍ୟ ଆଗାମୀ ଦିନର ଭୁବନେଶ୍ୱରରେ ହିଁ ବିଭିନ୍ନ ବିଭାଗର ପଦସ୍ଥ ଅଧିକାରୀମାନଙ୍କ ସାଙ୍ଗରେ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲାର ଜନପ୍ରତିନିଧିମାନଙ୍କୁ ମୁଁ ବସେଇବି ଆଲୋଚନା କରି ତାର ସମାଧାନ କରିବା ପାଇଁ। ଦେବଗଡ଼ ସାଙ୍ଗରେ ମୋର ସମ୍ପର୍କ ବହୁତ ପୁରୁଣା ସମ୍ପର୍କ, ଛାତ୍ର ଜୀବନରୁ ମୋର ସମ୍ପର୍କ ଏବଂ ସେହି କାରଣରୁ ମଧ୍ୟ ମୋର ସ୍ୱତନ୍ତ୍ର ଉତ୍ତରଦାୟିତ୍ୱ ଅଛି ଦେବଗଡ଼ର ବିକାଶ ସାଙ୍ଗରେ ନିଜକୁ ଯୋଡ଼ିବା ପାଇଁ।
0: ଦେବଗଡ଼ ବିକାଶ ଭବନରେ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ବେଟି ବଚାଓ ବେଟି ପଢ଼ାଓ ଜିଲ୍ଲାସ୍ତରୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଲିଙ୍ଗଗତ ଅସମାନତା ଦୂରୀକରଣ, ବାଳିକାଙ୍କ ସୁରକ୍ଷା ସଶକ୍ତିକରଣ ଏବଂ ଜନସଚେତନତା ବୃଦ୍ଧି ସହ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ର କାର୍ଯ୍ୟକାରିତା ଉପରେ ଆଲୋଚନା ହୋଇଛି। ଦେବଗଡ଼ ଉପଜିଲ୍ଲାପାଳ ତଥା ନିର୍ବାଚନ ପଞ୍ଜୀକରଣ ଅଧିକାରୀ ପରୀକ୍ଷିତ ସାହୁଙ୍କ ଅଧ୍ୟକ୍ଷତାରେ ସ୍ୱତନ୍ତ୍ର ସଘନ ସଂଶୋଧନ 2026 ସମ୍ପର୍କିତ ବୈଠକ ଅନୁଷ୍ଠିତ ହୋଇଛି। ଆସନ୍ତା ଜୁଲାଇ ପହିଲାକୁ 18 ବର୍ଷ ବୟସ ପୂରଣ କରୁଥିବା ଯୋଗ୍ୟ ନାଗରିକମାନେ ଭୋଟର ତାଲିକାରେ ନାମ ଅନ୍ତର୍ଭୁକ୍ତ କରିପାରିବେ। ମଇ 30ରୁ ଜୁନ୍ 28 ପର୍ଯ୍ୟନ୍ତ ବିଏଲ୍ଓମାନେ ଘରକୁ ଘର ଯାଇ ସର୍ଭେ କରିବେ

0: ନାଗରିକମାନେ ଭୋଟର ତାଲିକାରେ ନାମ ଅନ୍ତର୍ଭୁକ୍ତ କରିପାରିବେ। ମଇ 30ରୁ ଜୁନ୍ 28 ପର୍ଯ୍ୟନ୍ତ ବିଏଲ୍ଓମାନେ ଘରକୁ ଘର ଯାଇ ସର୍ଭେ କରିବେ ଏବଂ ସେପ୍ଟେମ୍ବର 6ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ଦେବଗଡ଼ ଜିଲ୍ଲା ପରିଷଦର ଷଷ୍ଠ ଅଧିବେଶନର ଦଶମ ବୈଠକ ଜିଲ୍ଲା ପରିଷଦ ଅଧ୍ୟକ୍ଷ କୌଶିକ କୁମାର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଛି। ବୈଠକରେ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ, ସଡ଼କ, ଜଳସେଚନ, ଆଦିବାସୀ ବିକାଶ ଓ ବିଭିନ୍ନ ସରକାରୀ ଯୋଜନାର ଅଗ୍ରଗତି ସମୀକ୍ଷା କରାଯାଇଛି। ଜିଲ୍ଲାର ବିକାଶ କାର୍ଯ୍ୟକୁ ଅଧିକ ଗତିଶୀଳ କରିବାକୁ ଗୁରୁତ୍ୱ ଦିଆଯାଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏଲ୍ପିଜି ଗ୍ୟାସ୍ ଓ ପେଟ୍ରୋଲିୟମ୍ ଇନ୍ଧନ ଯୋଗାଣ ସମ୍ପର୍କିତ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଛି। ଗ୍ୟାସ୍ର କଳାବଜାରୀ ରୋକିବା, ଉପଯୁକ୍ତ ବ୍ୟବହାର ସୁନିଶ୍ଚିତ କରିବା ଏବଂ ବଡ଼ ପ୍ରତିଷ୍ଠାନଗୁଡ଼ିକରେ ବିକଳ୍ପ ଇନ୍ଧନ ବ୍ୟବସ୍ଥା ରଖିବା ଉପରେ ଆଲୋଚନା ହୋଇଛି। ଜିଲ୍ଲାରେ ଗ୍ୟାସ୍, ପେଟ୍ରୋଲ୍ ଓ ଡିଜେଲ୍ର ପର୍ଯ୍ୟାପ୍ତ ମହଜୁଦ ଥିବା ସୂଚନା ଦିଆଯାଇଛି। ଜିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକରେ ଜାତୀୟ ରାଜପଥ 49 ପାର୍ଶ୍ୱରେ ଅବୈଧ ଦଖଲ ଉଚ୍ଛେଦ, ଟ୍ରାଫିକ୍ ନିୟନ୍ତ୍ରଣ, ହେଲମେଟ୍ ଓ ସିଟ୍ ବେଲ୍ଟ ବ୍ୟବହାର, ନିର୍ଦ୍ଧାରିତ ବେଗ ସୀମା ପାଳନ ଏବଂ ବିଦ୍ୟାଳୟ ନିକଟରେ ସୁରକ୍ଷା ବ୍ୟବସ୍ଥା ସୁଦୃଢ଼ କରିବା ଉପରେ ଆଲୋଚନା ହୋଇଛି। ଦେବଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଜନଭାଗିଦାରୀ ସବୁଠୁ ଦୂର ସବୁଠୁ ପ୍ରଥମେ ଅଭିଯାନ ଅଧୀନରେ ଦୁର୍ଗମ ଓ ଆଦିବାସୀ ଅଞ୍ଚଳରେ ସଚେତନତା ଏବଂ ଜନସମ୍ପର୍କ କାର୍ଯ୍ୟକ୍ରମ ଚାଲିଛି। ଏହା ମାଧ୍ୟମରେ ସରକାରୀ କଲ୍ୟାଣ ଯୋଜନା, ସ୍ୱାସ୍ଥ୍ୟ, ଶିକ୍ଷା, ସାମାଜିକ ସୁରକ୍ଷା ଓ ଜୀବିକା ବିକାଶ ସମ୍ପର୍କିତ ସୂଚନା ଗ୍ରାମବାସୀଙ୍କ ନିକଟରେ ପହଞ୍ଚା ଯାଉଛି ଏବଂ ସେମାନଙ୍କ ସମସ୍ୟାର ସିଧାସଳଖ ଶୁଣାଣି କରାଯାଉଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିପାରିବେ ଢେଙ୍କାନାଳ ଜିଲ୍ଲା ସମ୍ପର୍କରେ।
1: ଜିଲ୍ଲା ହାଲଚାଲରେ ଶୁଣିଲେ ଦେବଗଡ଼ ଜିଲ୍ଲା ସମ୍ପର୍କରେ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ
2: ଶ୍ରୋତାବନ୍ଧୁ ଶୁଣିଲେ ଜିଲ୍ଲା ହାଲଚାଲରେ ଦେବଗଡ଼ ଜିଲ୍ଲା ସମ୍ପର୍କରେ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ପୁରୀ ଆରମ୍ଭ କରୁଛୁ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ କୃଷିଭିତ୍ତିକ କାର୍ଯ୍ୟକ୍ରମ କୃଷି ହାଲଚାଲ। ଉପସ୍ଥାପନାରେ ଅଛନ୍ତି ମାନସୀ ଦେଇ ଓ ପ୍ରକାଶ କୁମାର ରଥ, ପ୍ରଯୋଜନା ଦିଲୀପ କୁମାର ନାୟକ।

0: ଓଳିକି ହଉଛି ଜଗାନା।
1: ହଉ ହଉ ମାନି, ଆଜି ତମେ ଠିକଣା ସମୟରେ ଆସି କୋଠ ଘରେ ପହଞ୍ଚି ଯାଇଛ।
0: ବୁଝିଲ ଜଗାନା?
1: ହଁ।
0: ଠିକ ସମୟରେ ହାଜର କେମିତି ନ ହେବି କହିଲ? ଜାଣିଛ, ଗୋଟେ ଖୁସି ଖବର ଅଛି।
1: ଖୁସି ଖବର କଣ ସେଇଟା ବା?
0: ହଁ, ଆମର ସରକାର ସବୁବେଳେ ବ୍ୟସ୍ତ ଚାଷୀ ଭାଇମାନଙ୍କର କେମିତି ଉନ୍ନତି ହୋଇପାରିବ।
1: ନିଶ୍ଚୟ।
0: ତେବେ ଗୋଟେ କଥା ଶୁଣ, କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ମାନ୍ୟବର କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ 28-29 May 2026 ଏହି ଦୁଇ ଦିନ ଭାରତ ରତ୍ନ ସି ସୁବ୍ରମଣ୍ୟମ ଅଡିଟୋରିୟମ NASC କମ୍ପ୍ଲେକ୍ସ ପୁସା ନୂଆଦିଲ୍ଲୀରେ ଖରିଫ ଅଭିଯାନ 2026 ପାଇଁ କୃଷି ଉପରେ ଏକ ଜାତୀୟ ସମ୍ମିଳନୀ ଆୟୋଜନ କରୁଛି।
1: ଇଏ ତ ଖୁସିର କଥା, ଆମର ଏଇଭଳି ସମ୍ମିଳନୀ ମାଧ୍ୟମରେ ଚାଷୀ ଭାଇ ଭଉଣୀମାନେ ଖରିଫ ଫସଲ ବିଷୟରେ ବହୁତ କିଛି ଜାଣିପାରିବେ।
0: ହଁ ପରା ଜଗାନା, ତେଣୁ ଚାଷୀ ଭାଇମାନଙ୍କର ନିଶ୍ଚିତ ଉନ୍ନତି ହେଇପାରିବ।
1: ହଉ ହେଲା,
0: ବୁଝିଲ ଜଗାନା?
1: ହଁ।
0: ମୁଣ୍ଡ ବଥଉଛି, ଏପଟେ ତଣ୍ଟି ମଧ୍ୟ ଦରଜ।
1: କଥା କଣ, ଏବେ ଋତୁ ବଦଳୁଛି,
0: ହଁ,
1: ଖରା ଆସିଗଲାଣି, ତେଣୁ ଯାହାକୁ ପଚାରିବ ସମସ୍ତଙ୍କର ଏଇ ଯୋଉ ଜ୍ୱର, କଫ, କାଶ, ଥଣ୍ଡା ଏସବୁ ଲାଗି ରହୁଛି। କିନ୍ତୁ ତମେ ଟିକେ ନିଜ ଦେହର ଯତ୍ନ ନିଅ, କାରଣ ଆମେ ସୁସ୍ଥ ରହିଲେ ବିଲରେ ଖଟିବା।
0: ହଁ ପୁରା ଜଗାନା, ବୁଝିଲ କି ଜଗାନା, ଇଏ ଯୋଉଭଳି ଭାବରେ ଗରମ ହଉଛି, ତେଣେ ଫ୍ରିଜରେ ଯୋଉ ଥଣ୍ଡା ପାଣି ତାକୁ ପିଇ ଦେବା ଦ୍ୱାରା ଇଏ ଅଧିକ ଥଣ୍ଡା ମାଡ଼ି ବସିଲା, ଇଆଡ଼େ ଯୋଉ ପ୍ରବଳ ଗାଧୁଆ, ଏସବୁ ହେଇକିରି ଦେହଟା ଖରାପ ହେଇଗଲା। କିନ୍ତୁ ଆମେ ଆମକୁ ନିଜକୁ ନିୟନ୍ତ୍ରଣରେ ରଖିବାକୁ ପଡିବ। ଗରମ ହଉଛି ବୋଲି ଏମିତି ଥଣ୍ଡା ପାଣି ପିଇ ଦେଲେ କଣ ହବ? ଦେହର ଯତ୍ନ ନ ନେଇ ପାରିଲେ ଏଇଭଳି ଅବସ୍ଥା।
1: ସତ କଥା, ତେଣୁ ଆମେ ନିଜର ଠିକ ଭାବରେ ଯତ୍ନ ନବା। ଖରା ତ ହଉଛି, କିନ୍ତୁ ଏଇ ଖରା ଗରମ କବଳରୁ ଆମେ କେମିତି ଟିକେ ନିସ୍ତାର ପାଇବା ସେ ବ୍ୟବସ୍ଥା କରିବା। ଯଥେଷ୍ଟ ଆମେ ପାଣି ପିଇବା, ଆଉ ବିଲକୁ ଗଲାବେଳେ ସକାଳୁ ସକାଳୁ କିଛି ଅଧିକ କାମ କରିନବା, ଦ୍ୱିପହରେ ବିଶ୍ରାମ ନେଇ ପୁଣି ଉପରବେଳା କିଛି କାମ କରିବା।
0: ତେବେ ଜଗାନା, ଆଉ ଆମର ବଡ ଗଛ ତଳେ ଟିକେ ଛାଇ ତଳେ ମଧ୍ୟ ବସିବା, ଟିକେ ଥଣ୍ଡା ଲାଗିବ, ଓଦା ଗାମୁଛା ଟିକେ ମୁଣ୍ଡରେ ପକେଇବା, ଆଉ ବାହାରକୁ ଗଲାବେଳେ ଯଦି ଆମର କିଛି ଜରୁରୀ କାର୍ଯ୍ୟ ପଡୁଛି ତାହେଲେ ଆମେ କଳା ଚଷମା ମଧ୍ୟ ଲଗେଇବା, ସାଙ୍ଗରେ ପାଣି ଯାହା କହିଲ ଯଥେଷ୍ଟ ପରିମାଣରେ ଆମକୁ ପିଇବାକୁ ପଡିବ, ତେଣୁ ସାଙ୍ଗରେ

0: ବୋତଲ ନବାକୁ ହିଁ ପଡିବ।
1: ନିଶ୍ଚିତ ଭାବରେ
0: ଏଇସବୁ କଲେ ଆମେ ନିଜର ସୁରକ୍ଷା ନିଜେ କରିପାରିବା। ତେବେ ହଉ, ଏତେ କଥା ତ ସବୁ ଆଲୋଚନା ହେଲା, ହେଲେ ଆମେ ପ୍ରଭୁଙ୍କର ନାମ ଟିକେ ନବା।
1: ହଉ।

0: ବୁଝିଲ ମାନି?
1: ହଁ,
0: ବାଛି ବାଛିକି ଗୋଟେ ସୁନ୍ଦର ଭକ୍ତି ଗୀତ ଶୁଣେଇଦେଲ, ଆଉ ସନ୍ଧ୍ୟା ସମୟ ପ୍ରଭୁଙ୍କର ନାମ ଟିକେ କାନରେ ବାଜିଲା। ଆମର କଣ୍ଠଶିଳ୍ପୀ ଆଉ ଗୀତିକାରଙ୍କୁ ଧନ୍ୟବାଦ ଦେଇ ଆମେ ଯିବା ପରବର୍ତ୍ତୀ ପର୍ଯ୍ୟାୟକୁ।
1: ହଁ, ପରବର୍ତ୍ତୀ ପର୍ଯ୍ୟାୟ କଣ? ଆମର ଆଲୋଚନା ରହିଛି, ତମେ ତ ଜାଣିଛ ଏଇ ଯୋଉ ଖରାଦିନେ କଖାରୁ ଜାତୀୟ ଫସଲ, କଖାରୁ ହେଲା, କଲରା ହେଲା, ଆମର ଯୋଉ ତରଭୁଜ ହେଲା, ଏସବୁ ଯୋଉ ଖରାଦିନେ ଯୋଉ କଖାରୁ ଜାତୀୟ ଫସଲ, ତା ବିଷୟରେ ଆମେ ଆଲୋଚନା କରିବା। ଖରାଦିନିଆ କଖାରୁ ଜାତୀୟ ଫସଲ ଚାଷ, ଆଉ ଏ ସମ୍ପର୍କରେ ଆଜି ଆଲୋଚନା କରିବେ ଡକ୍ଟର ଅଜୟ ପଟ୍ଟନାୟକ, ପ୍ରାଧ୍ୟାପକ, ଉଦ୍ୟାନ ବିଭାଗ, ସୋଆ, ଭୁବନେଶ୍ୱର। ତେବେ ଶୁଣିବା
0: ଶୁଣିବା।
1: ସାର୍ ନମସ୍କାର।
2: ନମସ୍କାର,
1: ଆପଣଙ୍କ କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ ସାର୍। ଆମର ପନିପରିବା ଚାଷ ହେଉଛି ଏକ ଲାଭଜନକ ଫସଲ, ତେବେ ଆଜିର ଯାହା ଆଲୋଚନା ରହିଛି ଖରାଦିନିଆ କଖାରୁ ଜାତୀୟ ଫସଲ ଚାଷ।
2: ଆମର ଚାଷୀ ଭାଇମାନେ ପ୍ରାୟ ସବୁ ଅଞ୍ଚଳରେ କଖାରୁ ଜାତୀୟ ପନିପରିବା ଯୋଉ ଚାଷ କରନ୍ତି, ସେଗୁଡ଼ିକ ବିଭିନ୍ନ ପ୍ରକାର କଖାରୁ ଜାତୀୟ ପନିପରିବା, ଯେମିତିକି ଲାଉ, କଖାରୁ, ଜହ୍ନି, କାକୁଡ଼ି, କଲରା, ତରଭୁଜ, ଖରଭୁଜ, ପୋଟଳ, କୁନ୍ଦୁରୁ, କାଙ୍କଡ଼, ଏ ସବୁ ପ୍ରକାର ହେଉଛି କଖାରୁ ଜାତୀୟ ପନିପରିବା। କିନ୍ତୁ ଛଚିନ୍ଦ୍ରା ମଧ୍ୟ ସେଥିରେ ଗୋଟିଏ ଅଛି, ଯେ ଆମର ଛଚିନ୍ଦ୍ରା ହେଉଛି ଗୋଟିଏ, ତାପରେ ଆମର ଟିଣ୍ଡା ବୋଲି କହୁଛନ୍ତି, ଆମର ପଶ୍ଚିମାଞ୍ଚଳରେ ବି ଚାଷୀ ଭାଇମାନେ ଚାଷ କରୁଛନ୍ତି। ତାର ଚାଷ ପ୍ରଣାଳୀ ଟିକେ ଫରକ ଅଛି, ଯେମିତିକି ଆମର ବର୍ଷା ଦିନେ ଆମେ ତାକୁ ଉଚ୍ଚାମନ୍ଦା କରିକି ଲଗଉ, ଭାଡ଼ି କରୁ, ଖରାଦିନେ ସେଥିପାଇଁ ଆମର କ'ଣ ହେଉଛି, ପାଣିଟା ଯଦି ଆମର ଉଚ୍ଚାମନ୍ଦା କରାହବ ପାଣିଟା ଗଡ଼ିଯିବ, ପାଣି ଜଳସେଚନ କଲାବେଳକୁ ପାଣିଟା ଗଡ଼ିଯିବ, ସେଥିପାଇଁ ଆମର ଟିକେ ଯୋଉ ଗାତ କରି ବା କିମ୍ବା ମନ୍ଦା କରି ତା ଭିତରେ ଆମେ ଲଗେଇବା କଖାରୁ କିମ୍ବା ଯେକୌଣସି ପନିପରିବା ଲଗେଇବା।
1: ଆଜ୍ଞା, ଦେଖନ୍ତୁ ଏଇଠି ଆମର ଚାଷୀ ଭାଇମାନେ ଜାଣିବା ଦରକାର ଯେ କଖାରୁ ଜାତୀୟ ଫସଲ କହିଲେ କଣ ବୁଝିବେ ସେମାନେ ପ୍ରଥମେ?
2: ସାଧାରଣତଃ ଏଇ ଯୋଉ କହିଲେ ବିଭିନ୍ନ ପ୍ରକାର ଆମର ଲାଉ, କଖାରୁ, ଜହ୍ନି, କାକୁଡ଼ି, କଲରା, ତରଭୁଜ, ଖରଭୁଜ, ପୋଟଳ, କୁନ୍ଦୁରୁ, ଏ ସବୁ ଗୁଡ଼ିକ ହେଲା ଆମର କଖାରୁ ଜାତୀୟ ଫସଲ, ଗୋଟେ ଲତା ଜାତୀୟ ଫସଲ। ତା ପାଇଁ ଆମର ଦରକାର ହେଉଛି ଭାଡ଼ି ଦରକାର ହେଉଛି, କିମ୍ବା କେତେକାଂଶରେ ଚାଷୀ ଭାଇମାନେ ତାର କ'ଣ କରୁଛନ୍ତି ନା ମାଟି ଉପରେ ତାକୁ ମଡ଼େଇ ଦେଉଛନ୍ତି। କିନ୍ତୁ ସାଧାରଣତଃ ବର୍ଷା ଦିନେ ଆମର ମାଟି ଉପରେ କେବେ ମଡ଼େଇ ପାରିବେନି, କାରଣ ଯଦି ପୁରା ଲଗାତାର ବର୍ଷା ହବ କେଉଁ ଜାଗାରେ ପାଣି ଜମି ରହିବ, ଫଳ ଗୁଡ଼ିକ ନଷ୍ଟ ହୋଇଥାଏ, ସେଥିପାଇଁ ସେମାନେ ରଞ୍ଜା ଦେଇଥାନ୍ତି। କିନ୍ତୁ ଖରାଦିନେ ଯଦି ଆମର ଏଇ ପ୍ରକାରର ପନିପରିବା ଆମେ ଚାଷ କରିବା ତାକୁ, ତାହେଲେ ଆମେ ମାଟିରେ ମଡ଼େଇ ଦେଇ

0: କରିବା,
1: ଆଜ୍ଞା
0: କିନ୍ତୁ ମାଟିରେ ମଡ଼େଇ ଦେଲେ ଭଲ ଫସଲ ଅମଳ ମିଳେ। ତୃତୀୟ କଥା ହେଲା ତାର ଯୋଉ ପ୍ରତି ଗଣ୍ଠି ଗୁଡ଼ିକ ଯଦି ଆମର ମାଟିରେ ବତର ରହିଲା, ପ୍ରତି ଗଣ୍ଠିରୁ ଚେର ବାହାରିକି ଗଛ ଗୁଡ଼ିକ ଆହୁରି ହୃଷ୍ଟପୃଷ୍ଟ ହୋଇଥାଏ। କିନ୍ତୁ ଗୋଟିଏ କଥା ଦେଖିବାକୁ ଗଲେ, ଯଦି ଆମେ ଫଳର ଗୁଣମାନଟା ଦେଖିବାକୁ ଯିବା, ଯୋଉଠିକି ଭାଡ଼ିରେ ମଡ଼ା ହେଇଥିବ ତାର ଉନ୍ନତମାନର ଫଳ ଗୁଡ଼ିକ ଆମେ ପାଇବା, ଯୋଉଗୁଡ଼ା ମାଟିରେ ମଡ଼ା ହେଇଥିବ ସେଥିରେ ଫଳ ଗୁଡ଼ିକ ମାଟିର ସଂସ୍ପର୍ଶରେ ଆସିକି ବହୁତ ସମୟରେ ସେଗୁଡ଼ିକ ନଷ୍ଟ ହେଇଯାଇଥାଏ। ତେଣୁ ଚାଷୀ ଅପେକ୍ଷାକୃତ ଟିକେ କମ୍ ଭଲ ଫସଲ ପାଇଥାଏ, କିନ୍ତୁ ଯଦି ରଞ୍ଜା ଦେଇଥାଏ ଖରାଦିନେ ବି ତାହେଲେ ଭଲ ଉନ୍ନତମାନର ଫସଲ ପାଇ।
1: ଆଜ୍ଞା, ଏଇ ବିଷୟରେ ଆମେ ଜାଣିବା ଦରକାର ଯେ କେଉଁ ପ୍ରକାରର କଖାରୁ ଜାତୀୟ ଫସଲ ଖରାଦିନେ ଆମର ଚାଷ କରାଯାଇ ପାରିବ।
0: ଦେଖନ୍ତୁ, ଛଚିନ୍ଦ୍ରା, ଟିଣ୍ଡା, କାଙ୍କଡ଼ ଏସବୁକୁ ଛାଡ଼ି ପ୍ରାୟ ଅନ୍ୟ ସବୁ ଫସଲ ଆମେ ପ୍ରାୟ ଖରାଦିନେ ମଧ୍ୟ ଚାଷ କରିବା, କିନ୍ତୁ ସେଗୁଡ଼ିକ ଆମେ ତଳେ ଲଗେଇବା। ଯେଉଁଟି କହୁଛି ଦେଖନ୍ତୁ, ଆମର କଖାରୁ, କଖାରୁଟା ଆମର ଚାଷୀ ଭାଇମାନେ ଆଳୁ ପରେ ପରେ କଖାରୁ କହୁଛନ୍ତି। ଆମର ଏଇ କହିବାକୁ ଗଲେ ଆମର ଏଇ ପୁରୀ ଜିଲ୍ଲାର ଚାଷୀ ଭାଇମାନେ ବହୁଳ ପରିମାଣରେ କଖାରୁ, ଜହ୍ନି, ଲାଉ, କାକୁଡ଼ି, କଲରା, ତରଭୁଜ ଏସବୁ ନଦୀ ପଠାରେ ମଧ୍ୟ ଏଗୁଡ଼ିକ ଚାଷ କରିଥାନ୍ତି। ଆଉ ଗୋଟିଏ କଥା ମନେ ରଖିଥିବେ, ନଦୀ ବାଲିରେ ଯଦି ଆମେ କୌଣସି ଏଇ କଖାରୁ ଜାତୀୟ ପନିପରିବା ଚାଷ କରିବା ତାହେଲେ ସେଗୁଡ଼ିକ ଶୀଘ୍ର ଅମଳ ହୋଇ ବଜାରକୁ ଯାଇଥାଏ ଏବଂ ଚାଷୀ ଦୁଇ ପଇସା ଭଲ ଲାଭ କରିଥାଏ। କିନ୍ତୁ ଦେଖିବାକୁ ଗଲେ ଆମର ପୋଟଳ, କୁନ୍ଦୁରୁ ଏସବୁ ଜାତୀୟ ଯେଉଁ ଫସଲ, ଏଗୁଡ଼ିକ ଥରେ ଲଗେଇଲେ 3 ବର୍ଷ ପର୍ଯ୍ୟନ୍ତ ମଧ୍ୟ ଫଳ ଦେଇଥାଏ। ତେଣୁ ଯଦି ଏହାକୁ ଆମେ ଯଦି ତଳେ ମଡ଼େଇବା ତାହେଲେ କ'ଣ ନା, ବର୍ଷା ଆସିଲେ ଫଳ ଗୁଡ଼ିକ ନଷ୍ଟ ହେବା, ଗଛ ଗୁଡ଼ିକ ନଷ୍ଟ ହେଇଥାଏ। ସେଥିଲାଗି ଆମର ଚାଷୀ ଭାଇଙ୍କୁ ଆମର କହିବା କଥା ଯେ ଯେଉଁ ଜାଗାରେ ପୋଟଳ, କୁନ୍ଦୁରୁ କିମ୍ବା କାଙ୍କଡ଼ ଏସବୁ କରୁଛନ୍ତି, ଚାଷ କରୁଛନ୍ତି, ସେମାନେ ନିଶ୍ଚିତ ଭାବରେ ରଞ୍ଜା ଦିଅନ୍ତୁ ଆଉ ଠିକ୍ ପରିମାଣର, ଯେଉଁଟାକି ଅଣ୍ଡିଆ ଗଛ, ମାଇ ଗଛ, ଏଇ ମୁଁ କହିବାକୁ ଭୁଲି ଯାଉଛି ଯେ ପୋଟଳ, କୁନ୍ଦୁରୁ ଆଉ କାଙ୍କଡ଼ ଏଗୁଡ଼ିକ ହେଉଛି ଦୁଇ ପ୍ରକାରର, ଗୋଟେ ମାଇ ଗଛ ଥାଏ, ଅଣ୍ଡିରା ଗଛ ଥାଏ। କିନ୍ତୁ ଅନ୍ୟ ଯୋଉ ଗୁଡ଼ିକ କହିଲି, ଲାଉ ହେଲା, କଖାରୁ, ଜହ୍ନି, କାକୁଡ଼ି, କଲରା, ତରଭୁଜ, ଖରଭୁଜ ଏସବୁ ଫସଲ ଗୁଡ଼ିକ ଉଭୟ ମାଇ ଫୁଲ, ଅଣ୍ଡିରା ଫୁଲ ଆମର ଗୋଟିଏ ଗଛରେ ଫୁଟିଥାଏ। କିନ୍ତୁ ପୋଟଳ, କୁନ୍ଦୁରୁ, କାଙ୍କଡ଼ ଏହାର ମାଇ ଗଛ ଆଉ ଅଣ୍ଡିରା ଗଛ ଅଲଗା ଅଲଗା ଥାଏ। ତେଣୁ ଠିକ୍ ପରିମାଣର, ଠିକ୍ ସଂଖ୍ୟକ, ଯେମିତି ଆମର 9ଟି ମାଇ ଗଛରେ ଗୋଟିଏ ଅଣ୍ଡିରା ଗଛ ରହିବା ଦରକାର, ତଦ୍ଵାରା ପରାଗ ସଂଗମ ଠିକ୍ ହେବ ଏବଂ ଚାଷୀ ଭାଇ ଠିକ୍ ଭାବରେ ଅମଳ ପାଇପାରିବ। କିନ୍ତୁ ଆମର ଦେଖିବାକୁ ଗୋଟେ, ଆମେ ଖରାଦିନେ ଆଉ ବର୍ଷା ଦିନେ ଯଦି ଆମେ ଗୋଟିଏ ଫସଲ ଦେଖିବା, ଯୋଉ କଖାରୁ, କଖାରୁ ଆପଣ ଦେଖିଥିବେ ବର୍ଷା ଦିନେ ଆମର ଅଣ୍ଡିରା ଫୁଲ ବହୁ ପରିମାଣରେ ଆସିଥାଏ, ମାଇ ଫୁଲ ବି ଆସିଥାଏ, ଯୋଉଥିରେ ଚାଷୀ ତାର ଅମଳ ପାଇଥାଏ। କିନ୍ତୁ ଖରାଦିନେ ଚାଷ କଲେ ଅପେକ୍ଷାକୃତ କମ୍ ସଂଖ୍ୟକ ଅଣ୍ଡିରା ଫୁଲ ଆସିଥାଏ ଆଉ ମାଇ ଫୁଲ ଯଥେଷ୍ଟ ଆସିଥାଏ। ତେଣୁ ବହୁତ ସମୟରେ ଚାଷୀ ଭାଇମାନେ ପ୍ରାୟ ଏଗୁଡ଼ିକ ଆମର ତାଙ୍କର କେତେ ଗୁଡ଼ିକ ଅସୁବିଧା ଥାଏ ଯେ ଫଳ ଗୁଡ଼ିକ ଝଡ଼ି ଯାଉଛି, କାରଣ ଠିକ୍ ଭାବରେ ଯଦି ପରାଗ ସଂଗମ ନ ହେଇପାରିଲା ତାହେଲେ ସେ ଜାଗାରେ ଫଳ ଗୁଡ଼ିକ ହଳଦିଆ ହେଇକି ଝଡ଼ି ପଡ଼ିଥାଏ। ତେଣୁ ଚାଷୀ ଭାଇମାନଙ୍କୁ କହିବା କଥା ଏଠି ଯେ ସକାଳେ ଯେଉଁ ଅଣ୍ଡିରା ଫୁଲ ଫୁଟିଥିବ ତାକୁ ନେଇ ନିଜେ ଛିଣ୍ଡେଇ ପ୍ରତ୍ୟେକ ମାଇ ଫୁଲରେ ଯଦି ଘଷି ଦେଇ ଆସିବେ ତାହେଲେ ସେ ମାଇ ଫୁଲ ଗୁଡିକ ପରାଗ ସଂଗମ ଦ୍ୱାରା ଠିକ୍ ଭାବରେ ଫଳିଥିବ।
1: ଆଜ୍ଞା, ତାହେଲେ ଆମେ ତ ଜାଣିଲେ କି ପ୍ରକାର ଫସଲ, କଖାରୁ ଜାତୀୟ ଫସଲ ଚାଷ କରିପାରିବା। ସାର୍, ଦେଖନ୍ତୁ ଏସବୁ ଫସଲରେ ଆମେ କେଉଁ କେଉଁ ଦିଗ ପ୍ରତି ବେଶୀ ଆମକୁ ଧ୍ୟାନ ଦେବାକୁ ପଡିଥାଏ?
0: ହଁ, ଏଠି ଦେଖନ୍ତୁ ଆମେ ଗୋଟେ ଦେଖିବା କଥା ଯେ କୋଉ ଗଛଟି ଆମର ବଜାରର ଚାହିଦା ଅଧିକା ଅଛି। ଯେମିତି ମୁଁ କହିଲି, ନଦୀ ବାଲିରେ ଯଦି ଆମେ ଚାଷ କରିବା ତାହେଲେ ଶୀଘ୍ର ଅମଳ ହେବ, ବଜାରରେ ଚାହିଦା ଅଧିକା ଥିବାରୁ ତାହେଲେ ଚାଷୀ ଦୁଇ ପଇସା ଭଲ ଲାଭ ପଡିବ। ଦୁଇ, ବ୍ୟବଧାନ, ଗଛରୁ ଗଛ ବ୍ୟବଧାନ ଆଉ ବିହନ ପରିମାଣଟା ଠିକ୍ ଭାବରେ ରଖିବା। ଯେମିତିକି ଆମର ତ ସାଧାରଣତଃ କାକୁଡ଼ି ହେଲା, କଲରା ହେଲା, ଏସବୁ ଗଛ 1.5 ମିଟର ଛାଡ଼ିକି ଧାଡ଼ି ଠୁ ଧାଡ଼ି 1.5 ମିଟର ଆଉ ଗଛକୁ ଗଛ ପ୍ରାୟ 50 ସେଣ୍ଟିମିଟର ଆଉ ଲାଉ, କଖାରୁ ଏଗୁଡ଼ିକ ପ୍ରାୟ 3 ମିଟର ଧାଡ଼ିକୁ ଧାଡ଼ି, ମିଟରେ ମିଟରେ ହେଉଛି ଗଛକୁ ଗଛ, ତରଭୁଜ ସେମିତି 2.5 ମିଟର, ଜହ୍ନି 2.5 ମିଟର ଛାଡ଼ିକିରି ଧାଡ଼ିକୁ ଧାଡ଼ି ଆଉ ପାଖାପାଖି 75 ସେଣ୍ଟିମିଟର ଗଛକୁ ଗଛ, ଏବଂ ପୋଟଳ ଆଉ କୁନ୍ଦୁରୁ ଏସବୁ ଗଛ ଗୁଡ଼ିକ ଧାଡ଼ିକୁ ଧାଡ଼ି 2 ମିଟର ଆଉ ଗଛକୁ ଗଛ 1 ମିଟର ଛାଡ଼ିକିରି ଲଗେଇବେ। ତଦ୍ୱାରା ଆମର କ'ଣ ହେଉଛି, ବିହନ ପରିମାଣ ପ୍ରାୟ ସାଧାରଣତଃ 3 କେଜିରୁ 4 କେଜି ବା 8 କେଜି, ଯେଉଁ କଖାରୁଟା ହେଉଛି ଆପଣ 8 କେଜି ଗୋଟିଏ ହେକ୍ଟରକୁ ଲାଗୁଛି, ଆଉ ଯଦି ଆମେ ପୋଟଳ ଲଗେଇବା ତାହେଲେ ଗୋଟିଏ ହେକ୍ଟରକୁ ପ୍ରାୟ 2500 ଖଣ୍ଡ ମାଇ ଓ ଅଣ୍ଡିରା ଗଛ ଥାଏ। ସେଇଥିରେ କି ଆମର 9ଟି ମାଇ ଗଛରେ ଗୋଟିଏ ଅଣ୍ଡିରା ଗଛ ନିହାତି ରହିବା ଦରକାର।
1: ସାର୍, ଦେଖନ୍ତୁ ଆମର ପୋଟଳ ଆଉ କୁନ୍ଦୁରୀ ଏବଂ କାଙ୍କଡ଼ ଗଛ ଜମିରେ ବହୁତ ବର୍ଷ ଧରି ରହିଥାଏ ଆମେ ଜାଣିଛୁ, ତେବେ ଖରାଦିନେ ଏ ପ୍ରକାର ଫସଲର ଆମେ କିପରି ଯତ୍ନ ନେଇପାରିବା?
0: ପ୍ରାୟ ଡିସେମ୍ବର ଜାନୁଆରୀ ମାସ ବେଳକୁ ପ୍ରତି ଗଛ ଗୁଡ଼ିକୁ ଆମେ କାଟି ଦେଇକରି କୋଡ଼ା ଖୋସା କରିକି ଯଦି ସାର ଦେବା ତାହେଲେ ସେଥିରେ ନୂଆ ଡଙ୍କା ଆସିଥିବ, ନୂଆ ଡଙ୍କା ଆସିଲେ ନୂଆ ଡଙ୍କା ଆସିକରି ସେଗୁଡ଼ିକ ଭଲ ବଢ଼ିକିରି ଫଳ ଦେଇଥାଏ। ପ୍ରାୟ ମାର୍ଚ୍ଚ ଏପ୍ରିଲ ପାଖରୁ ପୁଣି ସେଇ ନଭେମ୍ବର ଡିସେମ୍ବର ମାସ ପର୍ଯ୍ୟନ୍ତ ଫଳ ଦେଇଥାଏ। ତେଣୁ ଦେଖିବାକୁ ଗଲେ ଆମର ସେଇ ଯେଉଁ କୋଡ଼ା ଖୋସା ବା କଆଣ୍ଟ ଛାଟ କରିବା ପରେ ଆମେ ଦେବା ସାର ନିହାତି ଦେବା ଦରକାର। ସେଠି ଆମେ ଯଦି ଗୋଟେ ଗଛ, ପୋଟଳ ଗଛ ପାଇଁ ଆମେ ଯବକ୍ଷାରଜାନ ସାର 50 ଗ୍ରାମ, ଫସ୍ଫରସ୍ ମାନେ ୟୁରିଆ 50

0: ଗ୍ରାମ, ସୁପର ଫସ୍ଫେଟ୍ ପ୍ରାୟ 225 ଗ୍ରାମ ଏବଂ 90 ଗ୍ରାମ ହେଉଛି ମ୍ୟୁରେଟ୍ ଅଫ୍ ପଟାସ୍ ଆମେ ଦେଇଥିବା ଗୋଟେ ଗଛ ବା ଗୋଟେ ମନ୍ଦା ପ୍ରତି। କିନ୍ତୁ ଦ୍ୱିତୀୟ ବର୍ଷରେ ଆମେ ସେଇଟା ଯେହେତୁ ଗଛଟି ଗଲା ବର୍ଷଠୁ ଲାଗି ରହିଥିବ ତେଣୁ ତା ପର ବର୍ଷ ଆମେ 30 ଗ୍ରାମ ହେଉଛି ୟୁରିଆ, 200 ଗ୍ରାମ ହେଉଛି ସିଙ୍ଗିଲ୍ ସୁପର ଫସ୍ଫେଟ୍ ଏବଂ 80 ଗ୍ରାମ ଆମେ ମ୍ୟୁରେଟ୍ ଅଫ୍ ପଟାସ୍ ଦେଇକରି ସେଗୁଡ଼ିକ କାଣ୍ଡ ଛାଣ୍ଡ କରି ଲଗେଇଲେ ସେଗୁଡ଼ିକ ପଡ଼ି ଭଲ ଫଳ ଦେଇଥାଏ। ସାଧାରଣତଃ ବର୍ଷା ଦିନେ ବି ଯଦି ରଞ୍ଜା ଦେବା ବର୍ଷା ଦିନ ସାରା ପୁରା ଖରାଦିନ ବର୍ଷା ଦିନ ଏବଂ ଶୀତର କିଛି ଅଂଶ ଆମର ପୋଟଳ ଯଥେଷ୍ଟ ଫଳିଥାଏ।
1: ଆଜ୍ଞା ସାର୍, ଦେଖନ୍ତୁ ଆଉ ସବୁ ଯୋଉ କଖାରୁ ଜାତୀୟ ପରିବା ଅଛି ତାର କିସମ ଲଗେଇବା ପ୍ରଣାଳୀ ଆମେ ଜାଣିବା ଦରକାର।
0: ନିହାତି ଭାବରେ କାକୁଡ଼ି ହେଲା, କଲରା, ଏସବୁ ଦେଢ଼ ମିଟର ଛାଡ଼ିକି ଲଗେଇବ ବା ଲାଉ କଖାରୁ ଏଗୁଡ଼ିକ 3 ମିଟର ଛାଡ଼ିକି ଲଗେଇବ ଧାଡ଼ିକୁ ଧାଡ଼ି। ଜହ୍ନି ତରଭୁଜ ଏଗୁଡ଼ିକ 2.5 ମିଟର ଛାଡ଼ିକି ଲଗେଇବ ଏବଂ ପୋଟଳ କୁନ୍ଦୁରୀ ଏଗୁଡ଼ିକ 2 ମିଟର ଧାଡ଼ି ତୁ ଧାଡ଼ି ଛାଡ଼ିକି ଲଗେଇବ, ଯୋଉଥିରେ କି ଆମର କାକୁଡ଼ି ପ୍ରାୟ 3 କେଜି ଗୋଟେ ହେକ୍ଟରକୁ, କଲରା 5 କେଜି, ଲାଉ ହେଉଛି 4 କେଜି, କଖାରୁ ହେଉଛି 8 କେଜି, ଜହ୍ନି ହେଉଛି ପ୍ରାୟ 3.5 କେଜି ଏବଂ ତରଭୁଜ 4 କେଜି ଏଗୁଡ଼ିକ ଆମର ଗୋଟେ ହେକ୍ଟର ପ୍ରତି ଲାଗିଥାଏ ଏବଂ 2500 ପ୍ରାୟ ପୋଟଳ ଚାରା ବା ଲାଗିଥାଏ ଗୋଟେ ହେକ୍ଟରକୁ। ସାଧାରଣତଃ ଆମେ ଚାଷୀ ଭାଇ ଯଦି ଉନ୍ନତ ପ୍ରଣାଳୀର ବା ଉନ୍ନତ କିସମ ଗୁଡ଼ିକ ନ ଲଗେଇବେ ତାହେଲେ ଅମଳ ଭଲ ମିଳିବନି। ସେଥିଲାଗି ଲାଉର ଆମର ଅଛି ଗୋଲ ଲାଉ ଏବଂ ଲମ୍ବା ଲାଉ ଅଛି, ଯୋଉଥିରେ କି ପୁଷା ସମର ପ୍ରଲପିକ ରାଉଣ୍ଡ, ତାପରେ ପୁଷା ମେଘଦୂତ, ଅର୍କ ବାହାର, ପୁଷା ସନ୍ଦେଶ, ପୁଷା ସମୃଦ୍ଧି, ପୁଷା ସନ୍ତାନୀ ସମସ୍ତେ ଏଗୁଡ଼ିକ ଅଛି ଆମର ଲାଉର। ଯେମିତି କଖାରୁ ହେଉଛି ଅର୍କ ଚନ୍ଦନ, ବୈଦ୍ୟବାଟି, ଗୁଆମାଳ, ପୁଷା ବିଶ୍ୱାସ, ଅର୍ଜୁନ ଏଗୁଡ଼ିକ ହେଉଛି ସବୁ ଆମର କଖାରୁର ଉନ୍ନତ କିସମ। ଜହ୍ନିର ସେମିତି ଅଛି ଅର୍କ ସୁମିତ, ପୁଷା ନାସ୍ତାର, ପୁଷା ନୂତନ, ସ୍ୱର୍ଣ୍ଣ ମଞ୍ଜରୀ, ଏସବୁଗୁଡ଼ିକ ହେଲା ଜହ୍ନିର କିସମ। କାକୁଡ଼ିର ହେଉଛି ଜାପାନିଜ୍ ଲଙ୍ଗ ଗ୍ରୀନ, ଶୀତଲ, ପୁଷା ସଂଯୋଗ, ପୁଷା ଉଦୟ ଏଗୁଡ଼ିକ କାକୁଡ଼ି କିସମ। କଲରାର ଆମର ଅଛି ଅର୍କ ଜିତ, ଅର୍କ ହରିତ, କୋଏମ୍ବାଟୁର ପ୍ରୀତି, ପୁଷା ଦୋ ମୌସୁମୀ ଏବଂ ନଖରା ଯୋଉଟି ଆମର ଏଇ ଲୋକାଲ ଭେରାଇଟି ଗୋଟେ ନଖରା ମଧ୍ୟ ଭଲ ଚାଷୀମାନଙ୍କର ଦରକାର ହେଉଛି। ସେମିତି ତରଭୁଜ ସୁଗାର ବେବି, ଅର୍କ ଜ୍ୟୋତି, ଅର୍କ ମାଣିକ, ପୁଷା ବେଦନା ଏଗୁଡ଼ିକ ହେଉଛି ତରଭୁଜର। ଖରଭୁଜର ଯୋଉଟାକି ଆମେ କହୁଛେ ପୁରା ମିଳେ ତରଭୁଜ ଆଉ ଖରଭୁଜ, ହାରା ମଧୁ, ପୁଷା ସର୍ବତୀ ଏବଂ ଅର୍କ ଜିତ ଏଗୁଡ଼ିକ ହେଉଛି ଖରଭୁଜର କିସମ। ପୋଟଳର ସେମିତି ଆମର ଚାଷୀ ଭାଇମାନେ ବେଶୀ ଅମଳ ପାଉଛନ୍ତି ସ୍ୱର୍ଣ୍ଣ ଅଲୌକିକ ଆଉ ସ୍ୱର୍ଣ୍ଣ ରେଖା, ଏଇ ଦୁଇଟି କିସମରୁ ଅଧିକା ପାଉଛନ୍ତି ଅମଳ। କାରଣ ଯୋଉଗୁଡ଼ିକ ଆଗରୁ ଲୋକାଲ ଭେରାଇଟି ଗୁଡ଼ିକ ଲଗାଉଥିଲେ ଏତେ ଅମଳ ହେଉନଥିଲା, କିନ୍ତୁ ଚାଷୀ ଭାଇମାନେ ଏଗୁଡ଼ିକ ଅମଳ କରିବା ପରେ ଅଧିକ ଅମଳ ଦେଉଛି ଏବଂ ଆମର ଖାଉଟି ମାନଙ୍କର ମଧ୍ୟ ଅଧିକା ଦରକାର ହେଉଛି। କାରଣ ଫଳ ଗୁଡ଼ିକ ଅତି କଷିଆ, ମଞ୍ଜି ବେଶୀ ଟାଣ ରହୁନି ଏଗୁଡ଼ିକ। ସେମିତି କୁନ୍ଦୁରୁର ମଧ୍ୟ ଆମର ପ୍ରାୟ ଦକ୍ଷିଣାଞ୍ଚଳର ଚାଷୀ ଭାଇମାନେ ପ୍ରାୟ କୁନ୍ଦୁରୁ ବେଶୀ ଚାଷ କରୁଛନ୍ତି, ସେଠି ଇନ୍ଦିରା କୁନ୍ଦୁରୁ ମଧ୍ୟ ଯୋଉଟା ସେଟା ଭଲ ଇଏ ଦେଉଛି, ଏଗୁଡ଼ିକ ହେଉଛି ତାର କିସମ।
1: ଆଜ୍ଞା ସାର, ଆମର ଯୋଉ କହିଲେ ଯୋଉ ତରଭୁଜ ଆଉ ଖରଭୁଜ ଭିତରେ କଣ ପାର୍ଥକ୍ୟ କଣ?
0: ତରଭୁଜ ହଉଛି ତାର ଯୋଉ ମିଠା ଜିନିଷ, ତାର ଯୋଉଟା ଉପରର ରଙ୍ଗ,
1: ଆଚ୍ଛା
0: ଏଇଗୁଡା ହଉଛି ତା ଭିତରେ ଅଛି ମିଠା, ଯୋଉଟା କି ତାର କଲର ଭିତରେ ରହୁଛି, ରଙ୍ଗଟା ଯୋଉ ଭିତରେ ରହୁଛି, ମଞ୍ଜି ସଂଖ୍ୟା ରହୁଛି, ତାପରେ ମିଠାଟା ନେଇକିରି ଆମର ଏଗୁଡ଼ିକ ରହୁଛି।
1: ତରଭୁଜ ଆଉ ଖରଭୁଜରେ କଣ ରଙ୍ଗ, ୟା ରଙ୍ଗ କଣ ତାର ରଙ୍ଗ?
0: ପ୍ରାୟ ସାଧାରଣତଃ ନାଲି ରଙ୍ଗ ଥାଏ, କେତେବେଳେ ଗୋଟେ ଗୋଲାପୀ ରଙ୍ଗ ଥାଏ, କିନ୍ତୁ ବିଶେଷ କରି ତାର ମିଠା ଅଂଶଟା ଆଉ ଏଇଟା ଥାଏ।
1: କୋଉ ଖରଭୁଜ ବେଶୀ କୋଉଟାକୁ ଆମେ କହିବା ଯେ ଖରଭୁଜ କୋଉଟା?
0: ତରଭୁଜ ଲୋକମାନେ ବେଶୀ ଚାଷ କରନ୍ତି, ଚାଷ ଆମର ଚାଷୀ ଭାଇମାନେ ବେଶୀ ତରଭୁଜକୁ ଚାଷ କରନ୍ତି, ଯୋଉଟା କି ସୁଗାର ବେବି ବେଶୀ ବଡ଼ ସାଇଜ୍ର ବି ହେଉନି, ଇଏ ଆମର ଚାଷୀ ଭାଇମାନଙ୍କ ମାନେ ଅନ୍ୟ ଲୋକମାନଙ୍କ ଦ୍ୱାରା ଆଦୃତ ବେଶୀ ହେଉଛି। ଆଉ ସାଧାରଣତଃ ବହୁ ସମୟରେ ଦେଖାଯାଇଥାଏ ନଦୀପଟା ବାଲିରେ ତରଭୁଜ ଚାଷ କରିକିରି, ବେଶୀ ତରଭୁଜ ଚାଷ କରିକିରି ଆମର ଖରାଦିନେ ବଜାରକୁ ସପ୍ଲାଏ କରନ୍ତି, ଆଉ ସେଗୁଡ଼ିକ ଯଦି ଠିକ୍ ଭାବରେ ପାକଳ ହେଇଥିବ ତାହେଲେ ବହୁତ ମିଠା ହେଇଥାଏ। ବହୁତ ସମୟରେ ଆମର ଚାଷୀ ଭାଇ ଜାଣିବ କେମିତି ବା ଆମେ ସାଧାରଣତଃ ଯଦି ଖାଉଟି ଜଣେ ଜାଣିବ କେମିତି ଗୋଟେ ପାକଳ ହେଇଛି କି କଷି ଅଛି, ସେଥିଲାଗି ତାକୁ ଯଦି ଆମେ ଆଙ୍ଗୁଠିରେ ଏମିତି ପିଟିବା ତାହେଲେ ଗୋଟେ ନିଦା ଶବ୍ଦଟେ ଆସିବ, ଜାଣିବା ଏଗୁଡ଼ିକ ଠିକ୍ ଭାବରେ ଇଏ ହେଇଛି କ'ଣ ପାକଳ ହେଇଛି ନହେଲେ ନୁହଁ। ତା ଛଡ଼ା ତାର ଡେମ୍ପ ପାକଟା ଶୁଖି ଆସିଥିବ ଆଉ ରଙ୍ଗ ମଧ୍ୟ
1: ଆମେ ଜାଣିପାରିବା ପାକଳ ହେଇଗଲାଣି ବୋଲି। ତେବେ ଯୋଉଟା ବେଶୀ ମିଠା ଲାଗୁଥିବ ଆମେ ଜାଣିବା ତରଭୁଜ, ତରଭୁଜ। ଆଚ୍ଛା, ଆପଣ ତ କହିଲେ ଏଇ ଯୋଉ କଖାରୁ ଜାତୀୟ ଫସଲ ସାର, ଏଇ କଣ ମାନେ ଲଟା ଜାତୀୟ ଫସଲ ଯୋଉ ତାକୁ ଆମେ କଖାରୁ ଜାତୀୟ ଫସଲ ବି କହୁଛେ। ସାର ଦେଖନ୍ତୁ, ଏଇଠି ଜମି ପ୍ରସ୍ତୁତି ବି କେମିତି ଆମେ କରିବା ଏଇ କଖାରୁ ଜାତୀୟ ଫସଲ ପାଇଁ?
0: ସାଧାରଣତଃ ଆମର ଚାଷୀ ଭାଇମାନେ ବର୍ଷା ଦିନେ ଯୋଉ ଚାଷ କରନ୍ତି ସେଗୁଡ଼ିକ ଉଚ୍ଚା ମଣ୍ଡା କରନ୍ତି, କାରଣ ଜମିରେ ପାଣି ରହିବନି, ଯଦି ପାଣି ରହିବ ତାହେଲେ ଏଗୁଡ଼ିକ ନଷ୍ଟ ହେଇଯିବ। କିନ୍ତୁ ଖରାଦିନେ ଯଦି ଆମେ ଚାଷ କରିବା ତାହେଲେ ଜଳସେଚନର ସୁବିଧା ଥିବା ଦରକାର, 3-4 ଚାଷ କରିଲେ ତାପରେ ଆବଶ୍ୟକ ଅନୁଯାୟୀ ଆମେ।

0: ଧାଡ଼ିକୁ ଧାଡ଼ି ଓ ଗଛ ଦୂରତାରେ ଆମର ମଳା କରିବା, ସେଥିରେ ଖତ ସାର ଦେବା। ପ୍ରଥମେ ଯଦି ଆମେ ଖତ ସାର ଦେବା ତାହେଲେ ସାଧାରଣତଃ ଆମେ ଯବକ୍ଷାରଜାନ, ଫସ୍ଫରସ୍ ଆଉ ପଟାସ୍ ଏଇ ତିନୋଟିକି ସାର ଦେଇଥାଏ। ଆଉ ଯେଉଁଠିକି ଆମେ ଟପ୍ ଡ୍ରେସିଂ ବା ପରବର୍ତ୍ତୀ ପର୍ଯ୍ୟାୟରେ ଯେଉଁ ଆମେ ସାର ଦେଇଥାଉ, ସାଧାରଣତଃ ଚାଷୀ ଭାଇମାନଙ୍କୁ ଆମେ କହିଥାଉ ଯେ ସେଗୁଡ଼ିକ ଯବକ୍ଷାରଜାନ ସାର ଦେବା ଉଚିତ। ଦେଖିବାକୁ ଗଲେ ଯେ ଆମର ଲାଉ କଖାରୁ ଜାତୀୟ ଫସଲ ପ୍ରାୟ 100 କେଜି ଯବକ୍ଷାରଜାନ, 50 କେଜି ଫସ୍ଫରସ୍ ଏବଂ 50 କେଜି ପଟାସ୍ ଦରକାର କରିଥାନ୍ତି। ତରଭୁଜ, କାକୁଡ଼ି, କଲରା ଏଗୁଡ଼ିକ 80 କେଜି ଯବକ୍ଷାରଜାନ, 40 କେଜି ଫସ୍ଫରସ୍, 40 କେଜି ପଟାସ୍ ଦରକାର କରିଥାନ୍ତି। ଜହ୍ନି ସେମିତି 60 କେଜି ଯବକ୍ଷାରଜାନ, 30 କେଜି ଫସ୍ଫରସ୍ ଏବଂ 30 କେଜି ପଟାସ୍ ଦରକାର। କିନ୍ତୁ ପ୍ରଥମେ ଯେଉଁ ଯବକ୍ଷାରଜାନ ସାର କହିଲି ତାର ଅଧା ପରିମାଣ ଆମେ ମୂଳ ସାର ହିସାବରେ ଦେବା, ଏବଂ ଅଧା ସାର ଗଛ ବଢ଼ିବା ପରେ ଗୋଟେ ମାସ ପରେ ଆମେ ଦେଲେ ଗଛ ଭଲ ବଢ଼ି ଫଳ ଫୁଲ ଦେଇଥାଏ। ଯେ ସାଧାରଣତଃ ଚାଷୀ ଭାଇମାନେ ଜହ୍ନି ହେଲା, କାକୁଡ଼ି ହେଲା, କଲରା ହେଲା ଏଗୁଡ଼ିକ ଦୁଇ ପତ୍ର ଥିବା ସମୟରେ ଯଦି ଆମେ ଗୋଟେ ପ୍ରକାରର ଗ୍ରୋଥ ରେଗୁଲେଟର ବା ସେଇ ଯେଉଁ ଆମେ ସ୍ପ୍ରେ କରିବା ଇଥ୍ରେଲ, ସେଗୁଡ଼ିକ ଯଦି 200 PPM ଆମେ ତାକୁ ସ୍ପ୍ରେ କରିବା, ଅଧିକ ସଂଖ୍ୟକ ମାଇ ଫୁଲ ଆସିଥାଏ।
1: ଆଜ୍ଞା ସାର୍, ଦେଖନ୍ତୁ ଆଗରୁ ଆମେ ବିଶେଷଜ୍ଞ ମାନେ କୁହନ୍ତି ଯେ ରଞ୍ଜା ସାହାଯ୍ୟରେ ଏଇ ଯେଉଁ ଲଟା ଜାତୀୟ ଫସଲ ବେଶୀ ଅଧିକ ଅମଳ ଦେଇଥାଏ, କିନ୍ତୁ ଆମେ ଆଜି ଜାଣିଲୁ ଯେ ମାଟିରେ ମଧ୍ୟ କଲେ ଅଧିକ ଅମଳ ଦେଇଥାଏ।
0: ଅମଳ ଦେଇଥିବ କିନ୍ତୁ ଉନ୍ନତ ମାନର ଯୋଉଟା କହୁଛି ଫଳ ମିଳିବ, କିନ୍ତୁ ଯଦି ମାଟିର ସଂସ୍ପର୍ଶରେ ଆସିବା, ଆମେ ତ ପାଣି ମଡେଇବା, ମାଟିର ସଂସ୍ପର୍ଶରେ ବହୁତ ସମୟ ଦେଖାଯାଏ କୋଉ ଜାଗାରେ ପଚିଗଲାଣି। କାରଣ ଏଇ ଯୋଉ ରୋଗ ପୋକ କଥା ମୁଁ ଆପଣଙ୍କୁ କହିବାକୁ ଟିକେ ଚାହୁଁଛି ଏଠି ଯେ କଖାରୁ ଜାତୀୟ ଫସଲରେ ଯୋଉ ଫଳ ବିନ୍ଧା ମାଛି ଫ୍ରୁଟ୍ ଫ୍ଲାଏ ଯୋଉଟା କହୁଛନ୍ତି ସେଟା ବହୁତ ପରିମାଣରେ ଲାଗିଥାନ୍ତି। ଆଉ କାଙ୍କିଡ଼ିଆ ପୋକ, ତାପରେ ରେଡ୍ ଯୋଉଟା ବିଟିଲ ଯୋଉଟା କିଛି ରେଡ୍ ପମ୍ପକିନ୍ ବିଟିଲ ଆମେ କହୁଛେ, ସେଗୁଡ଼ିକ ବେଶୀ ପରିମାଣରେ ଲାଗିଥାନ୍ତି। ତେଣୁ ଯଦି ଫଳ ମାଛି ମାରିବ ଏବଂ ଆମେ ତଳେ ମଡ଼େଇଥିବା ତାହେଲେ ନିଶ୍ଚିତ ଭାବରେ ଆମର ଯେହେତୁ ଫସଲ ସଂରକ୍ଷଣ ଦମନ ଯେଉଁ ରୋଗ ପୋକ ଦମନ ପାଇଁ ଆମକୁ ଟିକେ ଅସୁବିଧା ହୋଇଥାଏ, କିନ୍ତୁ ରଞ୍ଜାରେ ମଡ଼େଇଥିଲେ ଆମର ଠିକ୍ ଭାବରେ ଆମେ ରୋଗ ପୋକ ନିୟନ୍ତ୍ରଣ କରିପାରିବା, ସୂର୍ଯ୍ୟକିରଣ ଭଲ ପାଇପାରିବା, ଉନ୍ନତ ମାନର ଫଳ ମଧ୍ୟ ଆମେ ପାଇପାରିବା।
1: ଏଇଠି ସାର୍ ଗୋଟେ ପ୍ରଶ୍ନ ଆସୁଛି, ଅଲଗା ଲଟା ଜାତୀୟ ଫସଲ ଯେମିତି କଲରା ହେଲା କି କାକୁଡ଼ି ହେଲା ଜହ୍ନି ହେଲା ଏସବୁ ତ ହେଇପାରିବ, କିନ୍ତୁ କଖାରୁ ତ ରଞ୍ଜା ମାଧ୍ୟମରେ ହେଇପାରିବ?
0: କଖାରୁଟା ସେଥିପାଇଁ ଆମର କୁହାହେଇଛି ଯେ କଖାରୁ ହେଲା, ଲାଉ ହେଲା, ଲାଉଟା କରିହେବ ଆପଣଙ୍କର ପେଣ୍ଡା ମାନେ ବା ରଞ୍ଜା ଦେଇକିରି ପରଗୁଲା କରିକି ଯୋଉଠିକି ଭାଡ଼ି କରିକି ଆପଣ ଲାଉଟା କରିପାରିବେ। ବହୁତ ସମୟରେ ଆମର ଏଇ ଯେଉଁ କଖାରୁଟା ଆମେ କରିପାରିବାନି, କାହିଁକି କଖାରୁଟା କରିପାରିବାନି, ତାର ଫଳର ଓଜନ ପ୍ରାୟ ରହୁଛି ଅଧିକା। ଆମେ ଯଦି ରଞ୍ଜାରେ ମଡ଼େଇବା ବା ଇଏ କରିବା ତାହେଲେ ସେଗୁଡ଼ିକ ଭାଙ୍ଗିବାର ଅସୁବିଧା, କିନ୍ତୁ ଗୋଟିଏ ମାତ୍ର ହେଉଛି କଖାରୁ। ହଁ, ଆଉ ଏଇଠି ଗୋଟେ କଥା କହିପାରିବି ଯେ ଆମର ଜଣେ ଯଦି ଚାଷୀ ଭାଇ ଆଳୁ ପରେ ଚିନ୍ତା କରିଥିବ ଯେ କଖାରୁ ଲଗେଇବ ବୋଲି, ଆଳୁ ତାର ଖୋଳିବାକୁ ଡେରି ହେଇଯାଉଛି, ସେ ଜାଗାରେ ସେ କ'ଣ କରିବ ନା କଖାରୁର ସମୟ ବି ଗଡ଼ିଯାଉଛି। ଆମେ ଗୋଟେ ନିର୍ଦ୍ଦିଷ୍ଟ ସମୟରେ ଯଦି ଚାଷ କରିବା ତାହେଲେ ଶୀଘ୍ର ଅମଳଟା ମିଳିବ। ସେଥିଲାଗି ଚାଷୀ ଭାଇମାନଙ୍କୁ ମୋର ଅନୁରୋଧ ଯେ ଯଦି ଆଳୁ ଖୋଳିବା ପାଇଁ ଆମର ଡେରି ହେଉଛି ତାହେଲେ ସେମାନେ ପଲିଥିନ ଜରିରେ କଖାରୁର ମଞ୍ଜି ପକାଇ ଚାରା ପ୍ରସ୍ତୁତ କରିଦିଅନ୍ତୁ, ଯେମିତି ଆଳୁ ଖୋଳା ସରିବ ଆବଶ୍ୟକ ବ୍ୟବଧାନରେ ଗାତ ଖୋଳି ସେଇ ଜାଗାରେ ସେଇ ଯେଉଁ ଜରିରେ ଉଠିଥିବା କଖାରୁକୁ ନେଇକି ଲଗେଇଦେଲେ ଅମଳ ମଧ୍ୟ ଯଥେଷ୍ଟ ପାଇପାରିବ।
1: ତେବେ ଏବେ ସାର୍ ଆମେ ଜାଣିବା ଯେ କଖାରୁ ଜାତୀୟ ଫସଲରେ ରୋଗ ପୋକ ପରିଚାଳନା ଆପଣ ତ ଟିକେ କହିଥିଲେ, କିନ୍ତୁ ଆମେ ସବୁ ବିଷୟରେ ଜାଣିବାକୁ ଚାହୁଁଛୁ।
0: ହଁ, ରୋଗ ପୋକ ପରିଚାଳନା କରିବାକୁ ହେଲେ ମୁଁ ଯେଉଁ କହିଲି ତିନି ପ୍ରକାରର, ଆପଣଙ୍କର କାଙ୍କିଡ଼ିଆ ପୋକ ହେଲା, ତାପରେ ଫଳବିନ୍ଧା ମାଛି ପୋକ ହେଲା, ଏଇଗୁଡ଼ିକ ସବୁ ଆମର କଖାରୁ ଜାତୀୟ ପରିବାରେ ଲାଗିଥାନ୍ତି। ଯେତେବେଳେ ଫଳଟା ବଢ଼ିବାକୁ ଥାଏ ସେହି ସମୟରେ ଲାଗିବେ, ଯଦ୍ୱାରା କି ଫଳଗୁଡ଼ିକ ଅଙ୍କା ବଙ୍କା ହେଇ ଅସମୟରେ ହଳଦିଆ ପଡ଼ିଯାଇ ଝଡ଼ି ପଡ଼ିଥାଏ, ଆଉ ଚାଷୀ ବହୁତ କ୍ଷତି ସହିଥାଏ। ତେଣୁ ସେଗୁଡ଼ିକ ଦମନ କରିବା ପାଇଁ ଆମେ ଯେଉଁଟାକି କମ୍, ଯେଉଁଟାକି କହନ୍ତି ଯେଉଁ ଲେସ୍ କନ୍ସେଣ୍ଟ, ଯେଉଁଟା ଟକ୍ସିକ୍ ବିଷ ପ୍ରୟୋଗ, ଯେଉଁଟା କମ୍ ବିଷ ପ୍ରୟୋଗ ଯେଉଁଟା ଥିବ, ସେ ହେଉଛି ଟ୍ରାଇଜୋଫକ୍ସ, ଜୈବିକ ଟ୍ରାଇଜୋଫକ୍ସ, ନିମ୍ ଅଏଲ ଟ୍ରାଇଜୋଫକ୍ସ ଯଦି ଆମେ ସ୍ପ୍ରେ କରିବା ତାହେଲେ 2 ml ଗୋଟେ ଲିଟର ପାଣିରେ 2 ml, ସେମିତି ଲିମ୍ବ ତେଲ ଆମେ ସ୍ପ୍ରେ କରିକି ମଧ୍ୟ ପୋକ ଗୁଡିକ ଦମନ କରିବୁ।
2: ବୁଝିଲେ ମାନି? ଏବେ ତ ଖରାଦିନ ଚାଲିଛି, ଆଉ ଆଜିର ଆଲୋଚନାଟି ବହୁତ ଭଲ ଲାଗିଲା। ଏଇ ଯୋଉ ଖରାଦିନିଆ କଖାରୁ ଜାତୀୟ ଯୋଉ ଚାଷ ରହିଛି ସେଇଗୁଡ଼ିକ ଚାଷ, ଲଟା ଜାତୀୟ ଚାଷ, ସେଇ ସମ୍ପର୍କରେ ଆମର ବିଶେଷଜ୍ଞ ସୁନ୍ଦର ଭାବରେ କହିଲେ। ତେଣୁ ଏଇଭଳି କଖାରୁ ଜାତୀୟ ଚାଷ ଆମର ଚାଷୀ ଭାଇ ଭଉଣୀମାନେ ବିଶେଷଜ୍ଞ ବତେଇଥିବା ବାଟ ଅନୁସାରେ କରି ସୁନ୍ଦର ଭାବରେ ଆଗେଇ ଯାଆନ୍ତୁ, ଲାଭବାନ ହୁଅନ୍ତୁ।
1: ହଁ, ତେବେ ଜଗାନା, ଆମେ ଏବେ ଚାଷୀ ଭାଇ ଭଉଣୀଙ୍କର ଅନୁଭୂତି ସବୁ ଥାଏ, ଏବେ ଜଣେ ଭଉଣୀଙ୍କର ଅନୁଭୂତି ଶୁଣିବା। ସେ ବହୁତ ସଫଳତାରେ ପହଞ୍ଚିଛନ୍ତି, ଭଉଣୀ ହେଉଛନ୍ତି ଆମର ମମତା ବରାଳ। ଶୁଣିବା ତାଙ୍କର କଥା, ତାଙ୍କ ସଫଳତାର କଥା,
2: ଚାଲ ଶୁଣିବା।
3: ମୁଁ ମମତା ବରାଳ,

0: ଜିଲ୍ଲା ପିପିରି ବ୍ଲକ ଯଶୁଆପୁର ଗ୍ରାମ ପଞ୍ଚାୟତର ସୁବଳପୁର ଗ୍ରାମରୁ ଆସିଅଛି। ମୋର ପରିଚୟ ହେଉଛି, ମୁଁ ସମର୍ପିତା ଓମେନ୍ସ ଫାର୍ମର୍ସ ପ୍ରଡ୍ୟୁସର କମ୍ପାନୀର ବୋର୍ଡ ଅଫ୍ ଡିରେକ୍ଟର ଭାବେ କାମ କରୁଛି, ଏବଂ ତା ସହିତ ଆମ ପଞ୍ଚାୟତରେ ମିଶନ ଶକ୍ତି ଡିପାର୍ଟମେଣ୍ଟରେ ଯେଉଁ କାମ ହେଉଛି ତାର ମୁଁ ଖାତାପତ୍ର ଲେଖିବା ଦାୟିତ୍ୱ ମୋ ଉପରେ ନ୍ୟସ୍ତ କରାଯାଇଛି।
1: ଦେଖନ୍ତୁ ଭଉଣୀ, ଯେଉଁ କହିଲେ ସମର୍ପିତା ଏପିଓ ଫାର୍ମର ପ୍ରଡ୍ୟୁସର ଅର୍ଗାନାଇଜେସନ ନୁହେଁ କି?
0: ଆଜ୍ଞା।
1: କ'ଣ ଆପଣଙ୍କର ଦାୟିତ୍ୱ ରହିଛି? ଆପଣଙ୍କର ତ ବିଓଡି ଅଛନ୍ତି।
0: ଆଜ୍ଞା।
1: ହଁ, କ'ଣ ଦାୟିତ୍ୱ ରହିଛି
0: ମ୍ୟାଡ଼ାମ? ଆମେ ତ ଏସ୍ଏଜିର ଯେମିତି ପ୍ରେସିଡେଣ୍ଟ ସେକ୍ରେଟାରୀ ଦୁଇ ଜଣ ସମ୍ପୂର୍ଣ୍ଣ ଦାୟିତ୍ୱ ନିଅନ୍ତି, 10 ଜଣ ମେମ୍ବରଙ୍କର ସମ୍ପୂର୍ଣ୍ଣ ଦାୟିତ୍ୱ ନିଅନ୍ତି, ସେହିଭଳି ଆମର ସମର୍ପିତା ଫାର୍ମର୍ସ କମ୍ପାନୀର ଆମେ 10 ଜଣଙ୍କ ଉପରେ ସମସ୍ତ ଦାୟିତ୍ୱ ନ୍ୟସ୍ତ ହେଉଛି। ଯେହେତୁ ଆମେ 500 ସଭ୍ୟାଙ୍କୁ ନେଇକି, ଚାଷୀଙ୍କୁ ନେଇକି ଆମେ ଫାର୍ମର୍ସ ପ୍ରଡ୍ୟୁସର କମ୍ପାନୀଟି ତିଆରି କରିଛୁ, ତ 500 ଚାଷୀ ତ ସମ୍ପୂର୍ଣ୍ଣ କୌଣସି କାର୍ଯ୍ୟ କରିପାରିବେ ନାହିଁ, ତେଣୁ ଆମେ ତାଙ୍କ ଦାୟିତ୍ୱର ସମ୍ପୂର୍ଣ୍ଣ ଭାର ଆମ 10 ଜଣଙ୍କ ଉପରେ ନିଆଯାଇଅଛି, ଏବଂ ଆମେ 10 ଜଣ ସେଇଟାକୁ ସମ୍ପୂର୍ଣ୍ଣ ଡିସିସନ ନେଇକି ସେମାନଙ୍କୁ ଜଣାଉଛୁ।
1: କାମ କ'ଣ ସବୁ ଚାଲିଛି
0: ମ୍ୟାଡ଼ାମ? ଦେଖନ୍ତୁ, କାମ ତ ଆମର ଯେହେତୁ ଏଇଟା ଫାର୍ମର୍ସ ପ୍ରଡ୍ୟୁସର କମ୍ପାନୀ, ତ ଆମର ଏଗ୍ରିକଲଚର ଉପରେ ବେବେସ୍ କରି କାମ ଚାଲିଛି, ଆଉ ଆମର ଚାଷ ଆଉ ଅଣଚାଷ ଦୁଇଟା ଯାକ ଉପରେ କାମ ହେଉଛି ଆମ ଏଫିଓରେ। ଯେଉଁଟାକି କିଛି ଚାଷୀ ଅଛନ୍ତି ଯେଉଁଟାକୁ ଆମର ପନିପରିବା ଚାଷ କରୁଛନ୍ତି, ମାର୍କେଟିଂ ଦାୟିତ୍ୱ ଆମ ଏଫିଓର, ସମ୍ପୂର୍ଣ୍ଣ ଦାୟିତ୍ୱ ଆମ ଏଫିଓର। ତ ଆଉ କିଛି
1: ମାର୍କେଟିଂରେ କ'ଣ ଆପଣ ସାହାଯ୍ୟ କରୁଛନ୍ତି?
0: ଆମର ପ୍ରଡ୍ୟୁସର କମ୍ପାନୀର ବ୍ରାଣ୍ଡିଂ ପ୍ୟାକେଜିଂ ଲାଇସେନ୍ସ ଅଛି, ତ ଚାଷୀମାନେ ଯେଉଁ ଚାଷ କରୁଛନ୍ତି ତାଙ୍କର ଅଭାବୀ ବିକ୍ରି ବାହାରେ ମାର୍କେଟରେ ତାଙ୍କୁ ସହଜରେ ମାର୍କେଟ ଯିବା ପାଇଁ, ଯେହେତୁ ସ୍ତ୍ରୀ ଲୋକ ଚାଷୀ ସେମାନେ ବାହାରକୁ ନେବା ପାଇଁ ତାଙ୍କୁ କିଛି ଅସୁବିଧା ହେଉଛି, ତ ସେମାନେ ଆମ ଏଫିସି ମାଧ୍ୟମରେ ଆମ ଏଫିସି ବ୍ରାଣ୍ଡିଂରେ ସେମାନେ ବିକ୍ରି କରୁଛନ୍ତି, ଆଉ ଆମେ ସେ ବିକ୍ରିର ସମ୍ପୂର୍ଣ୍ଣ ଦାୟିତ୍ୱ ଆମ ଏଫିସି ନେଉଛି, ଯେଉଁଟାକି ଚାଷୀ ମହିଳା ଚାଷୀ ଆମକୁ ସହଜରେ
1: ଠିକି ଦେଉଛନ୍ତି।
0: ଆମେ ଦେଉଛୁ ଆମର ଇ ମାର୍କେଟିଂ କରାହଉଛି, ଯେଉଁଟାକି ଅନଲାଇନ୍ ମାର୍କେଟିଂ ହେଉଛି, ତା ସହିତ ଲୋକାଲ ମାର୍କେଟରେ ବି ଆମେ କିଛି ଲୋକଙ୍କୁ ରଖିଛୁ ଯେଉଁମାନେ ସମ୍ପୂର୍ଣ୍ଣ ସେ ଜାଣିଛନ୍ତି ଯେ ଆମ ଏଫିସିରେ ଏସ୍ଏଚ୍ଜି ଚାଷୀଙ୍କର ଖାଇବା ପ୍ରସ୍ତୁତ ହେଉଛି, କି ଚାଷ କିଛି ପ୍ରଡକ୍ଟ ହେଉଛି, ମୁଗ ଡାଲି ହେଉ, ଛତୁ ପାଉଡର ହେଉ, ଛତୁ ଆଚାର ହେଉ, ଏଗୁଡ଼ାକ ସବୁ ତିଆରି ହୋଇକିରି ଆମ ପାଖରେ ରହୁଛି, ତ ଲୋକାଲ ମାର୍କେଟରୁ ବି କିଛି ଆସିକି ପର୍ସନାଲ ଲୋକ ଆସିକି ନେଉଛନ୍ତି ଆମଠୁ, ସେମାନେ ଜାଣିଛନ୍ତି ଯେ ଆମ ଏଫିଓ ଏଇସବୁ କାମ କରୁଛି ବୋଲି। କିଛି ଏସ୍ଏଚ୍ଜି ମା ମାନଙ୍କର ଖାଇବା ମୁଗ ଡାଲି, ଭଜା ମୁଗ ଡାଲି ହେଉ, କଞ୍ଚା ମୁଗ ଡାଲି ହେଉ, ଏଗୁଡ଼ାକ ଏସ୍ଏଚ୍ଜି ମହିଳାମାନେ କରୁଛନ୍ତି, ମହିଳା ଚାଷୀ କରୁଛନ୍ତି, ଆଉ ନିଜ ହାତରେ ସିଏ ପୁରା ପରିଷ୍କାର କରି କରୁଛନ୍ତି, ଯୋଉଗୁଡ଼ା କିଛି ଭେଜାଲ କିଛି ନାହିଁ, ତେଣୁ ସେମାନେ ତାଙ୍କୁ ଆଗ୍ରହ କରୁଛନ୍ତି ନେବା ପାଇଁ।
1: ତାପରେ ଆପଣ ଚାଷୀ ଭାଇମାନଙ୍କର ଜିନିଷକୁ ବିକ୍ରି କରୁଛନ୍ତି ମୂଲ୍ୟରେ, କୋଉ କୋଉ ଜିନିଷ ଆପଣ ଉପରେ ଗୁରୁତ୍ୱ ଦିଆଯାଉଛି ଆଉ ଏପିଓରେ ଚାଲିଛି କୋଉ କୋଉ ଜିନିଷ ଉପରେ?
0: ଆମର ମ୍ୟାଡ଼ାମ ଚାଲିଛି ବର୍ତ୍ତମାନ ଛତୁ ଆଚାର ହେଉଛି, ଛତୁର ପାଉଡର ହେଉଛି, ଯେଉଁଟାକି ଛତୁ ସୁପ୍, ଯେଉଁ ପାଉଡରଟା ସୁପ୍ କରିକି ଦିଆହଉଛି ହୋଟେଲ ଗୁଡ଼ାକରେ ଲଗିଆ ହେଉଛି, ଆଉ ଗୋଟେ ହେଉଛି ଛତୁର ବି ବଡ଼ି ତିଆରି କରୁଛୁ, ମୁଗ ଡାଲି ଭଜା ମୁଗ ଡାଲି ପ୍ୟାକିଂ କରାହେଉଛି, କଞ୍ଚା ମୁଗ ଡାଲି ବି ପ୍ରୋସେସିଂ ହେଇକି ପ୍ୟାକିଂ କରାହେଉଛି, ଆଉ ତାପରେ ବଡ଼ି ପାମ୍ପଡ଼ ଆଚାର ଏଗୁଡ଼ାକ ହେଉଛି, ତା ସହିତ ଅଗରବତୀ ବି କେତେଟା ମହିଳା କରୁଛନ୍ତି, ଯେଉଁଟାକି ଅଣଚାଷ ଯେଉଁ ଚାଷୀମାନେ ରହୁଛନ୍ତି ସେମାନେ କରୁଛନ୍ତି, ତାଙ୍କୁ ସମ୍ପୂର୍ଣ୍ଣ ତାଙ୍କୁ ଆମେ ସାହାଯ୍ୟ ଆମ ଏଫିଓ ତରଫରୁ ଆମେ ସାହାଯ୍ୟ ବି କରୁଛୁ, ମେସିନ୍ ବି କିଛି ଆମେ ତାଙ୍କୁ ସାହାଯ୍ୟ କରିଛୁ, ଯେଉଁଟାକି ରାଜ୍ୟ ସରକାର ଆମ ଏଫିଓ ମାଧ୍ୟମରେ କିଛି ଚାଷୀଙ୍କୁ ମେସିନ୍ ବି ସାହାଯ୍ୟ କରିଛନ୍ତି, ଏ ମୁଗ ଡାଲି ମେସିନ୍ ହେଉ, ଛତୁ ମେସିନ୍ ହେଉ, ପ୍ରୋସେସିଂ ୟୁନିଟ୍ ପାଇଁ ସେ ବି ବହୁତ ଆମେ ସାହାଯ୍ୟ କରିଛୁ, 3 ଜଣ ଚାଷୀଙ୍କୁ ଆମେ ଦେଇଛୁ ମେସିନ୍ର ସାହାଯ୍ୟ ଦେଇଛୁ, ଆଉ ତାକୁ ପାଇକି ସେ ବି କିଛି ଲାଭବାନ ହେଇପାରୁଛନ୍ତି।
2: ବୁଝିଲ ମାନି? ଭଉଣୀ ଆମର ସୁନ୍ଦର ଭାବରେ ତାଙ୍କର ଅନୁଭୂତି ବଖାଣିଲେ। ଆମର ଅନେକ ଭଉଣୀ ଆମର କାର୍ଯ୍ୟକ୍ରମ ଶୁଣୁଛନ୍ତି, ତେଣୁ ଏଇ ଭଉଣୀଙ୍କର ଅନୁଭୂତିରୁ ସେମାନେ ମଧ୍ୟ ବହୁତ କିଛି ପ୍ରେରଣା ପାଇଥିବେ।
1: ହଁ, ତାଙ୍କୁ ବହୁତ ବହୁତ ଧନ୍ୟବାଦ। ତେବେ ଜଗାନା, ଘଡ଼ିକୁ ଦେଖ, ତେବେ ଆମେ ଘରକୁ ଯିବା, ଘରେ ଟିକେ ବିଶ୍ରାମ ନବା, ଆଜି ତ ଆମର ସମୟ ହେଇଗଲାଣି। କ'ଣ କରିବା ଶ୍ରୋତା ବନ୍ଧୁ, ଆଜି ତ ଆମର ସମୟ ହେଇଯାଇଛି, କାର୍ଯ୍ୟକ୍ରମକୁ ଆମେ ଏଇଠି ରଖି ରହୁଛୁ। ମୁଁ ମାନ୍ୟପା,
2: ଆଉ ମୁଁ ଜଗାନା, ନମସ୍କାର।

ଶ୍ରୋତା ବନ୍ଧୁ ଶୁଣିଲେ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ କୃଷିଭିତ୍ତିକ କାର୍ଯ୍ୟକ୍ରମ କୃଷି ହଲଚାଲ। ଉପସ୍ଥାପନାରେ ଥିଲେ ମାନସୀ ଦେଇ ଓ ପ୍ରକାଶ କୁମାର ରଥ, ପ୍ରଯୋଜନା ଦିଲୀପ କୁମାର ନାୟକ। ଆକାଶବାଣୀ ପୁରୀ, ଆପଣମାନେ ଟ୍ୟୁନ୍ କରିଛନ୍ତି 103.4 FM। ପ୍ରଚାର କରୁଛୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ମହବତୀ କଥାଚିତ୍ରର ଗୀତଟିକୁ

ପରବର୍ତ୍ତୀ ଗୀତଟି ଫାଣ୍ଟୋମ୍ କଥାଚିତ୍ରର ଗୀତଟିକୁ କଣ୍ଠରେ ସଜେଇଛନ୍ତି ଶିଳ୍ପୀ ଅରିଜିତ ସିଂ। ଶିଳ୍ପୀଙ୍କ କଣ୍ଠରେ ଅମିତାଭ ଭଟ୍ଟାଚାର୍ଯ୍ୟଙ୍କ ରଚନା।

ପରବର୍ତ୍ତୀ ଗୀତଟି କ୍ୟାଲେଣ୍ଡର ଗାର୍ଲସ କଥାଚିତ୍ରର ଗୀତଟିକୁ ଯୁଗଳକଣ୍ଠରେ ସଜେଇଛନ୍ତି ଅରିଜିତ ସିଂ ଏବଂ ଅରମାନ ମଲ୍ଲିକ। ଶିଳ୍ପୀଙ୍କ କଣ୍ଠରେ କୁମାରଙ୍କ ରଚନା, ସଙ୍ଗୀତ ନିର୍ଦ୍ଦେଶନା ଅମଲ ମଲ୍ଲିକ।

ପରବର୍ତ୍ତୀ ଗୀତଟି ଆଇ କଥା ଚିତ୍ରର। ଗୀତଟିକୁ ଯୁଗଳକଣ୍ଠରେ ସଜେଇଛନ୍ତି ଶିଳ୍ପୀ ଅରିଜିତ ସିଂ ଏବଂ ଶ୍ରେୟା ଘୋଷାଲ।

ଶ୍ରୋତା ବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ। ଟ୍ୟୁନ୍ କରିଛନ୍ତି 103.4 FM। ପରବର୍ତ୍ତୀ ଗୀତଟି ସାପିତ କଥାଚିତ୍ରର, ଗୀତଟିକୁ କଣ୍ଠରେ ସଜାଇଛନ୍ତି ହାମଜା ଫାରିକୁଲ।

0: ଶ୍ରୋତାବନ୍ଧୁ ପ୍ରଚାର କଲୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। କଣ୍ଠଶିଳ୍ପୀମାନେ ଥିଲେ ଲତା ମଙ୍ଗେସ୍କର, ଉଦିତ ନାରାୟଣ, ଅରିଜିତ ସିଂ, ଅରମାନ ମଲ୍ଲିକ, ନୀତି ମୋହନ, ହମଜା ଫୁରକୁଲ, କୈଲାସ ଖେର, ସୁନିଧି ଚୌହାନ ଏବଂ ଶ୍ରେୟା ଘୋଷାଲ। ଆକାଶବାଣୀ ପୁରୀ ଶୁଣନ୍ତୁ ସମାଚାର ସନ୍ଧ୍ୟା ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।
1: आकाशवाणी से समाचार संध्या के साथ मैं जया भारती। केंद्र ने सार्वजनिक वितरण प्रणाली के आधुनिकीकरण के लिए सार्थक पीडीएस योजना के विस्तार को मंजूरी दी। योजना पर 25,000

0: ଶ୍ରୋତା ବନ୍ଧୁ ଶୁଣୁଥିଲେ କାର୍ଯ୍ୟକ୍ରମ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଆକାଶବାଣୀ ପୁରୀ। ଆପଣମାନେ ଟ୍ୟୁନ୍ କରିଛନ୍ତି 103.4 FM। ଆରମ୍ଭ କରୁଛୁ ଶ୍ରୋତାବନ୍ଧୁମାନଙ୍କର ଅନୁରୋଧ ଗୀତର ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଆକାଶବାଣୀ ପୁରୀ। ଉପସ୍ଥାପନାରେ ଅଛନ୍ତି ପ୍ରକାଶ କୁମାର ରଥ, ପ୍ରଯୋଜନା ଦିଲୀପ କୁମାର ନାୟକ।
1: ସଙ୍ଗୀତ ଅମୃତମୟ, ହୃଦୟର ଭାବ ପ୍ରକଟିତ ହୁଏ ସଙ୍ଗୀତରେ, ମନର ପ୍ରତିଟି କଥା ପ୍ରତିଫଳିତ ହୁଏ ଗୀତରେ। ମଣିଷ ଜୀବନର ପ୍ରତିଟି ଭାବ, ରସ, ସୁଖ, ଦୁଃଖକୁ ନେଇ ଗୀତ ଆମକୁ ନେଇଯାଏ ସ୍ମୃତିର ଫରୁଆ ଭିତରକୁ। ମଧୁର ଅପାସରା ମୁହୂର୍ତ୍ତ ସବୁ ମାନସପଟରେ ନାଚିଯାଏ। ଆପଣମାନେ ମଧ୍ୟ ଗୀତରେ ଗୀତରେ ହଜିଯାଆନ୍ତି, ଆଉ ଓଠରେ କେତେବେଳେ ଭରିଯାଏ ହସ, ପୁଣି କେତେବେଳେ ଆଖି କୋଣରୁ ଝରିଆସେ ଲୁହ। ଶ୍ରୋତାବନ୍ଧୁ, ସ୍ୱାଗତ କରୁଛି ଆପଣମାନଙ୍କୁ।

କେତେବେଳେ ଭରିଯାଏ ହସ, ପୁଣି କେତେବେଳେ ଆଖି କୋଣରୁ ଝରି ଆସେ ଲୁହ। ଶ୍ରୋତାବନ୍ଧୁ, ସ୍ୱାଗତ କରୁଛି ଆପଣମାନଙ୍କୁ ଆପଣମାନଙ୍କର ପ୍ରିୟ କାର୍ଯ୍ୟକ୍ରମ ହ୍ୟାଲୋ ଆକାଶବାଣୀ ପୁରୀ ପରିସରକୁ। ମୁଁ ପ୍ରକାଶ ରଥ।

0: ହ୍ୟାଲୋ
1: ହ୍ୟାଲୋ ଆକାଶବାଣୀ ପୁରୀ।
0: ହ୍ୟାଲୋ ଆକାଶବାଣୀ ପୁରୀ, ଆପଣଙ୍କ ପରିଚୟ ଦିଅନ୍ତୁ।
1: ସାର୍ ନମସ୍କାର, ମୁଁ ଚନ୍ଦନ ବାରିକ କହୁଥିଲି, ପୁରୀ ଜିଲ୍ଲା ସାକ୍ଷୀ ଗୋପାଳ ସାନ ଭେମଦାସପୁରରୁ।
0: ଚନ୍ଦନ ବାବୁ, କଣ କରନ୍ତି ଆପଣ, ଆମ ଶ୍ରୋତା ବନ୍ଧୁମାନଙ୍କୁ ଟିକେ କୁହନ୍ତୁ।
1: ସାର୍ ମୁଁ ଜଣେ ବ୍ଲାଇଣ୍ଡ ପର୍ସନ।
0: ଆଚ୍ଛା, ଆପଣଙ୍କର ଏଇ ଯୋଉ ଦୃଷ୍ଟିଶକ୍ତି ବାଧିତ କଣ ପିଲାବେଳୁ?
1: ଆଜ୍ଞା,
0: ଆମର ଯୋଉ ଦୃଷ୍ଟି ବାଧିତ ଯୋଉ ଦିବ୍ୟାଙ୍ଗ ଭାଇ ଭଉଣୀ ମାନେ ଅଛନ୍ତି, ସେମାନେ ମଧ୍ୟ ବିଭିନ୍ନ ସେମାନଙ୍କ ପାଇଁ ଯୋଉ ଉଦ୍ଦିଷ୍ଟ କିଛି ବିଦ୍ୟାଳୟ ରହିଛି ସେଠାରେ ପଢୁଛନ୍ତି। ଆପଣ କିଛି ପଢାପଢି କରିଥିଲେ?
1: ଆଜ୍ଞା ଆଜ୍ଞା।
0: କଣ ପଢିଥିଲେ, କୋଉଠି ପଢିଥିଲେ?
1: ସାର୍ କଣାସ ନୀଳାଞ୍ଚଳ ସେବା ପ୍ରତିଷ୍ଠାନ।
0: ଆଚ୍ଛା, ସେଠାରେ କ'ଣ ଆପଣଙ୍କ ଭଳି ଯୋଉମାନେ ଅଛନ୍ତି ଦୃଷ୍ଟିବାଧିତ, ସେମାନଙ୍କ ପାଇଁ ପଢିବା ପାଇଁ ଯୋଉ ବ୍ରେଲ ଲିପିର ବ୍ୟବସ୍ଥା ଅଛି?
1: ଆଜ୍ଞା ଆଜ୍ଞା।
0: ଆଚ୍ଛା, ଯୋଉମାନେ ଟିଚର ଅଛନ୍ତି ସେମାନେ କେତେ ସମୟ କ୍ଲାସ ନିଅନ୍ତି, କ'ଣ ସବୁ ପଢାନ୍ତି?
1: 10ରୁ 4 ନିଅନ୍ତି।
0: କଣ ସବୁ ବିଷୟ ଆପଣଙ୍କୁ ପଢିଥାନ୍ତି?
1: ସାହିତ୍ୟ, ଇଂରାଜୀ, ଗଣିତ ସବୁ।
0: ଆପଣ କୋଉଠା ପର୍ଯ୍ୟନ୍ତ ପଢିଛନ୍ତି?
1: 9 କ୍ଲାସ ଯାଏ।
0: ବର୍ତ୍ତମାନ କଣ ପାଠପଢା ଆପଣଙ୍କର ଜାରି ରହିଛି ନା ବନ୍ଦ କରିଦେଇଛନ୍ତି?
1: ନା ସାର୍, ବନ୍ଦ ହେଇଯାଇଛି ଟିକେ।
0: କାରଣ?
1: ସାର୍ ପରିବାରରେ ଟିକେ ଅସୁବିଧା ରହିଲା ସେଥିପାଇଁ।
0: ଆଉ ପରିବାରରେ କିଏ ସବୁ ଅଛନ୍ତି?
1: ପରିବାରରେ ବାପା, ବୋଉ, ଭାଇ, ଭାଉଜ, ଭାଉ, ଆମର ଗୋଟେ ଛୋଟ ପୁଅଟି।
0: ଆଚ୍ଛା ଆଚ୍ଛା, ଭାଇ କଣ କରନ୍ତି?
1: ଭାଇ ଆମର ଭୁବନେଶ୍ୱରରେ ଅଛି। ଆଜ୍ଞା।
0: ଆଚ୍ଛା, କିନ୍ତୁ ଯଦି ଆପଣଙ୍କ ସୁବିଧା ହୁଏ ପୁଣି ପାଠପଢାକୁ ଜାରି ରଖନ୍ତୁ। ଆମର ଦିବ୍ୟାଙ୍ଗ ଭାଇ ଭଉଣୀ ମାନେ ବହୁତ ଆଗକୁ ଯାଇକିରି ସେମାନଙ୍କର ବିଭିନ୍ନ ପ୍ରତିଭା ତାଙ୍କ ଭିତରେ ଯାହା ରହିଛି ତାର ବିକାଶ କରିପାରୁଛନ୍ତି, ଶିକ୍ଷା କ୍ଷେତ୍ରରେ ମଧ୍ୟ ପାଠ ପଢିକିରି ବହୁତ ପଦପଦବୀରେ ମଧ୍ୟ ରହିପାରୁଛନ୍ତି। ଆପଣ ମଧ୍ୟ କିଛି ଜୀବନରେ କରିବେ ଆଉ। ତେବେ ଆପଣଙ୍କ ଜୀବନ କେତେ ସଂଘର୍ଷମୟ ଥିଲା, କଣ କଣ ସବୁ ଯୋଉ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିବାକୁ ଆପଣଙ୍କୁ ପଡିଥିଲା?
1: ସେମିତି ତ ବହୁତ କିଛି ହେଇଛି, ତଥାପି ଆମର ଏଠି ଗୋଟେ ମୁଁ ରହୁଛି, ଆମର ଏଠି ଗୋଟେ ଭଜନ ସନ୍ଧ୍ୟା ଅଛି ଆମର ଏଇ ପୁରୀରେ।
0: ଆଚ୍ଛା, ଗୋଟେ ଗ୍ରୁପରେ ଆପଣ ଅଛନ୍ତି? ଆଚ୍ଛା, ଏଇ ଯୋଉ ଭଜନ ଗ୍ରୁପରେ ଆପଣ ଅଛନ୍ତି, ଆଉ କେତେ ସଦସ୍ୟ ଗ୍ରୁପରେ ଅଛନ୍ତି?
1: ଆମର ଅଛନ୍ତି ରାଜେଶ ଭାଇ, ମନୁସ୍ତିନୀ ଦିଦି, ନମିତା ଆପା, ସୁମନ୍ତ ଭାଇ, ବାସନ୍ତୀ, ମୁନ୍ନା ଭାଇ ବୋଲି ଜଣେ ଅଛନ୍ତି।
0: ତାହେଲେ ଜଗନ୍ନାଥଙ୍କର ନାମ ସଂକୀର୍ତ୍ତନ ଭଜନ ଭିତରେ ଆପଣ ନିଜକୁ ବୁଡ଼ି ରଖିଛନ୍ତି?
1: ଆଜ୍ଞା।
0: ନିଶ୍ଚିତ ଭାବେ ସେଥିରୁ ଗୋଟେ ଆତ୍ମସନ୍ତୋଷ ମିଳୁଥିବ?
1: ଆଜ୍ଞା।
0: ଯେତେବେଳେ ଆପଣ ଗୀତ ବୋଲନ୍ତି ମଞ୍ଚରେ, ଆଉ ଯେଉଁମାନେ ଥାନ୍ତି ଆପଣଙ୍କ ଗୀତକୁ ଶୁଣନ୍ତି ଶ୍ରୋତାମାନେ, ଆପଣଙ୍କ ଗୀତରେ ବିମୁଗ୍ଧ ହେଇକିରି ଆପଣଙ୍କର ପ୍ରଶଂସା କରନ୍ତି, କଣ ଅନୁଭବ ହୁଏ?
1: ବହୁତ କିଛି ହୁଏ,
0: ଗୋଟେ ପ୍ରେରଣା ଆସେ।
1: ଆଜ୍ଞା,
0: ପ୍ରଭୁଙ୍କ ପାଇଁ ଆହୁରି ସୁନ୍ଦର ଭାବରେ ଗୀତ ବୋଲିବେ।
1: ଆଜ୍ଞା,
0: ଠିକ୍ ଅଛି ଭାଇ। ଆମର ଆକାଶବାଣୀ ପୁରୀର କାର୍ଯ୍ୟକ୍ରମ ମଧ୍ୟ ତା ଭିତରେ ଶୁଣୁଛନ୍ତି। ଆକାଶବାଣୀ ପୁରୀର କୋଉ କୋଉ କାର୍ଯ୍ୟକ୍ରମ ଶୁଣନ୍ତି ଆପଣଙ୍କୁ ଭଲ ଲାଗେ?
1: ଶ୍ରୀକ୍ଷେତ୍ର ସୁରଭି, ହ୍ୟାଲୋ ଆକାଶବାଣୀ ପୁରୀ, ସବୁ ଅନ୍ୟାନ୍ୟ କାର୍ଯ୍ୟକ୍ରମ।
0: ଠିକ୍ ଅଛି, ଏମିତି ନିୟମିତ ଶୁଣୁଥାନ୍ତୁ। କୁହନ୍ତୁ, ଆଜିର କାର୍ଯ୍ୟକ୍ରମରେ ଆମେ ଆପଣଙ୍କ ପାଇଁ କୋଉ ଗୀତ ଶୁଣିବୁ?
1: ସାର୍ ଭିକାରୀ ବଳଙ୍କର ଆପଣ ଯୋଉ ଗୀତ ଆପଣଙ୍କ ପସନ୍ଦର ଶୁଣେଇବେ ଆଉ।
0: ଆମେ ଶୁଣୁଛୁ ଆପଣଙ୍କ ପାଇଁ ଏଇ ଗୀତଟିକୁ। ରହିଲୁ, ଅନେକ ଧନ୍ୟବାଦ,
1: ନମସ୍କାର।

0: हेलो
1: सर नमस्कार।
0: नमस्कार। हेलो आकाशवाणी पूरी कार्यक्रम आपण को परिचय दिंतु।
1: जगतसिंहपुर ममिना कहती।
0: आपणकर पूरा ना?
1: ममता महापात्र।
0: ममता भौणी केमिति अछंती आपण?
1: मु पूरा बढ़िया अछि। जहा थेलि आपण के संगे कनेक्ट होइ गेलि, मु आउरी सहे को सहे भल होइ गेलि।
0: ता माने आकाशवाणी पूरी आपणकर हृदय रे घर करि नै छि।
1: आज्ञा आज्ञा।
0: ଯାହା ହଉ ଆପଣ ଏତେ ଖୁସି ରହିପାରୁଛନ୍ତି ଆମର ଆକାଶବାଣୀ ସହିତ ଯୋଗାଯୋଗ କରି, ଘର କାମରେ ବ୍ୟସ୍ତ ରହୁଛନ୍ତି ନା ଆଉ କିଛି କରୁଛନ୍ତି?
1: ନାଇଁ, ଘର କାମରେ ବ୍ୟସ୍ତ ରହୁ, ତାପରେ ଆପଣମାନଙ୍କ ପ୍ରୋଗ୍ରାମ ଟିକେ ଶୁଣୁ। ଆମ ଜଗତସିଂହପୁରର ରେଡିଓ ସଂସ୍କାର ଗୋଟେ ଅଛି, ଏଫଏମ୍ ସେଣ୍ଟର, ତାକୁ ଟିକେ ଶୁଣୁ। ଆରେ ଆପଣଙ୍କୁ ବି ମନରେ ରଖିଥିଲି।
0: ଆଚ୍ଛା, ବିଭିନ୍ନ ଆକାଶବାଣୀ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣୁଛନ୍ତି।
1: ଆଜ୍ଞା,
0: ଆକାଶବାଣୀ ପୁରୀର କଣ ବିଶେଷତା ଆପଣଙ୍କ ମନକୁ ଛୁଇଁଛି?
1: ମତେ ସବୁ ଭଲ ଲାଗେ, ମତେ ରେଡିଓର ସବୁ ପ୍ରୋଗ୍ରାମ ଭଲ ଲାଗେ।
0: ଆଉ ଯେତେବେଳେ ସମୟ ମିଳେ ରେଡିଓ ତ ଶୁଣନ୍ତି, ଆଉ କଣ ମନ ଭିତରେ ଅଛି ଆଗ୍ରହ ଯାହାକି କରିବାକୁ ଭଲ ପାଆନ୍ତି?
1: ମତେ ଟିକେ ଆଧ୍ୟାତ୍ମିକ ବହି ସବୁ ପଢିବାକୁ ଭଲ ଲାଗେ, ଆଧ୍ୟାତ୍ମିକ ବିଷୟରେ ଆଲୋଚନା କରିବାକୁ ଭଲ ଲାଗେ। ଆଉ ଟିକେ କୁଆଡେ ଲଙ୍ଗ ଜର୍ଣ୍ଣିରେ ବୁଲାବୁଲି କରିବାକୁ ଯିବାକୁ ଭଲ ଲାଗେ।
0: ଆଚ୍ଛା,
1: ଆଉ ସାଙ୍ଗମାନଙ୍କ ସାଙ୍ଗେ ଟିକେ କଥା ହବାକୁ ଫୋନ ଦେ, ସମୟ ମିଳିଲେ କଥା ହବାକୁ ଭଲ ଲାଗେ।
0: ଆଚ୍ଛା, ତା ମାନେ ଆପଣ ବହୁତ ମେଳାପି, ପରକୁ ଆପଣାର କରିନିଅନ୍ତି କ୍ଷଣିକରେ।
1: ଆଜ୍ଞା ଆଜ୍ଞା, ଗର୍ବରେ କହୁନି ମୁଁ, କିନ୍ତୁ ଯେତିକି ଅନ୍ୟମାନଙ୍କଠୁ ଶୁଣିକରି ଜାଣିଛି, ମତେ କେହି ଏପର୍ଯ୍ୟନ୍ତ ମାନେ ଘୃଣା କରିନାହାନ୍ତି। କାହିଁକି ନା ମୁଁ କାହାକୁ ଘୃଣା କରିନି, କି ମୁଁ ଗର୍ବ କରିନି, କି କାହାକୁ ଖରାପ କଥା କହିନି, କି ଖରାପ ବ୍ୟବହାର କରିନି।
0: ବହୁତ ସୁନ୍ଦର। ବର୍ତ୍ତମାନ ସମୟରେ ସମସ୍ତଙ୍କ ପାଖରେ ସେଇ ଗୋଟିଏ ଜିନିଷ ଦରକାର, ଯେତେବେଳେ ମଣିଷ ଦିନକୁ ଦିନ ଆତ୍ମକୈନ୍ଦ୍ରିକ ହେଇଯାଉଛି, ସ୍ୱାର୍ଥ ସର୍ବସ୍ୱ ହେଇଯାଉଛି, ସେଠି ଭଲ ପାଇବାଟା ସମସ୍ତଙ୍କ ଭିତରେ ରହିବା ଦରକାର। ଆଉ ଯେମିତି ଆପଣ ସବୁବେଳେ ହସ ହସ ହେଇକରି ଯେତେବେଳେ କାର୍ଯ୍ୟକ୍ରମରେ ଭାଗ ନିଅନ୍ତି, ସବୁବେଳେ ଯେମିତି ଖୁସି ଥାନ୍ତି, ମଣିଷ ଭିତରୁ ଯେମିତି ସେ ଖୁସିଟା ଧୀରେ ଧୀରେ ଲୋପ ପାଇଯାଉଛି।
1: ଯେତିକି ଦିନ ଆମେ ବଞ୍ଚୁ, ସମସ୍ତଙ୍କ ସାଙ୍ଗରେ କାହିଁ ଗୋଟେ ଭଲ କଥାବାର୍ତ୍ତା, ଭଲ ବ୍ୟବହାର, ଭଲରେ କାହିଁ ନ ବଞ୍ଚିବା।
0: ଆଚ୍ଛା, ଆଜିକାଲି ଆପଣ ଯାହାକୁ ଦେଖିବେ ସମସ୍ତେ ବ୍ୟସ୍ତ ବିବ୍ରତ, ଆଉ ସଂଘର୍ଷ ତ ଚାଲିଛି ଜୀବନର ଚଲାପଥରେ, କିନ୍ତୁ ସବୁବେଳେ ଯେମିତି ମଣିଷ ଅଶାନ୍ତ ହେଇ ରହୁଛି, ଆପଣ କଣ କହିବେ ସବୁ ମଣିଷ କେମିତି ନିଜର ମନର ଶାନ୍ତିକୁ ବଜାୟ ରଖିପାରିବ?
1: ସାର୍, ମନର ଶାନ୍ତିକୁ ବଜାୟ ରଖିବାକୁ ହେଲେ ଆମର ପ୍ରଥମ ଆବଶ୍ୟକତା ହଉଛି ଭଗବାନଙ୍କ ପ୍ରତି ଟିକେ ତାଙ୍କ ପାଦ ପଦ୍ମରେ ଲୟ ରଖିବାକୁ ହବ।
0: ବହୁତ ସୁନ୍ଦର।
1: ଆଧ୍ୟାତ୍ମିକ ଚେତନା ଯଦି ଆମ ମନ ଭିତରେ ରହିବ, ତାହେଲେ ଆମେ ନିଶ୍ଚୟ ଆମ ମନକୁ ଶାନ୍ତି ଆସିବ।
0: ନିଶ୍ଚିତ ଭାବରେ ଆପଣଙ୍କର କଥାକୁ ଆମ ଶ୍ରୋତାମାନେ ଶୁଣିବେ। ସମସ୍ତେ ଆଧ୍ୟାତ୍ମିକତାକୁ ଜୀବନର ବ୍ରତ କରିବା ଦରକାର, ତାହେଲେ ମନକୁ ନିଶ୍ଚିତ ଶାନ୍ତି ମିଳିବ, ଗୋଟିଏ ପ୍ରେରଣା ମିଳିବ, ଜୀବନର ଗତିପଥରେ ଆଗକୁ ଯିବା ପାଇଁ କୌଣସି ଗୋଟିଏ ଦିବ୍ୟ ସତ୍ତା, ଈଶ୍ୱରୀୟ ଶକ୍ତି ଆମ ପଛରେ ରହିଛି, ଯେ କି ଆମର ସୁଖ ଦୁଃଖ ସବୁ ସମୟରେ ଆମକୁ ସାହାଯ୍ୟ କରୁଛି। କୁହନ୍ତୁ, ଆଜିର କାର୍ଯ୍ୟକ୍ରମରେ ଆମେ ଆପଣଙ୍କ ପାଇଁ କୋଉ ଗୀତ ଶୁଣିବୁ?
1: ହିନ୍ଦୀ ସିନେମାର ତାହେଲେ ଦେଇ ଦିଅନ୍ତୁ ଗୋଟେ।

0: ହ୍ୟାଲୋ
1: ହ୍ୟାଲୋ ଆଜ୍ଞା ନମସ୍କାର, ମୁଁ ସାନ୍ଦୁଙ୍ଗୁଡ଼ି ଗୁଡା ଜିଲ୍ଲା କଳାହାଣ୍ଡିରୁ ନାଗୁ ପାତ୍ର କହୁଥିଲି।
0: ନାଗୁ ବାବୁ କଣ କରନ୍ତି ଆପଣ ଆମ ଶ୍ରୋତା ମାନଙ୍କୁ ଟିକେ କୁହନ୍ତୁ।
1: ମୁଁ ତ ବ୍ଲାଇଣ୍ଡ ଅଛି, କିଛି କରିପାରୁନି, ଘରେ ଏକା ବସିଛି ଆଉ।
0: ଆଚ୍ଛା, ଆପଣଙ୍କୁ ବର୍ତ୍ତମାନ ବୟସ କେତେ?
1: 32-33।
0: ଆଚ୍ଛା, ଆପଣଙ୍କର ଏଇ ଯୋଉ ଦୃଷ୍ଟିଶକ୍ତି ବାଧିତ, ଆପଣ ପିଲାଦିନୁ?
1: ହଁ ପିଲାଦିନୁ।
0: ଜନ୍ମରୁ?
1: ହଁ ଜନ୍ମରୁ।
0: ଆପଣଙ୍କୁ ନିଶ୍ଚିତ ଭାବରେ ଅନେକ ପ୍ରତିଘାତ ଭିତରେ ଜୀବନର ଗତିପଥରେ ଆଗକୁ ବଢ଼ିବାକୁ ହେଇଥିବ। ଟିକେ ସେ ସଂଘର୍ଷ ବିଷୟରେ କୁହନ୍ତୁ, କେମିତି ଆପଣ ଜୀବନ ଗତିପଥରେ ଧୀରେ ଧୀରେ ଆଗକୁ ଗଲେ?
1: ଜୀବନ ଗତିପଥରେ ବୋଲେ ମୁଇଁ ତ କେନାଡ଼େ ନାଇଁ ଯିବାର, କେନ୍କେ କିଛି ବି ଯିବାର, ଥରେ ଡାକ୍ତର ହସ୍ପିଟାଲ ବି ଯାଇଥିଲି, ଅପରେସନ୍ କଲେ ଭଲ ଦିଶବା କେ ବୋଲିକରି, ତ ସେଟା ବି କାମ କଲା ନାଇଁ, ସେ ଅପରେସନ୍ ବି ସକ୍ସେସ ହେଲା ନାଇଁ।
0: ଡାକ୍ତର କ'ଣ କହିଲେ?
1: ଡାକ୍ତର ଅପରେସନ୍ କରିଦେଲେ, ଡାକ୍ତର କହିଲା ବୋଲେ ନାଇଁ ଆସ୍ତେ ଆସ୍ତେ ଦିଶିବ ବୋଲି କହିଲେ, ଘରକୁ ତମେ ଯାଅ ବୋଲି କହିଲେ, ଆଉ ସେଟା କାମ କଲା ନାଇଁ ଆଉ।
0: ତାମାନେ ଆଗରୁ କିଛି ଆପଣଙ୍କୁ ଅଳ୍ପ ଅଳ୍ପ ଦେଖାଯାଉଥିଲା ବୋଧେ?
1: ନାଇଁ ବୋଲେ ଯୋଉ ଆଖିଟା ହେଇଥିଲା ସେ ଆଖିଟା ଦେଖାଯାଉନଥିଲା, ଯେମିତି କି ସେମିତି ଅଛି, ଗୋଟେ ଆଖିରେ ଚଲୁଛି, 20-25% ଗୋଟେ ଦିଶୁଛି।
0: ଆଚ୍ଛା, ତେବେ ଆଉ ଘରେ କିଏ ସବୁ ଅଛନ୍ତି?
1: ଆମର ଘରେ ବାପା ଅଛନ୍ତି, ମୋ ମେସେଜ ଅଛନ୍ତି, ଆଉ ପୁଅ ଦୁଇଟା।
0: ଆଚ୍ଛା, ଆପଣଙ୍କ ପରିବାର କେମିତି ପ୍ରତିପୋଷଣ କରୁଛନ୍ତି? ଆପଣ ତ ନିଶ୍ଚିତ ଭାବରେ କିଛି କାମ କରୁଥିବେ?
1: ହଁ ଘରେ ଏମିତି କୁଲି ମଜୁରୀ କରିକି ଚଲୁଛୁ ଆଉ।
0: କାମ କରୁଛନ୍ତି?
1: ହଁ।
0: କିଛି ଆପଣ ଯୋଉ ଆମର ଦିବ୍ୟାଙ୍ଗ ଭାଇ ଭଉଣୀ ମାନଙ୍କ ପାଇଁ ସବୁ ସ୍କୁଲ ଅଛି, କୌଣସି ସ୍କୁଲରେ ଆପଣ ପଢ଼ିଥିଲେ କେବେ?
1: ନାଇଁ ନାଇଁ ସେବେଳେ ଯୋଉ ଟାଇମରେ ଆମେ ମାନେ ଛୋଟ ଥିଲୁ, ସେ ଟାଇମରେ ଆମ ଗାଁ ଗହଳିରୁ କିଏ ବି ବାହାରକୁ ବାହାରୁ ନଥିଲେ, କି ଡରିକି ମୁଁ କୁଆଡ଼େ ଗଲିନି।
0: ଅନେକ ସଂଘର୍ଷ ଭିତରେ ଆପଣଙ୍କର ଜୀବନ ଅତିବାହିତ ହେଉଛି,

0: ଆଉ ନାଗବାବୁ, ଆମର ସମବେଦନା ରହିଛି ଆପଣଙ୍କ ସହିତ, ମନୋବଳ ଆପଣଙ୍କର ଟାଣ ରଖନ୍ତୁ, ଆପଣଙ୍କର ପରିବାର ରହିଛି ଆପଣଙ୍କ ସହିତ, ଆମେ ରହିଛୁ ଆପଣଙ୍କ ସହିତ, ତା ଭିତରେ ମଧ୍ୟ କିନ୍ତୁ ଆକାଶବାଣୀ ପୁରୀର କାର୍ଯ୍ୟକ୍ରମ ଶୁଣୁଛନ୍ତି,
1: ଆପ୍ ମାଧ୍ୟମରେ ଶୁଣୁଛି ଆଉ
0: ଆମର ଆକାଶବାଣୀ ପୁରୀକୁ ମୋବାଇଲ ଆପ୍ ମାଧ୍ୟମରେ ଶୁଣୁଛନ୍ତି। ଆପଣ ଆମର ଆକାଶବାଣୀ ପୁରୀର କୋଉ କୋଉ କାର୍ଯ୍ୟକ୍ରମ ଶୁଣିବାକୁ ବେଶି ଭଲ ପାଆନ୍ତି?
1: ପୁରୀର ଯୋଉ ଶ୍ରୀକ୍ଷେତ୍ର ସୁରଭି ସେଟା ଶୁଣୁଛି, କିଷାନ ବାଡ଼ି ହିନ୍ଦୀ ଓଡ଼ିଆ ଗୀତ ଯେ ଦଉଛି ସେଟା ଶୁଣୁଛି, ଯୁଗବାଣୀ ଶୁଣୁଛି, ବଢିଆ ଲାଗୁଛି ଆଜ୍ଞା।
0: ଆକାଶବାଣୀ ପୁରୀର କାର୍ଯ୍ୟକ୍ରମ ଶୁଣିକିରି ଆପଣ କଣ ଅନୁଭବ କରନ୍ତି?
1: ସକାଳେ ଯୋଉ ଦିଏ ଯୋଉ ଭଜନ ଜଗନ୍ନାଥଙ୍କ ଭଜନ ଯୋଉ ବାଜେ ସେଟା ଟିକେ ଆତ୍ମଶାନ୍ତି ମିଳିଛି ଆଉ।
0: ହଁ, ତେବେ ନାଗବାବୁ, ଆମର କାର୍ଯ୍ୟକ୍ରମ ଏମିତି ନିୟମିତ ଶୁଣୁଥାନ୍ତୁ। ଆପଣଙ୍କର ଜୀବନର ଚଲାପଥରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଆପଣଙ୍କୁ ସଦୟ ହୋଇ ଚାହିଁଥାନ୍ତୁ, ଏତିକି କାମନା କରିବୁ। କୁହନ୍ତୁ, ଆଜିର କାର୍ଯ୍ୟକ୍ରମରେ ଆମେ ଆପଣଙ୍କ ପାଇଁ କୋଉ ଗୀତ ଶୁଣିବୁ?
1: ଆସିକି ଫିଲ୍ମର କୌଣସି ଗୀତ ଗୋଟେ ଗୀତ ଶୁଣେଇଦେବେ।
0: ଠିକ୍ ଅଛି ନାଗବାବୁ, ଆମେ ଶୁଣଉଛୁ ଆପଣଙ୍କ ପାଇଁ ଏଇ ଗୀତଟିକୁ। ରହିଲୁ, ଅନେକ ଧନ୍ୟବାଦ।
1: ନମସ୍କାର ଆଜ୍ଞା,
0: ନମସ୍କାର।

0: हेलो।
1: हाँ, जय जगन्नाथ।
0: जय जगन्नाथ।
1: हाँ, मु शांतनु पंडा कहुचि, झाड़ापड़ा संबलपुर रु।
0: ଶାନ୍ତନୁ ବାବୁ, ଆପଣଙ୍କୁ ଆମର ହ୍ୟାଲୋ ଆକାଶବାଣୀ ପୁରୀ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛୁ।
1: ଧନ୍ୟବାଦ ସାର୍।
0: ଶାନ୍ତନୁ ବାବୁ, ଆପଣ ଯେଉଁ ସମ୍ବଲପୁରରୁ ଫୋନ୍ କରିଛନ୍ତି, ଯେଉଁ କୌଣସି ଯେଉଁ କୃଷି ଯନ୍ତ୍ରପାତିର ଦୋକାନ ରହିଛି ନା ଆପଣଙ୍କର?
1: ଆଜ୍ଞା ଆଜ୍ଞା, ହଁ ହଁ ସାର, ବିହନ କୀଟନାଶକ ଔଷଧ ଦୋକାନ ଅଛି।
0: ପୂର୍ବରୁ ତ ଆପଣ ଅନେକ ଥର ଆମର କାର୍ଯ୍ୟକ୍ରମକୁ ଫୋନ୍ କରିଛନ୍ତି।
1: ଆଜ୍ଞା ଆଜ୍ଞା
0: ଏବେ ତ ଚାଲିଲା ଖରାଦିନ,
1: ଆଜ୍ଞା,
0: ଆଉ ଏ ଖରାଦିନେ କେମିତି ଆପଣଙ୍କର ଦୋକାନରେ ବିକ୍ରି ବଟା ଚାଲିଛି? ଚାଷୀ ଭାଇ ଭଉଣୀ ମାନେ କେମିତି ଉପକୃତ ହେଉଛନ୍ତି ଆପଣଙ୍କ ଠାରୁ ଟିକେ କୁହନ୍ତୁ।
1: ଧାନ ବର୍ତ୍ତମାନ କଟା ହେବ,
0: ହଁ
1: ଯେଉଁ ଜାଗାରେ କଟା ସରିଗଲାଣି, ପନିପରିବା ଟିକେ ଚାଲିଛି, ଯେଉଁଟା ଆଗରୁ ଲଗାଯାଏ ଖରାଦିନିଆ ବର୍ତ୍ତମାନ ବାହାରୁଛି,
0: ଖରାଦିନିଆ ପନିପରିବା ଅମଳ ହେଉଛି।
1: ଆଜ୍ଞା ଆଜ୍ଞା।
0: ଧାନ କେମିତି ହେଇଛି ଏ ବର୍ଷ?
1: ଧାନ ଏ ବର୍ଷ ତ ବହୁତ ଭଲ ହେଇଛି। ଆଜ୍ଞା,
0: ଏବେ ଖରାଦିନେ ଯେଉଁ ଚାଷୀ ଭାଇ ଭଉଣୀ ମାନେ ଆସୁଛନ୍ତି ଆପଣଙ୍କ ଦୋକାନକୁ, କିଛି ସେମାନଙ୍କୁ ପରାମର୍ଶ ଦିଅନ୍ତି?
1: ହଁ ହଁ ଦିଅ। ଆଜ୍ଞା,
0: କଣ ପରାମର୍ଶ ଦିଅନ୍ତି ଆପଣ?
1: କେଉଁ ବିହନ ବର୍ତ୍ତମାନ ଲଗେଇବେ? ଯେମିତି ବର୍ଷା ମାସ ଆସିଗଲା, ଝୁଡ଼ଙ୍ଗର ବର୍ତ୍ତମାନ ଲଗେଇ ହେବ, ଭେଣ୍ଡି ବି ଲଗେଇ ହେବ, ଆହୁରି ବହୁତ କାକୁଡ଼ି ଲଗେଇବ, ବହୁତ ଜିନିଷ ଲଗେଇ ହେବ।
0: ବର୍ଷା ଆସିବ ଆଗକୁ,
1: ହଁ,
0: ବିଶେଷ କରି ଏ ଯୋଉ ପ୍ରଚଣ୍ଡ ଖରାରେ ସେମାନେ କେମିତି ବିଶ୍ରାମ ନେବେ, ଦିନ ଦ୍ୱିପହରେ କାମ ନ କରିବେ କୁହନ୍ତି।
1: ହଁ କହେ ଆଜ୍ଞା, ସେମାନଙ୍କୁ ତ କୁହା ହଉଛି ଯେ ଦିନ 11ଟା ପରେ ଆଉ କରନ୍ତୁ ନାହିଁ, ଦିନ 11ରୁ 3ଟା ପର୍ଯ୍ୟନ୍ତ
0: ସେମିତି ଆପଣଙ୍କର ବ୍ୟବସାୟ ଚାଲିଥାଉ, ତା ଭିତରେ ଆପଣ ଆକାଶବାଣୀ ପୁରୀର କାର୍ଯ୍ୟକ୍ରମ ଏମିତି ଶୁଣୁଥାନ୍ତୁ। ଆଉ ଏତେ ଦୂରରୁ ଆପଣ ଶ୍ରୀକ୍ଷେତ୍ର ମାଟିର ଆକାଶବାଣୀ ପୁରୀ 103.4 FM କୁ ଶୁଣୁଛନ୍ତି, ଏମିତି ଶୁଣୁଥାନ୍ତୁ। କୁହନ୍ତୁ, ଆଜିର କାର୍ଯ୍ୟକ୍ରମରେ ଆମେ ଆପଣଙ୍କ ପାଇଁ କୋଉ ଗୀତ ଶୁଣିବୁ?
1: ଆନନ୍ଦ ରଖ କହିଁ ଦୂର ଜବ ଦିନ ଢଲ ଯାଏ, ସାଞ୍ଜ କି ଦୁଲହନ ବଦନ ଚୁରାଏ।
0: ଶାନ୍ତନୁ ବାବୁ, ଆମେ ଶୁଣୁଛୁ ଆପଣଙ୍କ ପାଇଁ ଏଇ ଗୀତଟିକୁ। ରହିଲୁ, ଅନେକ ଧନ୍ୟବାଦ।
1: କହିଁ

କଣ ଶ୍ରୋତା ବନ୍ଧୁ, ଆପଣମାନେ ହଜି ଯାଇଥିଲେ ନା ଗୀତରେ ଗୀତରେ ଆଉ ମନର କଥା ମଧ୍ୟରେ? ଆମେ ଯଦି ଆପଣାର ମଣିଷର ହୃଦୟର କଥାକୁ ବୁଝିପାରିବା, ଜୀବନ ହେବ ମଧୁମୟ। ପୁଣି ଥରେ ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଇ ଆଜି ପାଇଁ ହ୍ୟାଲୋ ଆକାଶବାଣୀ ପୁରୀ କାର୍ଯ୍ୟକ୍ରମ ପରିସରରୁ ଆପଣମାନଙ୍କଠାରୁ ବିଦାୟ ନେଇ ରହୁଛି ମୁଁ ପ୍ରକାଶ ରଥ। ନମସ୍କାର।

ହିନ୍ଦୀ କଥାଚିତ୍ରର ଗୀତ କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଅନ୍ଦାଜ କଥାଚିତ୍ରର ଗୀତଟିକୁ କଣ୍ଠରେ ସଜେଇଛନ୍ତି ରାଜ କପୁର।

ପରବର୍ତ୍ତୀ ଗୀତଟି ବାତ୍ ଏକ ରାତ୍ କି କଥାଚିତ୍ରର ଗୀତଟିକୁ କଣ୍ଠରେ ସଜେଇଛନ୍ତି ଶିଳ୍ପୀ ହେମନ୍ତ କୁମାର। ଶିଳ୍ପୀଙ୍କ କଣ୍ଠରେ ମଜରୁହଙ୍କ ରଚନା।

ଗୀତଟିକୁ ରଚନା କରିଛନ୍ତି ହସରତ ଜୟପୁରୀ। ଶ୍ରୋତା ବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ। ଟ୍ୟୁନ୍ କରିଛନ୍ତି 103.4 FM।

ରବୀନ୍ଦ୍ରନାଥ ବିଶ୍ୱାଳଙ୍କ ରଚନାରେ ପରବର୍ତ୍ତୀ ଜଗନ୍ନାଥ ଭଜନଟିକୁ କଣ୍ଠରେ ସଜେଇଛନ୍ତି ଶିଳ୍ପୀ ଜ୍ୟୋତ୍ସ୍ନା ଦାସ।

ଶ୍ରୋତା ବନ୍ଧୁ ଶୁଣିଲେ ରବୀନ୍ଦ୍ରନାଥର ବିଶ୍ୱାଳଙ୍କ ରଚନାରୁ ଜ୍ୟୋତ୍ସ୍ନାଦାସଙ୍କ କଣ୍ଠରେ ଜଗନ୍ନାଥ ଭଜନ। ଆକାଶବାଣୀ ପୁରୀ ଆପଣମାନେ ଟ୍ୟୁନ୍ କରିଛନ୍ତି 103.4 FM। କାର୍ଯ୍ୟକ୍ରମର ଶେଷ ଜଗନ୍ନାଥ ଭଜନଟିକୁ କଣ୍ଠରେ ସଜେଇଛନ୍ତି ଶିଳ୍ପୀ ଶୈଳଭାମ ମହାପାତ୍ର। ଶିଳ୍ପୀଙ୍କ କଣ୍ଠରେ ପୀତାମ୍ବର ମିଶ୍ରଙ୍କ ରଚନା।